ଆକାଶବାଣୀ ଭବାନୀପାଟଣା, ଆଜି 1948 ଶତାବ୍ଦ, ସନ୍ 2026 ମସିହା, ଶ୍ରାବଣ ମାସ ଶୁକ୍ଳପକ୍ଷ ନବମୀ, ଇଂରାଜୀ ଅଗଷ୍ଟ ମାସର 21 ତାରିଖ ଶୁକ୍ରବାର। ଆମର ଅଗଣିତ ଶ୍ରୋତାମଣ୍ଡଳୀଙ୍କୁ ଶୁଭେଚ୍ଛା ତଥା ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଜ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ଜ ଯୋଗେ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ଏପ୍ ମାଧ୍ୟମରେ। ସମୟ ସକାଳ 5:58। ଅଧିବେଶନର ଆରମ୍ଭରେ ମାଙ୍ଗଳିକ

ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ଶିଳ୍ପୀ ନିହାରିକା ସାହୁଙ୍କ କଣ୍ଠରେ ନରସିଂହ ମିଶ୍ରଙ୍କ ଗୀତ ରଚନାରୁ।

ଶ୍ରୋତାବନ୍ଧୁ, ଏବେ ଆସନ୍ତୁ ଶୁଣିବା କାଳିଚରଣ ପଟ୍ଟନାୟକଙ୍କ ଗୀତ ରଚନାରୁ ବେଣୁଧର ସୁବୁଦ୍ଧିଙ୍କ କଣ୍ଠରେ ଏହି ଭକ୍ତି ଗୀତଟିଏ।

ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ସନ୍ଥକବି ଭୀମ ଭୋଇଙ୍କ ରଚନାରୁ, ଗୀତା ପଟ୍ଟନାୟକଙ୍କ କଣ୍ଠରେ।

ଆକାଶବାଣୀ ଭବାନୀ ପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ କେତୋଟି ଭକ୍ତି ଗୀତ ବନ୍ଦନା କାର୍ଯ୍ୟକ୍ରମରେ। ସମୟ ବର୍ତ୍ତମାନ ସକାଳ 6:30। ଏବେ ଆସନ୍ତୁ ଶୁଣିବା ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ, ଉପସ୍ଥାପନା ଡକ୍ଟର ଶାନ୍ତନୁ କୁମାର ରଥ।

ଆପଣମାନଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ପରମାତ୍ମା ପରମେଶ୍ୱରଙ୍କର ଏକ ମଙ୍ଗଳମୟ ଇଚ୍ଛାରୁ ଏ ସଂସାର ସୃଷ୍ଟି ହୋଇଛି ଏବଂ ସେଥିରେ ଆମେ ସବୁ ପ୍ରାଣୀମାନେ ଜନ୍ମଲାଭ କରିଛେ। ଆମେ କେବଳ ଜନ୍ମଲାଭ କରିନାହିଁ, ପରମାତ୍ମା ଚାହୁଁଛନ୍ତି ଯେ ଏ ସୃଷ୍ଟି ଚାଲୁ ରହୁ। ସେଇଥିପାଇଁ ପ୍ରାଣୀମାନଙ୍କ ଭିତରେ ମିଳନ ପ୍ରବୃତ୍ତି ଦେଇଛନ୍ତି, ଯାହାଫଳରେ ପ୍ରାଣୀମାନଙ୍କ ନିଜ ନିଜ ଭିତରେ ମିଳନରୁ ପୁଣି ସେହି ପ୍ରାଣୀମାନେ ଜନ୍ମଲାଭ କରି ଏ ସୃଷ୍ଟିକୁ ଚଳେଇ ରଖିଛନ୍ତି। ମନେ କରନ୍ତୁ, ପ୍ରଥମେ ଯେତେକ ମନୁଷ୍ୟ ସୃଷ୍ଟି ହେଲେ ସେମାନଙ୍କ ସଂଖ୍ୟା ଯଦି ବଢ଼ିନଥାନ୍ତା ତେବେ ଏ ସଂସାରରୁ ମଣିଷ ଲୋପ ହୋଇସାରନ୍ତାଣି। କିନ୍ତୁ ଲୋପ ନହୋଇ ବରଂ ସଂଖ୍ୟା ବଢ଼ି ଚାଲିଛି। ହେଲେ ସଂସାରରେ ଏତେ ପ୍ରାଣୀ ଅଛନ୍ତି, ଏ ସୃଷ୍ଟିକୁ ରକ୍ଷା କରିବାର ଦାୟିତ୍ୱ ଆଉ କାହା ଉପରେ ନାହିଁ, ଅଛି କେବଳ ମଣିଷ ଉପରେ। ଏ ମଣିଷ ଭଲ ହେଲେ ସଂସାର ରହିବ, ଏ ମଣିଷ ଦୁଷ୍ଟ ହେଲେ ସଂସାର ଉଜୁଡ଼ିଯିବ। ସଂସାରରେ ଉଭୟ ଭଲ ଏବଂ ଅସାର ମଣିଷ ରହିବେ, ତେବେ ଭଲ ମଣିଷମାନଙ୍କର ସଂଖ୍ୟା ବେଶୀ ହେବା ନିହାତି ଦରକାର। ତେଣୁ ଆମେ ଯେଉଁମାନେ ସ୍ୱାମୀ ସ୍ତ୍ରୀ ହୋଇ ସଂସାର କରୁଛେ, ଆମର ମିଳନରୁ ଯେଉଁ ସନ୍ତାନ ଜନ୍ମ ହେବେ ସେମାନଙ୍କୁ ଆମେ ସଂସାରକୁ ଦାନ କରିଯିବା। ଆମେ ସଂସାରକୁ ଏଭଳି ସନ୍ତାନ ଦେଇଯିବା ଯାହାଦ୍ୱାରା ଅଳ୍ପ ହେଉ ପଛେ ସଂସାରର କିଛି ହେଲେ ଉନ୍ନତି ହେବ। ସଂସାରର ଅବନତି କଥା ସେ ଆଦୌ ଚିନ୍ତା କରିବ ନାହିଁ। ଋଗ୍ବେଦରେ ମଧ୍ୟ ଏହି କଥା ହିଁ କୁହାଯାଇଛି। ବେଦ କହୁଛନ୍ତି, ସନ୍ତାନକୁ କେବଳ ଜନ୍ମ ଦେବା ଗୌରବ ନୁହେଁ, ପଶୁ ପକ୍ଷୀ ପାପୀ ସମସ୍ତେ ସନ୍ତାନ ଜନ୍ମ କରନ୍ତି, କିନ୍ତୁ ସମାଜ ଓ ସଂସାରକୁ ସକ୍ଷମ ଯୋଗ୍ୟ ଓ ସଦାଚାରୀ ପ୍ରଜା ପ୍ରଦାନ କରୁଥିବା ପିତାମାତା ହିଁ ସୌଭାଗ୍ୟଶାଳୀ। ସନ୍ତାନର ଅର୍ଥ ସୁନ୍ଦର ପରମ୍ପରାକୁ ବିସ୍ତାର କରିବା। ସନ୍ତାନମାନେ ଏଭଳି ହେବା ଉଚିତ ଯେଉଁମାନଙ୍କ ଦ୍ୱାରା ବାପା ମା' କରିଥିବା ଭଲ କାମ ଆଗକୁ ଆଗକୁ ଯିବ। ବାପା ମାଆଙ୍କର ଯେତିକି ନାଁ ଥିବ ପିଲାମାନେ ସେ ନାଁକୁ ଆହୁରି ଆଗକୁ ନେଇଯିବେ ଏବଂ ସେଥିରେ ନିଜ ନାଁ ମଧ୍ୟ ଯୋଡ଼ିଦେବେ। ଏଇଥିପାଇଁ ବାପାମାନେ ପିଲାମାନଙ୍କୁ ଉତ୍ତମ ସଂସ୍କାର ଦେଇ ତିଆରି କରିବା ଉଚିତ, ନହେଲେ ଖରାପ ସଂସ୍କାରରେ ବଢ଼ି ପିଲାମାନେ ପରିଣତ ବୟସରେ ଖରାପ ହୋଇଯାଆନ୍ତି, ଦୁଷ୍ଟ ହୋଇଯାଆନ୍ତି। ସେମାନଙ୍କର ନିଜର ତ କ୍ଷତି ହୁଏ, ସେମାନେ ବାପା ମାଆଙ୍କର ବଦନାମ କରନ୍ତି, ସମାଜର ମଧ୍ୟ କ୍ଷତି କରନ୍ତି। ଜଣେ ବ୍ୟକ୍ତି ଶିକ୍ଷକ ଥିଲେ, ତାଙ୍କର ପୁଅଟିଏ ଯଦି ପିଲାଟି କେଉଁଠୁ ମାଡ଼ ଖାଇ ଫେରିଲା ଏବଂ ଘରେ କହିଲା ଯେ ଅମୁକ ପିଲା ମୋତେ ମାଇଲା, ଏ ଶିକ୍ଷକ ସାଙ୍ଗେ ସାଙ୍ଗେ ତାକୁ ସାଙ୍ଗରେ ନେଇ କହିବେ, ମାର ସେ ପିଲାକୁ, ମୁଁ ଅଛି। ବୟସ ହେଲା ପରେ ସେ ପିଲା ଭଲ ଗୁଣ୍ଡାଟିଏ ହୋଇ ବାହାରିଲା। ଏପଟେ ବାପା ଶିକ୍ଷକ, କିନ୍ତୁ ପୁଅ ହେଲା ଗୁଣ୍ଡା। ବାପା ଶିକ୍ଷକ ହେଲେ କ'ଣ ହେବ, ପୁଅକୁ ଶିକ୍ଷକର ସଂସ୍କାର ମିଳିଲା ନାହିଁ। ଏଇଭଳି ଉପଯୁକ୍ତ ସଂସ୍କାର ନ ପାଇଲେ ପିଲାମାନେ ମୂଳରୁ ବିଗିଡ଼ି ଯାଆନ୍ତି, ଫଳରେ ଯେଉଁ ସନ୍ତାନଗୁଡ଼ିକ ସମାଜ ପାଇଁ ଉପକାରୀ ହୋଇପାରନ୍ତେ ସେଇମାନେ ସମାଜ ଉପରେ ବୋଝ ହୋଇଯାଉଛନ୍ତି, ସେମାନଙ୍କର କାର୍ଯ୍ୟକଳାପରେ ଲୋକେ ଅତିଷ୍ଠ ହେଉଛନ୍ତି। ବେଦ କହୁଛନ୍ତି ଯେ ପିତାମାତା ଏବଂ ଆଚାର୍ଯ୍ୟ ବା ଗୁରୁ ଦ୍ୱାରା ଶିକ୍ଷା ଲାଭ କରି ସନ୍ତାନମାନେ ଅଖଣ୍ଡ ମାନବୀୟ ପରମ୍ପରାର ପ୍ରସାର କରନ୍ତି, କିନ୍ତୁ ଅନ୍ୟପକ୍ଷରେ କୁସନ୍ତାନ ସମାଜ ପାଇଁ ଭୟଙ୍କର ଅଭିଶାପ। ଏ ଦୃଷ୍ଟିରୁ ବିଚାର କଲେ କେବଳ ଦେହସୁଖ ପାଇଁ ସ୍ୱାମୀ ସ୍ତ୍ରୀ ମିଳନ ଘଟେଇ ସନ୍ତାନ ଜନ୍ମ କରିଦେଲେ ହେବ ନାହିଁ, ସେମାନଙ୍କୁ ଉପଯୁକ୍ତ ସଂସ୍କାର ଦେଇ ଭଲ ମଣିଷ କରି ସମାଜ ଭିତରକୁ ଛାଡ଼ିବାକୁ ହେବ।

0: ନହେଲେ ଗୁଡ଼ାଏ ମନ୍ଦ ଦୁଷ୍ଟ ସନ୍ତାନ ସମାଜକୁ ଦେଇ ଆମେ ସମାଜରେ ଯେଉଁ କ୍ଷତି କରିବା ତାହା ଆମ ପକ୍ଷରେ ପାପ ହୋଇଯିବ।
1: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ପ୍ରଚାର କଲୁ ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ଏବେ ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା।

ନବମ ସ୍କନ୍ଧରେ ସୂର୍ଯ୍ୟବଂଶ ପରେ ଚନ୍ଦ୍ରବଂଶର ଉତ୍ପତ୍ତି, ପୁରୁରବା, ଯଯାତି, ନହୁଷ ଓ ଦୁଷ୍ପନ୍ତ, ଭରତ, ଶାନ୍ତନୁ ଓ ତାଙ୍କ ପୁତ୍ରଙ୍କ ବଂଶ ବିସ୍ତାର ବର୍ଣ୍ଣନା କରାଯାଇଛି। ସୂର୍ଯ୍ୟବଂଶ ପରେ ଯଦୁବଂଶ କଥା ଦଶମ ସ୍କନ୍ଧରେ ରହିଛି। ଶ୍ରୀକୃଷ୍ଣଙ୍କ ଗୋପଲୀଳା ଓ ଦ୍ୱାରକାଲୀଳା ଏହି ପ୍ରସଙ୍ଗରେ କଂସ ଦ୍ୱାରା ଦେବକୀର ଛଅ ପୁତ୍ର ବଧ, ରୋହିଣୀଙ୍କ ଗର୍ଭକୁ ବଳରାମଙ୍କର ସ୍ଥାନାନ୍ତରଣ ଓ ଶ୍ରୀକୃଷ୍ଣଙ୍କ ଜନ୍ମ ତଥା ନନ୍ଦଗୃହ ଅବସ୍ଥାନ ଏହି କଥା ସଂକ୍ଷେପରେ ସୂତ କହିଛନ୍ତି।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ। ବର୍ତ୍ତମାନ ରିଲେ କରି ପ୍ରଚାର କରୁଛୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଓ ପରେ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ପର୍ଯ୍ୟାୟକ୍ରମେ ଆକାଶବାଣୀ ସମ୍ବଲପୁର ଓ ଆକାଶବାଣୀ ଦିଲ୍ଲୀରୁ। ଏହି ବିରତି ପରେ ପରେ

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟ 2026-27 ଋତୁଥି ଖରିଫ ଧାନ କିଣା ପ୍ରକ୍ରିୟା ଲାଗି ଚାଷୀ ପଞ୍ଜୀକରଣ ତୁର୍ତ୍ତି ହୋଇଛି। ଏବତକ ରାଜ୍ୟର ପାଖାପାଖି 5.5 ଲକ୍ଷ ନୁ ଅଧିକା ଚାଷୀ ଧାନ ବିକିବାର ଲାଗି ପଞ୍ଜୀକରଣ କରିସାରିଲେନ। ଇ ପ୍ରକ୍ରିୟା ଆଇବା 31 ତାରିଖ ତକ ଚାଲବା। ପଞ୍ଜୀକରଣ ସମୟ ଶେଷ ହେଉଥିବାରୁ ଅଧିକା ଚାଷୀ ପଞ୍ଜୀକରଣ କରୁଥିବା ନଜରକେ ଆସୁଛି। ବରଗଡ଼ ଜିଲ୍ଲାନ ପାଖାପାଖି 60,000 ଆଉ କଳାହାଣ୍ଡି ନ 40,000 ଚାଷୀ ପଞ୍ଜୀକରଣ କରିସାରିଥିବାର ବେଳେ ବାକି ସବୁ ଜିଲ୍ଲାମାନଙ୍କେ ବିଲ୍ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ରାଜ୍ୟ ଏହାଦେ 2,907 ପ୍ୟାକ୍ସ ଆଉ 4 ପାଣି ପଞ୍ଚାୟତଥି ପଞ୍ଜୀକରଣ କାମ ଚାଲିଛି। ଅଲଗା ରାଜ୍ୟ ଅସୁରକ୍ଷିତ ଭାବେ ଶୋଷଣର ଶିକାର ହେଉଥିବା ରାଜ୍ୟର ଛୁଆମାନଙ୍କୁ ଠାପ୍ କରିବାର ଲାଗି ଓଡ଼ିଶା ପୁଲିସ୍ ତରଫ ଅପରେସନ୍ ଅନ୍ୱେଷଣ ନାଁ ଗୋଟିଏ ଖାସ୍ ଅଭିଯାନ ମୁଲ୍ହେଇଛି। ଏହି କାର୍ଯ୍ୟକ୍ରମ ଜରିଏ କେନ୍ଦ୍ରାଞ୍ଚଳ ପୁଲିସ୍ ରେଞ୍ଜର ନିଖୋଜ ଥିବା ଛୁଆମାନଙ୍କୁ ରାଜ୍ୟ ବାହାରେ ଖୋଜବାରକେ ଖୁବ୍ ଜଲ୍ଦି ଅଭିଯାନ ମୁଲ୍ହେବା। ଅନ୍ତରୀଣ ପୁଲିସ୍ ଡିଜି ବିନୟ ତୋଷ ମିଶ୍ରଙ୍କ ନିର୍ଦ୍ଦେଶଥି ଗୋଟିଏ ଖାସ୍ ଟିମ୍ ଗଠନ କରାଯାଇଛି। ଏହି କାର୍ଯ୍ୟକ୍ରମର ପହିଲା ଖେପେ କେନ୍ଦ୍ରାଞ୍ଚଳ ରେଞ୍ଜର ଦୁଇଟା ଖାସ୍ ଟିମ୍ ଆଇବା 28 ସେପ୍ଟେମ୍ବର 8 ତାରିଖ ତକ୍ ନୂଆଦିଲ୍ଲୀ ଓ ରାଜସ୍ଥାନର ନିଖୋଜ ଛୁଆମାନଙ୍କୁ ଖୋଜବେ। ରାଜ୍ୟ ସରକାର ଜେଲ୍ ସଂଗଠନର ଅଧିକାରୀ ଆଉ କର୍ମଚାରୀମାନଙ୍କର ଭତ୍ତାକେ ବଢ଼େଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅନୁମୋଦନଥି ଜେଲ୍ ବିଭାଗର ସବୁ କର୍ମଚାରୀମାନଙ୍କର ବାର୍ଷିକ ପୋଷାକ ଭତ୍ତା ଦୁଇଗୁଣା ବଢ଼ାଯାଇଛି। ନିଷ୍ପତ୍ତି ଲାଗି 2,500 ଜଣ ଜେଲ୍ ଅଧିକାରୀ ଆଉ କର୍ମଚାରୀ ଉପକୃତ ହେବେ। ଚଳିତ ଆର୍ଥିକ ବଚନରୁ ଏହି ପୋଷାକ ଭତ୍ତା ଲାଗୁ ହେବା। ରାଜ୍ୟ ବିଏଡ୍ ପାଠ୍ୟକ୍ରମଥି ନାଁ ଲେଖା ଲାଗି 2 ନମ୍ବର

ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝି। ଶ୍ରୀରାମଚରିତ ମାନସ ଶୁଣିପାରିବେ ସକାଳ 7:30। ଚାଷର କଥା ରହିଛି ସକାଳ 7:40। ଧାରାବାହିକ ନାଟକ ଆଜ୍ଞା ବଡ଼ ଅସୁବିଧା ହେଉଛି ଶୁଣିବେ ସକାଳ 7:45। ଓଡ଼ିଶା ଜୀବିକା ମିଶନ ଉପରେ ଆଧାରିତ ପ୍ରାୟୋଜିତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ସକାଳ 8:30। ସକାଳ 8:35 ଶୁଣିପାରିବେ ସଙ୍ଗୀତ ଲହରୀ କାର୍ଯ୍ୟକ୍ରମରେ କେତୋଟି ଓଡ଼ିଆ ଆଧୁନିକ ଗୀତ। ସକାଳ 8:45 ରହିଛି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ। ସକାଳ 9:00 ହିନ୍ଦୀ କଥାଚିତ୍ରର ଗୀତ ଓ ସକାଳ 9:30 ରହିଛି ଓଡ଼ିଆ କଥାଚିତ୍ରର ଗୀତ। ପୂର୍ବାହ୍ନ 10:10 ଶୁଣିପାରିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଦିନ 12:00 ଶୁଣିପାରିବେ ଲୋକଗୀତ କ୍ରମରେ ଖଞ୍ଜଣି ଭଜନ। ପରିବେଷଣ କରିବେ ଅଶୋକ ଗୋପାଳ, ମଧୁରାମ ଗୋପାଳ, ମହାଦେବ ସାହୁ ଓ ସାଥୀ। ଦିନ 12:30 ଶୁଣିବେ ସୁଗମ ସଙ୍ଗୀତ। ଦିନ 1:10 ରହିଛି ଚାଷର କଥା। ଦିନ 1:20 ଶୁଣିପାରିବେ ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦକୁ ନେଇ କାର୍ଯ୍ୟକ୍ରମ ବିଚିତ୍ରା। ଦିନ 2:45 କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଯୁବବାଣୀ କାର୍ଯ୍ୟକ୍ରମରେ ଶୁଣିବେ ସମ୍ଭାବନା ଅପରାହ୍ନ 5:30। ସନ୍ଧ୍ୟା 6:30 ରହିଛି ଆଦିବାସୀ ଗୀତ କ୍ରମରେ ଦେଶୀୟ କନ୍ଧ ଗୀତ। ଓଡ଼ିଶା ଜୀବିକା ମିଶନ ଉପରେ ଆଧାରିତ ପ୍ରାୟୋଜିତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:00। 7:25 ଶୁଣିବେ ଜିଲ୍ଲା ହାଲଚାଲ କ୍ରମରେ ଭଦ୍ରକ ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ ଚାଷବାସ ରାତି 7:30। ରାତି 8:00 ରହିଛି କାର୍ଯ୍ୟକ୍ରମ ଗୀତ ଓ ଗଜଲ। ରାତି 8:15 ଶୁଣିବେ ଆଞ୍ଚଳିକ ଗୀତ କ୍ରମରେ ସମ୍ବଲପୁରୀ ଗୀତ। ରାତି 8:30 ରହିଛି ସ୍ପଟ୍ ସ୍କେନ୍। 9:16 ସ୍ପଟ୍ଲାଇଟ୍ ଏବଂ ରାତି 9:30 କରେଣ୍ଟ ଆଫେୟାର୍ସ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ରହିଛି ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ। ରାତି 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ। ଏଥିରେ ଶୁଣିବେ ରାଗ ଦେବଗନ୍ଧର୍ବ। ପରିବେଷଣ କରିବେ ଗିରିଜା ଦେବୀ। ଶ୍ରୋତାବନ୍ଧୁ, ଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକର ସୂଚନା। ବର୍ତ୍ତମାନ ରିଲେ କରି ପ୍ରଚାର କରୁଛୁ ଆଞ୍ଚଳିକ ସମ୍ବାଦ ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ଏହି ବିରତି ପରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ରାଜ୍ୟର ପଞ୍ଚାୟତଗୁଡ଼ିକରେ ସହରୀ ସୁବିଧା ଉପଲବ୍ଧ କରାଇବା ପାଇଁ ସରକାର ଗ୍ରାମ ସମ୍ପଦ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁସାରେ ପ୍ରତି ପଞ୍ଚାୟତକୁ ବାର୍ଷିକ 3 କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥରାଶି ଦିଆଯିବ। ଏଥିରେ ପଞ୍ଚାୟତ ସ୍ତରରେ ଆଦର୍ଶ ଖେଳ ପଡ଼ିଆ, କଲ୍ୟାଣ ମଣ୍ଡପ, ଗ୍ରାମୀଣ ହାଟ, ପୋଖରୀ, ପାର୍କ, ପାଠାଗାର ଓ ଶ୍ମଶାନ ଭଳି ବିଭିନ୍ନ ଭିତ୍ତିଭୂମି ବିକଶିତ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି।
1: ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ପାଇଁ ଅନ୍ୟ ଗୋଟିଏ ଆଦର୍ଶ ଗ୍ରାମୀଣ ସମ୍ପଦ, ଆଦର୍ଶ ଖେଳ ପଡ଼ିଆ ହେବ, ଆଦର୍ଶ କଲ୍ୟାଣ ମଣ୍ଡପ ହେବ, ଆଦର୍ଶ ପୋଖରୀ ହେବ, ଆଦର୍ଶ ଶ୍ମଶାନ ହେବ, ଆଦର୍ଶ ଗ୍ରାମୀଣ ହାଟ ଏକ ଏସ୍ଓପି ଆମେ ଗ୍ରାମ ସଭାର ଆଧାରରେ ମୂଲ୍ୟାଙ୍କନ କରିବାର ବ୍ୟବସ୍ଥା ଆମେ ରଖିଛୁ।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅନୁଗୁଳ ଜିଲ୍ଲାର ତାଳଚେର ଗସ୍ତ କରିବେ। ତାଳଚେର ବ୍ଲକ ଗୁରୁଜାଙ୍କ ଗ୍ରାମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବ ପାଳନ କରାଯିବ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଖଣି ଓ ଖଣିଜ ବିକାଶ ଓ ନିୟାମକ ସଂଶୋଧନ ବିଲ୍ 2026 ଦେଶର ଖଣି ଓ ଓଡ଼ିଶା ଭଳି ଖଣି ସମ୍ପନ୍ନ ରାଜ୍ୟର ଆର୍ଥିକ ଭବିଷ୍ୟତ ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ପୂର୍ବରୁ ରାଜ୍ୟଗୁଡ଼ିକ ଖଣିଗୁଡ଼ିକ ଉପରେ 14 ପ୍ରକାରର ଭିନ୍ନ ଭିନ୍ନ ଅତ୍ୟଧିକ ଟିକସ ଲଗାଉଥିଲେ ଓ ନୂତନ ବିଲ୍ ଦ୍ୱାରା ମୂଳ ରାଜସ୍ୱ ସୁରକ୍ଷିତ ରହିବା ସହ ବହୁସ୍ତରୀୟ ଟିକସ ବ୍ୟବସ୍ଥାକୁ ରୋକିବା ପାଇଁ ଏକ ସ୍ପଷ୍ଟ ସର୍ବୋଚ୍ଚ ସୀମା ନିର୍ଦ୍ଧାରଣ କରାଯାଇଛି। ଏହି ବିଲ୍ ଦ୍ୱାରା ରାଜ୍ୟର ଖଣି ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଖଣି ଓ କାରଖାନାଗୁଡ଼ିକ ବନ୍ଦ ହେବାର ଆଶଙ୍କା ଦୂରେଇଯିବା ସହ ଏ କ୍ଷେତ୍ରରେ କାର୍ଯ୍ୟରତ ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ଚାକିରି, ବୃତ୍ତି ଓ ଜୀବିକା ସୁରକ୍ଷିତ ହୋଇପାରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ବନ୍ୟା ପ୍ରଭାବିତ ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ତୁରନ୍ତ ଅତିରିକ୍ତ ଚାଉଳ ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଶ୍ରୀ ପାଟିଲ ପତ୍ରରେ ଉଲ୍ଲେଖ କରିଛନ୍ତି, ଅନେକ ଅଞ୍ଚଳର ଲୋକେ ଜଳବନ୍ଦୀ ହେବା ସହ ଜନଜୀବନ ପ୍ରଭାବିତ ହୋଇଛି। ଏହାସହ ସ୍ଥାନୀୟ ଅଞ୍ଚଳରେ ଖାଦ୍ୟ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ ଯୋଗାଣ ଓ ଜଳବନ୍ଦୀ ଅଞ୍ଚଳରେ ଚାଉଳ ବଣ୍ଟନ ଜାରି ରଖିବାକୁ କୁହାଯାଇଛି। ପ୍ରତ୍ୟେକ ପ୍ରାପ୍ତ ବୟସ୍କଙ୍କ ପାଇଁ ଦୈନିକ 1 କିଲୋଗ୍ରାମ ଓ 12 ବର୍ଷରୁ କମ୍ ଶିଶୁଙ୍କ ପାଇଁ ଦୈନିକ 500 ଗ୍ରାମ ହିସାବରେ ଚାଉଳ ବଣ୍ଟନ କରାଯିବ। ରାଜ୍ୟ ସରକାର ଜେଲ୍ ସଂଗଠନର ଅଧିକାରୀ ଓ କର୍ମଚାରୀଙ୍କ ପୋଷାକ ଭତ୍ତା ବୃଦ୍ଧି କରିଛନ୍ତି। ନିଷ୍ପତ୍ତି ଅନୁଯାୟୀ ଜେଲ୍ ଡିଆଇଜିଙ୍କଠାରୁ ଆରମ୍ଭ କରି ସହାୟକ ମାଟ୍ରନ୍ ପର୍ଯ୍ୟନ୍ତ ଅଧିକାରୀଙ୍କ ପୋଷାକ ଭତ୍ତା 3,000 ଟଙ୍କାରୁ 6,000 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାଦ୍ୱାରା ସମୁଦାୟ 2,500 ଜେଲ୍ କର୍ମଚାରୀ ଓ ଅଧିକାରୀ ଉପକୃତ ହେବେ। ରାଜ୍ୟରେ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ଏ ପର୍ଯ୍ୟନ୍ତ ପ୍ରାୟ 5 ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକରଣ କରିସାରିଛନ୍ତି। ପଞ୍ଜୀକରଣ ଅବଧିକୁ ସରକାର ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପଞ୍ଜୀକରଣ ପ୍ରକ୍ରିୟା ସମ୍ବନ୍ଧରେ କୌଣସି ଅଭିଯୋଗ ଓ ମତାମତକୁ ଚାଷୀମାନେ ନିଃଶୁଳ୍କ ନମ୍ବର 1967 ମାଧ୍ୟମରେ ପ୍ରଦାନ କରିପାରିବେ। ରାଜ୍ୟରେ 2 ବର୍ଷିଆ ବିଏଡ୍, ଏମ୍ଏଡ୍ ଓ ବିଏଚ୍ଏଡ୍ ପାଠ୍ୟକ୍ରମର ପ୍ରଥମ ଦଫା ନାମ ଲେଖା ପାଇଁ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ମୋଟ 828 ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଛାତ୍ରଛାତ୍ରୀମାନେ ଆଜିଠାରୁ 24 ତାରିଖ ପର୍ଯ୍ୟନ୍ତ ଆବଣ୍ଟିତ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମ ଲେଖାଇପାରିବେ। ନବରଙ୍ଗପୁର ଜିଲ୍ଲାରେ ସରକାରୀ ଶିକ୍ଷାନୁଷ୍ଠାନ ଓ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଉପଲବ୍ଧ ସେବାର ଗୁଣବତ୍ତା, ପରିଚାଳନା ବ୍ୟବସ୍ଥା ଏବଂ ଜନସାଧାରଣଙ୍କୁ ମିଳୁଥିବା ସୁବିଧାର ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁ ସମୀକ୍ଷା କରିଛନ୍ତି। ଶ୍ରୀ ସ୍ୱାଇଁ ବିଭିନ୍ନ ଅନୁଷ୍ଠାନକୁ ଆକସ୍ମିକ ଭାବେ ବୁଲି ଦେଖିବା ସହ ଶିକ୍ଷାନୁଷ୍ଠାନ ଓ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତି ପାଇଁ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଜଗତସିଂହପୁର ଜିଲ୍ଲାର ପାରାଦୀପଠାରେ ଆସନ୍ତା ମାସ 3-16 ତାରିଖ ପର୍ଯ୍ୟନ୍ତ ଅଗ୍ନିପଥ ଯୋଜନା ଅଧୀନରେ ସେନା ନିଯୁକ୍ତି ରାଲି ଅନୁଷ୍ଠିତ ହେବ। ପ୍ରାର୍ଥୀମାନେ www.joinindianarmy.nic.inରେ ଲଗ୍ଇନ୍ କରି ଅଧିକ ତଥ୍ୟ ପାଇପାରିବେ। ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି।

0: ପ୍ରଭାବିତ ଭଦ୍ରକ ଓ ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ଆଜି ବିଦ୍ୟାଳୟ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ, ଅସମୟରେ ଦାନ୍ତ ପଡ଼େ କାହିଁକି, ଆଲୋଚନା କରିଛନ୍ତି ଡାକ୍ତର ଇନ୍ଦୁଭୂଷଣ କର।
2: ଦାନ୍ତ ଉଠିବା ପାଇଁ ଗୋଟେ ସମୟ ଅଛି, ସେଇ ସମୟରେ ଦାନ୍ତ ଗୁଡ଼ିକ ଉଠେ। ଆମ ପାଟି ଭିତରେ ଦୁଇ ପ୍ରକାର ଦାନ୍ତ, ଗୋଟିଏ ହେଲା ସ୍ଥାୟୀ ଦାନ୍ତ ଆଉ ଗୋଟେ ହେଲା ଅସ୍ଥାୟୀ ଦାନ୍ତ। ଅସ୍ଥାୟୀ ଦାନ୍ତ ଯାହାକୁ ଆମେ ମିଲ୍କ ଟୁଥ୍ ବା ଦୁଧ ଦାନ୍ତ କହୁ, ସେଗୁଡ଼ିକ ଉଠିବା ଆରମ୍ଭ କରନ୍ତି 6 ମାସ ବୟସରୁ ଆଉ ରୁହନ୍ତି 10 ବର୍ଷ ପର୍ଯ୍ୟନ୍ତ। ସ୍ଥାୟୀ ଦାନ୍ତ ଉଠିବା ଆରମ୍ଭ ହୁଏ 6 ବର୍ଷ ବୟସରେ ଆଉ ସାରା ଜୀବନ ରହିବା କଥା। ଏବେ ଦେଖିବା ଦାନ୍ତ ଅସମୟରେ ପଡ଼େ କାହିଁକି। ଗୋଟେ ଗଛ ଯେମିତି ମାଟି ଭିତରେ ପୋତା ହୋଇଥାଏ, ଠିକ୍ ସେଭଳିଆ ଦାନ୍ତ ଗୁଡ଼ିକ ହାଡ଼ ଭିତରେ ରଜୁ ସାହାଯ୍ୟରେ ବନ୍ଧା ହୋଇଥାନ୍ତି। ତା ଉପରେ ମାଢ଼ି ତାକୁ ଆଚ୍ଛାଦନ କରି ରହିଥାଏ। କୌଣସି କାରଣରୁ ଯଦି ଏ ରଜୁ ଗୁଡ଼ିକ ୱିକ୍ ବା ଦୁର୍ବଳ ହୋଇଯାଆନ୍ତି, ତାହେଲେ ଦାନ୍ତକୁ ଧରି ରଖିଲା ଭଳିଆ କିଛି ନଥାଏ। ଠିକ୍ ଯେମିତି ଗଛ ମୂଳରୁ ମାଟି ଖସିଗଲେ ଗଛ ଦୋହଲିବା ଆରମ୍ଭ କରେ, ତାପରେ ପଡ଼ିଯାଏ। ତେଣୁ ଏଇ ରଜୁ ଗୁଡ଼ିକ ଦୁର୍ବଳ ହୁଅନ୍ତି କାହିଁକି? ରଜୁ ଗୁଡ଼ିକ ଦୁର୍ବଳ ହେବାର କାରଣ, ପ୍ରଥମେ ତ ଦେଖିବା ଯେଉଁଟା ଅତି ସାଧାରଣ ଜିନିଷ, ଦାନ୍ତର ଯତ୍ନ ନେଉନାହୁଁ। ଦାନ୍ତର ଯତ୍ନ ନ ନେଲେ ଦୁଇ ଦାନ୍ତ ଭିତରେ ଫାଙ୍କ ରୁହେ, ଫାଙ୍କ ଭିତରେ ଖାଦ୍ୟ ରହେ, ପାନ ଚୋବଉଥାଉ। ଦୁଇ ଦାନ୍ତ ମଧ୍ୟରେ ଗୁଆ ରହିଲେ ଗୁଆ ଫୁଲି ଦାନ୍ତ ଗୁଡ଼ିକ ଭିତରେ ପକେଟ୍ ବା ଗର୍ତ୍ତ ସୃଷ୍ଟି କରନ୍ତି, ସେ ଗର୍ତ୍ତ ଆସ୍ତେ ଆସ୍ତେ ବଢ଼େ। ତେଣୁ ଯେତେ ଗର୍ତ୍ତ ବଢ଼ିବ ରଜୁ ଗୁଡ଼ିକ ସେତେ ଦୁର୍ବଳ ହୋଇଯିବ। ରଜୁ ଗୁଡ଼ିକ ଦୁର୍ବଳ ହୋଇଗଲେ ଦାନ୍ତ ଚାରିପଟେ ଯେଉଁ ଅସ୍ଥି ଥାଏ ସେ ଟିକେ ପତଳା ଅସ୍ଥି, ଗୋଡ଼ ହାତ ଏଗୁଡ଼ା ଭଳି ସେଗୁଡ଼ାକର ବେଶୀ ଦମ୍ଭ ନଥାଏ। ତେଣୁ ସେ ଯେଉଁ ନରମ ଅସ୍ଥି ଗୁଡ଼ିକ ଆସ୍ତେ ଆସ୍ତେ ଆସ୍ତେ କ୍ଷୟ ହୋଇଯାଆନ୍ତି। କ୍ଷୟ ହେଲା ଫଳରେ ଦାନ୍ତ ହଲିବା ଆରମ୍ଭ କରେ, ଦାନ୍ତ ପଡ଼ିଯାଏ। ଏହାପରେ ଦେଖିବା ଆଘାତଜନକ ବି ଦାନ୍ତ ବେଳେବେଳେ ପଡ଼ିଯାଏ। ଆପଣ ଦେଖିବେ ସାଧାରଣତଃ ଆମେ ଯେତେବେଳେ ଆଘାତ କଥା କହୁ, ମାରିକିରି ଦାନ୍ତ ଭାଙ୍ଗିଦେବି, ତା କାରଣ ହେଲା ମୁହଁର ସବୁଠାରୁ ଆଗରେ ଅଛି ଦାନ୍ତ। ତେଣୁ ଯେତେବେଳେ ଆଘାତ ଲାଗେ, ମୁହଁ ମାଡ଼ି ପଡ଼ିଲେ ୟୁଜୁଆଲି ଦାନ୍ତ ଗୁଡ଼ାକ ଆଗ ଆଘାତ ପାଆନ୍ତି ଓ ଆଗ ଭାଙ୍ଗିଯାଆନ୍ତି। ତେଣୁ ଅସମୟରେ ଦାନ୍ତ ପଡ଼ିବାର ତା ବି ଗୋଟେ କାରଣ। ଏହା ଛଡ଼ା କିଛି କିଛି ରୋଗ ହେଲେ ଦାନ୍ତ ଅସମୟରେ ପଡ଼ିଯାଏ, ଯଥା ପୁଷ୍ଟିକର ଖାଦ୍ୟ ଖାଇନଥିବେ, ତେଣୁ ଏ ରଜୁ ବା ଯେଉଁ ଅସ୍ଥି ଏଗୁଡ଼ିକ ଦୁର୍ବଳ ଥାନ୍ତି, ପଡ଼ିଯାଏ। ବା ମାଢ଼ିରେ ଯଦି ଘା ହେବ, ମାଢ଼ି ଘା ହେଲେ ସଂଲଗ୍ନ ଅସ୍ଥି ଏବଂ ରଜୁଗୁଡ଼ିକ ଆସ୍ତେ ଆସ୍ତେ ଖାଇନେବ ଯେକୌଣସି ଘା, ଆଉ ସବୁଠୁ ତ ବଡ଼ ଘା ଆଜିକାଲି କ୍ୟାନ୍ସର। ତେଣୁ ସେଥିପାଇଁ ଯଦି କୌଣସି ଘା ଟିକେ ହେଲା, ତା'ର ଆମେ ଯତ୍ନ ନେଲେନି, ବଢ଼ି ବଢ଼ି ବଢ଼ି ବଢ଼ି ସେ ଅସ୍ଥି ମଜା ଖାଇଯାଏ। ତେଣୁ ଅସମୟରେ ଯଦି ଦାନ୍ତ ହେଲେ ଆମେ ତା'ର ପ୍ରତିକାର କରିବା ଉଚିତ। କାହିଁକି ଅସମୟରେ ହଲିଲା ଏହାକୁ ନେଇ ଦେଖେଇଦେଲେ ହୁଏତ ଆମ କାରଣ ଜାଣିପାରିବା। ଏହା ଛଡ଼ା ଦାନ୍ତ ଶୀଘ୍ର ପଡ଼ିବାର କାରଣ ହେଲା ଯାହା ଆପଣଙ୍କୁ କହିଥିଲି ବର୍ତ୍ତମାନ, କିଛି ରୋଗ ଯେଉଁଟାକି ଅସ୍ଥି ଆଉ ରଜୁକୁ ସବଳ କରିବାରେ ସାହାଯ୍ୟ କରନ୍ତି, ସେଗୁଡ଼ିକ ଧରନ୍ତୁ ରକ୍ତଜନିତ ରୋଗ, ଲ୍ୟୁକିମିଆ ବା ଅନ୍ୟ କୌଣସି ରୋଗ ଯେଉଁଥିରେ କି ହାଡ଼ଗୁଡ଼ିକ ନରମ ହୋଇଯାଏ, ସେଗୁଡ଼ିକ ବୋନ୍ ଫମ୍ପା ହୋଇଯାଏ, ସେସବୁଥିରୁ ବି ଦାନ୍ତ ଦୁର୍ବଳ ହୋଇ ଦାନ୍ତ ଅସମୟରେ ପଡ଼ିଯାଏ। କିନ୍ତୁ ସେମିତି ଦାନ୍ତର ପଡ଼ିବା ପାଇଁ ଗୋଟେ ନିର୍ଦ୍ଦିଷ୍ଟ ସମୟ ନାହିଁ। ଆପଣମାନେ ଲକ୍ଷ୍ୟ କରିଥିବେ ବହୁତ ଲୋକ 70-80 ବର୍ଷ ପର୍ଯ୍ୟନ୍ତ ବି ତାଙ୍କ ଦାନ୍ତ ଦମ୍ଭ ଥାଏ। ତା କାରଣ ଦାନ୍ତର ଯତ୍ନ, ରଜୁଗୁଡ଼ିକ ଯେମିତି ଠିକ୍ ରହିବ, ଦାନ୍ତର ହାଡ଼ଗୁଡ଼ିକ ଯେମିତି ଠିକ୍ ରହିବ, ତାକୁ ଧରି ରଖିବ, ତାହେଲେ ଦାନ୍ତ ଅସମୟରେ ପଡ଼େ ନାହିଁ। ନହେଲେ ଅସମୟରେ ଦାନ୍ତ ପଡ଼ି ଆମେ ଖାଇବା ପିଇବାରେ ଅସୁବିଧା ଭୋଗ କରିବା ଏବଂ ନାନା ରୋଗରେ ପଡ଼ିବାର ସମ୍ଭାବନା ଅଛି।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଅସମୟରେ ଦାନ୍ତ ପଡ଼େ କାହିଁକି, ଆଲୋଚନା କରିଥିଲେ ଡାକ୍ତର ଇନ୍ଦୁଭୂଷଣ କର। ଶ୍ରୋତା ବନ୍ଧୁମାନେ, କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ସମୟ ବର୍ତ୍ତମାନ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
3: ଆକାଶବାଣୀ।

ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୀତି ନିର୍ଦ୍ଧାରଣରେ ନୂତନ ଦୃଷ୍ଟିକୋଣ ଆଣିବା ପାଇଁ ସଚିବମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। ବିଶ୍ୱସ୍ତରୀୟ ସହଭାଗିତାକୁ ସୁଦୃଢ଼ କରିବା ଉପରେ ଭାରତ ଓ ଜାପାନର ଗୁରୁତ୍ୱାରୋପ। ଲଦାଖରେ ଜମ୍ମୁ କାଶ୍ମୀର ହାଇକୋର୍ଟର ଏକ ବେଞ୍ଚ ପ୍ରତିଷ୍ଠା କରିବାକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ନାଇଜେରିଆରେ ଡଙ୍ଗା ବୁଡ଼ି 47 ଜଣଙ୍କ ମୃତ୍ୟୁ। ବିଶ୍ୱ ବ୍ୟାଡମିଣ୍ଟନ ଚମ୍ପିଅନ୍ସିପ୍ର ଡବଲ୍ସ କ୍ୱାର୍ଟର ଫାଇନାଲ୍ରେ ଆଜି ଅବତୀର୍ଣ୍ଣ ହେବେ ଭାରତୀୟ ଖେଳାଳି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନରେ ବିଭିନ୍ନ ବିଭାଗର ସଚିବମାନଙ୍କ ସହିତ ତୃତୀୟ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ଭିତ୍ତିଭୂମି ଏବଂ ସଂଯୋଗୀକରଣ, ସୁରକ୍ଷା, ବୈଦେଶିକ ବ୍ୟାପାର ଏବଂ ଶାସନ ସହିତ ଜଡ଼ିତ ମନ୍ତ୍ରଣାଳୟ ଏବଂ ବିଭାଗର ଭବିଷ୍ୟତ କାର୍ଯ୍ୟ ଯୋଜନା ଉପରେ ଆଲୋଚନା ହୋଇଛି। ଦେଶର ଭବିଷ୍ୟତ କିପରି ଗଠନ କରାଯିବା ଉଚିତ ସେ ବିଷୟରେ ଦୀର୍ଘକାଳୀନ ଦୃଷ୍ଟିକୋଣ ସହିତ ଚିନ୍ତା କରିବାକୁ ପ୍ରଧାନମନ୍ତ୍ରୀ ସଚିବମାନଙ୍କୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ମୋଦି କହିଛନ୍ତି, ତଥ୍ୟ ହେଉଛି ଏକ ଜାତୀୟ ସମ୍ପତ୍ତି ଏବଂ ଭବିଷ୍ୟତ ପାଇଁ ଏକ ସମ୍ବଳ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ନୀତି ନିର୍ଦ୍ଧାରଣରେ ନୂତନ ଦୃଷ୍ଟିକୋଣ ଆଣିବା ପାଇଁ ସରକାରୀ ବିଭାଗ, ବିଶ୍ୱବିଦ୍ୟାଳୟ ଏବଂ ଯୁବକମାନଙ୍କ ମଧ୍ୟରେ ଅଧିକରୁ ଅଧିକ ସହଯୋଗର ଆବଶ୍ୟକତା ରହିଛି। ଶ୍ରୀ ମୋଦି ଦେଶର ପ୍ରତିରକ୍ଷା ଶିଳ୍ପକୁ ଆହୁରି ମଜବୁତ କରିବା ଏବଂ ବିଶ୍ୱସ୍ତରରେ ଏହାକୁ ଅଧିକ ପ୍ରତିଯୋଗିତାମୂଳକ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। COVID-19 ମହାମାରୀ ଏବଂ ପଶ୍ଚିମ ଏସିଆ ସଙ୍କଟର ଉଦାହରଣ ଦେଇ ଶ୍ରୀ ମୋଦି କହିଛନ୍ତି, ଏପରି ସମନ୍ୱୟ ବ୍ୟବସ୍ଥା ସରକାରଙ୍କ କାର୍ଯ୍ୟ ସଂସ୍କୃତିର ଏକ ସ୍ୱାଭାବିକ ଅଂଶ ହେବା ଉଚିତ। ପ୍ରଧାନମନ୍ତ୍ରୀ ଜଟିଳ ଆହ୍ୱାନଗୁଡ଼ିକର ମୁକାବିଲା କରିବା ଏବଂ ଦୀର୍ଘକାଳୀନ ଦୃଷ୍ଟିକୋଣ ସହିତ ଭାରତର ଭବିଷ୍ୟତକୁ ଗଠନ କରିବା ପାଇଁ ଏକ ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ, ଅଧିକ ସମନ୍ୱୟ, ଅଭିନବ ଚିନ୍ତାଧାରା ଏବଂ ସାମୁହିକ ମାଲିକାନାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ର ନୂତନ ଏବଂ ନବୀକରଣୀୟ ଶକ୍ତିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହିତ ଏକ ବୈଠକରେ ଅଧ୍ୟକ୍ଷତା କରି ପିଏମ୍ କୁସୁମର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ଉପରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି, ବୈଠକରେ ପିଏମ୍ କୁସୁମ ଯୋଜନାର ପରବର୍ତ୍ତୀ ପର୍ଯ୍ୟାୟରେ କୃଷି କ୍ଷେତ୍ରକୁ ଆହୁରି ପ୍ରୋତ୍ସାହିତ କରିବା ବିଷୟରେ ଆଲୋଚନା ହୋଇଛି। ସେ କହିଛନ୍ତି, ଦେଶରେ ଏପର୍ଯ୍ୟନ୍ତ ପିଏମ୍ କୁସୁମ ଯୋଜନାରେ 27 ଲକ୍ଷରୁ ଅଧିକ ପମ୍ପକୁ ସୌରଚାଳିତ କରାଯିବା ସହ 15.8 GW ନବୀକରଣୀୟ ଶକ୍ତି ହାସଲ କରାଯାଇପାରିଛି। ଏହାଦ୍ୱାରା ପ୍ରତିବର୍ଷ ପ୍ରାୟ 806 ନିୟୁତ ଲିଟର ଡିଜେଲ ସଞ୍ଚୟ କରାଯାଇପାରୁଛି। ଶ୍ରୀ ଯୋଶୀ କହିଛନ୍ତି, ଦେଶରେ ପଲିସିଲିକନ ଉତ୍ପାଦନ ପାଇଁ ଏକ ଦୃଢ଼, ସମ୍ପୂର୍ଣ୍ଣ ସମନ୍ୱିତ ଘରୋଇ ସୌର ଉତ୍ପାଦନ ଇକୋସିଷ୍ଟମ ନିର୍ମାଣ ପାଇଁ ପଦକ୍ଷେପ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି। ସରକାରୀ ଗସ୍ତରେ ଭାରତ ଆସିଥିବା ଜାପାନର ପ୍ରତିରକ୍ଷା ମନ୍ତ୍ରୀ ସିଞ୍ଜିରୋ ଜୋଇକୁମି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାକ୍ଷାତ ସମୟରେ ଶ୍ରୀ ମୋଦି ଭାରତ ଏବଂ ଜାପାନ ମଧ୍ୟରେ ସ୍ୱତନ୍ତ୍ର ରଣନୈତିକ ଏବଂ ବିଶ୍ୱସ୍ତରୀୟ ସହଭାଗିତାକୁ ଆହୁରି ମଜବୁତ କରିବା ପାଇଁ ତାଙ୍କର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ଭାରତ ପ୍ରଶାନ୍ତ ମହାସାଗର ଏବଂ ଶାନ୍ତି, ସ୍ଥିରତା ଓ ସମୃଦ୍ଧିକୁ ଆଗକୁ ନେବା ପାଇଁ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗର ଗୁରୁତ୍ୱ ଉପରେ ମଧ୍ୟ ଉଭୟ ନେତା ଜୋର୍ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରତିରକ୍ଷା କ୍ଷେତ୍ରରେ ଭାରତୀୟ କମ୍ପାନୀ ଏବଂ ଷ୍ଟାର୍ଟଅପ୍ ସହିତ ସହଭାଗୀ ହେବା ପାଇଁ ଜାପାନ ପାଇଁ ଥିବା ସୁଯୋଗଗୁଡ଼ିକ ବିଷୟରେ ଆଲୋଚନା କରିବା ସହ ମେକ୍ ଇନ୍ ଇଣ୍ଡିଆ ଅଧୀନରେ ମିଳିତ ଭାବେ ବିକାଶ ଏବଂ ଉତ୍ପାଦନ କ୍ଷେତ୍ରରେ ଅଗ୍ରଗତି ହୋଇପାରିବ ବୋଲି କହିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ଏବଂ ଜାପାନ ମଧ୍ୟରେ ପ୍ରତିରକ୍ଷା ଏବଂ ସୁରକ୍ଷା ସମ୍ପର୍କକୁ ଆହୁରି ଦୃଢ଼ କରିବା ନେଇ ଉଭୟ ଦେଶ ଏକମତ ହୋଇଛନ୍ତି। ପୁଣେରେ ଆଜି ଦ୍ୱାଦଶ ବ୍ରିକ୍ସ ଯୋଗାଯୋଗ ମନ୍ତ୍ରୀଙ୍କ ବୈଠକ ଆରମ୍ଭ ହେବ। ଭାରତ ଆୟୋଜନ କରୁଥିବା ଏହି ବୈଠକରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଅଧ୍ୟକ୍ଷତା କରିବେ। ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟା, ଡିଜିଟାଲ ରୂପାନ୍ତରଣ, ନବସୃଜନ ଏବଂ ସ୍ଥିର ଡିଜିଟାଲ ଭିତ୍ତିଭୂମିରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ଏହି ବୈଠକରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ବିଚାର ବିମର୍ଶ କରିବେ। ବୈଠକର ବିଷୟବସ୍ତୁ ହେଉଛି ଏକ ସ୍ଥିର ଭବିଷ୍ୟତ ପାଇଁ ନବସୃଜନ, ସହଯୋଗ ଏବଂ ରୂପାନ୍ତରଣ। ବୈଠକରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ଭବିଷ୍ୟତର ନେଟୱାର୍କ, ସାଇବର ସୁରକ୍ଷା, କ୍ଷମତା ନିର୍ମାଣ ଏବଂ ଡିଜିଟାଲ ସଂଯୋଗୀକରଣ

ଉପରେ ମତ ବିନିମୟ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର କ୍ୟାବିନେଟ୍ ଲଦାଖରେ ଜମ୍ମୁ କାଶ୍ମୀର ହାଇକୋର୍ଟର ଏକ ବେଞ୍ଚ ପ୍ରତିଷ୍ଠାକୁ ଅନୁମୋଦନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ବିଷୟ ପ୍ରକାଶ କରିଛନ୍ତି। ଶ୍ରୀ ଶାହା କହିଛନ୍ତି ଏହି ନିଷ୍ପତ୍ତି ଲଦାଖର ଦୂରଦୂରାନ୍ତ ଅଞ୍ଚଳରେ ରହୁଥିବା ନାଗରିକଙ୍କ ପାଇଁ ନ୍ୟାୟ ପାଇବାରେ ଯଥେଷ୍ଟ ସହାୟକ ହେବ ଏବଂ ଆଇନଗତ ସେବା ପାଇବା କ୍ଷେତ୍ରରେ ଅଯଥା ସମୟ ଅପଚୟ ହେବ ନାହିଁ। ସେ କହିଛନ୍ତି ସରକାର ଲଦାଖର ସର୍ବାଙ୍ଗୀନ ବିକାଶ ଏବଂ ସାମ୍ବିଧାନିକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଆନ୍ସର କି ଚ୍ୟାଲେଞ୍ଜ ବ୍ୟବସ୍ଥା ଯେଭଳି ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ନ୍ୟାୟପୂର୍ଣ୍ଣ ହେବ ତାହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥିବା କୁହାଯାଇଛି। ଆନ୍ସର କି ଚ୍ୟାଲେଞ୍ଜ ହେଉଛି ଏକ ଅନ୍ଲାଇନ୍ ପ୍ରକ୍ରିୟା ଯେଉଁଥିରେ ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ ଅସ୍ଥାୟୀ ଉତ୍ତର କିରେ ଥିବା ତ୍ରୁଟି ନେଇ ଅଭିଯୋଗ କରିପାରିବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏନ୍ଟିଏ ପକ୍ଷରୁ କୁହାଯାଇଛି ଯଦି ଜଣେ ପ୍ରାର୍ଥୀ ଏକ ପ୍ରଶ୍ନକୁ ଚ୍ୟାଲେଞ୍ଜ କରନ୍ତି ଏବଂ ବିଷୟ ବିଶେଷଜ୍ଞ ସେହି ଚ୍ୟାଲେଞ୍ଜକୁ ଗ୍ରହଣ କରନ୍ତି ତେବେ ସଂଶୋଧିତ ଉତ୍ତର କି ଅନୁଯାୟୀ ପରୀକ୍ଷାରେ ଲେଖିଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଏହା ପ୍ରଯୁଜ୍ୟ ହେବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଉଚ୍ଚଶିକ୍ଷା ଇକୋସିଷ୍ଟମକୁ ସୁଦୃଢ଼ କରିବା ନେଇ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି ବୈଠକରେ ଶିକ୍ଷାର ଗୁଣବତ୍ତା ବୃଦ୍ଧି, ସଂସ୍ଥାଗତ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ଏବଂ ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ସୁଯୋଗ ବିସ୍ତାର କରିବା ପାଇଁ ସ୍ଥିରୀକୃତ ପ୍ରମୁଖ ପ୍ରାଥମିକତା ଏବଂ ପଦକ୍ଷେପଗୁଡ଼ିକର ସମୀକ୍ଷା କରାଯାଇଛି। ନାଇଜେରିଆରେ ଗତକାଲି ସୋକୋଟୋ ରାଜ୍ୟରେ ଏକ ଡଙ୍ଗା ବୁଡ଼ିଯିବାରୁ 47 ଜଣଙ୍କର ମୃତ୍ୟୁ ଘଟିଛି। ସମ୍ପୃକ୍ତ ଡଙ୍ଗାରେ 80ରୁ ଅଧିକ ଲୋକ ଯାତ୍ରା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଚଳିତ ବର୍ଷ ଜାନୁଆରୀରେ ମଧ୍ୟ ୟୋବୋ ରାଜ୍ୟରେ ଏହିଭଳି ଦୁର୍ଘଟଣାରେ 25 ଜଣଙ୍କର ମୃତ୍ୟୁ ହୋଇଥିଲା। ୟୁକ୍ରେନ୍ ଉପରେ ରୁଷ ଆକ୍ରମଣରେ 16 ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ୟୁକ୍ରେନ୍ର ରାଜଧାନୀରେ ହୋଇଥିବା ଆକ୍ରମଣରେ ଏକ ଡାକ୍ତରଖାନା, ବିଦ୍ୟାଳୟ, ଆବାସିକ କୋଠା ଏବଂ ଅନେକ ଗୋଦାମ ଘର କ୍ଷତିଗ୍ରସ୍ତ ହୋଇଛି। ୟୁକ୍ରେନ୍ ମଧ୍ୟ ବହୁସଂଖ୍ୟକ ଡ୍ରୋନ୍କୁ ଅଟକାଇବାରେ ସଫଳ ହୋଇଛି। ରାଷ୍ଟ୍ରପତି ବୋଲଦିମିର୍ ଜେଲେନ୍ସ୍କି ପ୍ରତିରକ୍ଷା ପାଇଁ ଅନ୍ୟ ଦେଶଗୁଡ଼ିକୁ ଅଧିକ ଇଣ୍ଟରସେପ୍ଟର ପଠାଇବାକୁ ଅନୁରୋଧ କରିଛନ୍ତି। କିନ୍ତୁ ଇରାନ୍ ଯୁଦ୍ଧ ଏବଂ ରୁଷ ବିରୋଧରେ କିଭ୍ର 4 ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଲଢ଼େଇ ମଧ୍ୟରେ ଅନ୍ୟ ଦେଶଗୁଡ଼ିକରେ ଇଣ୍ଟରସେପ୍ଟର କମ୍ ଥିବା କୁହାଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ବିଶ୍ୱ ବ୍ୟାଡ୍ମିଣ୍ଟନ ଚମ୍ପିୟନ୍ସିପ୍ରେ ଆଜି ଭାରତୀୟ କ୍ରୀଡ଼ାବିତ୍ମାନେ ପୁରୁଷ ଏବଂ ମହିଳା ଡବଲ୍ସ କ୍ୱାର୍ଟର ଫାଇନାଲ୍ରେ ପ୍ରଦର୍ଶନ କରିବେ। ସାତ୍ତ୍ୱିକ ସାଇରାଜ ରାଙ୍କି ରେଡ୍ଡି ଏବଂ ଚିରାଗ ସେଟ୍ଟିଙ୍କ ପୁରୁଷ ଡବଲ୍ସ ଯୋଡ଼ି ତୃତୀୟ ମାନ୍ୟତାପ୍ରାପ୍ତ ଚୀନ୍ର ଲିଆଙ୍ଗ୍ ୱେଇ କେଙ୍ଗ୍ ଏବଂ ୱାଙ୍ଗ୍ ଚାଙ୍ଗ୍ଙ୍କ ସହ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ। ଏହି ଯୋଡ଼ି ପ୍ରି କ୍ୱାର୍ଟର ଫାଇନାଲ୍ରେ ମାଲେସିଆର ଜୁନେଦ୍ ଆରିଫ୍ ଏବଂ ରୟ କିଙ୍ଗ୍ ୟାପ୍ଙ୍କୁ 21-23, 21-19 ଏବଂ 21-17 ପରାସ୍ତ କରିଥିଲେ। ମହିଳା ଡବଲ୍ସରେ ଭାରତୀୟ ଯୋଡ଼ି ତ୍ରିଶା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ ଚତୁର୍ଥ ମାନ୍ୟତାପ୍ରାପ୍ତ ଚୀନ୍ର ଜିଆ ଇ ଫାନ୍ ଏବଂ ଝାଙ୍ଗ୍ ସୁ ଜିଆନ୍ଙ୍କ ସହ ମୁକାବିଲା କରିବେ। ଏହି ଯୋଡ଼ି ପ୍ରି କ୍ୱାର୍ଟର ଫାଇନାଲ୍ରେ ସପ୍ତମ ମାନ୍ୟତାପ୍ରାପ୍ତ ଜାପାନ୍ର ରିନ୍ ୟୁଆନାଗା ଏବଂ କି ନାକାନିସିଙ୍କୁ ସିଧାସଳଖ 21-16, 21-12 ସେଟ୍ରେ ପରାସ୍ତ କରିଥିଲେ। ହକି ବିଶ୍ୱକପ୍ରେ ଭାରତୀୟ ମହିଳା ଦଳ ନେଦରଲ୍ୟାଣ୍ଡସ୍ର ଆମଷ୍ଟେଲଭିନ୍ରେ ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍ ଡ୍ର ରଖି ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଆଜି ଭାରତ ଦ୍ୱିତୀୟ ପୁଲ୍ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ରେ ନେଦରଲ୍ୟାଣ୍ଡ ସହିତ ମୁକାବିଲା କରିବ। ପୂର୍ବତନ ଅଲିମ୍ପିକ୍ସ ଖେଳାଳି ଏବଂ ଏସୀୟ ରୌପ୍ୟ ପଦକ ବିଜେତା ଜାଭେଲିନ୍ ଖେଳାଳି ଶିବପାଲ ସିଂଙ୍କୁ ନିଷିଦ୍ଧ ପଦାର୍ଥ ସେବନ ପାଇଁ ପଜିଟିଭ୍ ଫଳ ଆସିବା ପରେ ଦ୍ୱିତୀୟ ଡୋପିଂ ଅପରାଧରେ ଜାତୀୟ ଡୋପିଂ ନିରୋଧୀ ସଂସ୍ଥା ନାଡା ତାଙ୍କୁ 10 ବର୍ଷ ପାଇଁ ନିଲମ୍ବନ କରିଛି। ସେ ଦୋହାରେ ଅନୁଷ୍ଠିତ 2019 ଏସୀୟ ଚମ୍ପିୟନ୍ସିପ୍ରେ 86.23 meter ଫିଙ୍ଗି ରୌପ୍ୟ ପଦକ ହାସଲ କରିଥିଲେ। ନୀତି ନିର୍ଦ୍ଧାରଣରେ ନୂତନ ଦୃଷ୍ଟିକୋଣ ଆଣିବା ପାଇଁ ସଚିବମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। ବିଶ୍ୱସ୍ତରୀୟ ସହଭାଗିତାକୁ ସୁଦୃଢ଼ କରିବା ଉପରେ ଭାରତ ଓ ଜାପାନର ଗୁରୁତ୍ୱାରୋପ। ଲଦାଖରେ ଜମ୍ମୁ କାଶ୍ମୀର ହାଇକୋର୍ଟର ଏକ ବେଞ୍ଚ ପ୍ରତିଷ୍ଠା କରିବାକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ନାଇଜେରିଆରେ ଡଙ୍ଗା ବୁଡ଼ି 47 ଜଣଙ୍କ ମୃତ୍ୟୁ ଏବଂ ବିଶ୍ୱ ବ୍ୟାଡ୍ମିଣ୍ଟନ ଚମ୍ପିୟନ୍ସିପ୍ର ଡବଲ୍ସ କ୍ୱାର୍ଟର ଫାଇନାଲ୍ରେ ଆଜି ଅବତୀର୍ଣ୍ଣ ହେବେ ଭାରତୀୟ ଖେଳାଳି। ସମ୍ବାଦ ଶେଷ ହେଲା।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣଙ୍କୁ ସ୍ୱାଗତ କରୁଛୁ ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମକୁ। ଶ୍ରୋତା ବନ୍ଧୁ, କିଛି ଦିନ କେବଳ କ୍ୟାଲେଣ୍ଡରରେ ତାରିଖ ନୁହେଁ, ସେଗୁଡ଼ିକ ଆମକୁ ଅତୀତର କିଛି ଯନ୍ତ୍ରଣାଦାୟକ ଘଟଣା ମନେ ପକାଇ ଦିଏ, ମାନବିକତାର ମୂଲ୍ୟ ବୁଝାଇ ଦିଏ, ଆଉ ଭବିଷ୍ୟତ ପାଇଁ ଆଣିଦିଏ ନୂଆ ସଂକଳ୍ପ।
1: ଆକାଶବାଣୀ ଭବାନୀପାଟଣା, ଶ୍ରୋତାବନ୍ଧୁ ପ୍ରଚାର କରୁଛୁ ସ୍ୱଚ୍ଛ ଭାରତ ମିଶନ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ। ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ।

ଜାତିର ଜନକ ମହାତ୍ମା ଗାନ୍ଧୀ ସ୍ୱଚ୍ଛତା ଉପରେ ଯଥେଷ୍ଟ ଗୁରୁତ୍ୱ ଆରୋପ କରୁଥିଲେ। ପାଇଖାନା ସଫା କରିବା ପାଇଁ ମଧ୍ୟ ସେ ପଛଉ ନଥିଲେ, କିନ୍ତୁ ନିଜର ଦୈନନ୍ଦିନ ଜୀବନରେ ମଣିଷ ସ୍ୱଚ୍ଛତା ଉପରେ ସେତେଟା ଧ୍ୟାନ ଦିଏ ନାହିଁ। ପାଇଖାନା ସଫା କରିବା ତ ଦୂରର କଥା, ଝାଡ଼ୁଟିଏ ଧରି ଘର କିମ୍ବା ବାରଣ୍ଡା ସଫା କରିବା ପାଇଁ ମଧ୍ୟ ସେ କୁଣ୍ଠାବୋଧ କରେ। ମହାତ୍ମା ଗାନ୍ଧୀଙ୍କୁ ତ ଆମେ ଜାତିର ଜନକ କହୁଛୁ, ତାଙ୍କ ପାଇଁ ଆଜି ଆମେ ସ୍ୱାଧୀନ ହୋଇଛୁ, କିନ୍ତୁ ସେ ଯେଉଁ ଆଦର୍ଶ ଦେଖେଇଛନ୍ତି ତାକୁ ଅନୁସରଣ କରିପାରୁନାହୁଁ। ଆମ ଦେଶରେ ସ୍ୱଚ୍ଛତାର ପରମ୍ପରା ଆଜିର ନୁହେଁ, ଗ୍ରାମାଞ୍ଚଳରେ ଆଜି ବି ଆମେ ଦେଖିପାରିବା ଘର ଲିପା ପୋଛାର ପରମ୍ପରା। ଯଦି କିଏ ଘରକୁ ଅତିଥି ଆସୁଛନ୍ତି, ତାଙ୍କୁ ଗୋଡ଼ୁଏ ପାଣି ଦେବାର ପ୍ରଥା ମଧ୍ୟ ରହିଛି। ଏହାର ଅର୍ଥ ହେଉଛି, ଜଣେ ବାହାରୁ ଆସୁଛି, ହାତପାଦ ମଇଳା ହୋଇଥିବ, ଧୁଆଧୁଇ ହୋଇ ଘରକୁ ଆସିବ। କିନ୍ତୁ ଆମେ ଏଭଳି ପ୍ରଥାକୁ କୁସଂସ୍କାର କହି ଭୁଲିବାକୁ ବସିଲୁଣି। ଗ୍ରାମାଞ୍ଚଳ କ'ଣ, ସହରାଞ୍ଚଳ କ'ଣ, ସ୍ୱଚ୍ଛତାଠାରୁ ଏବେ ଆମେ ବହୁ ଦୂରରେ। ଯୁଆଡ଼େ ଦେଖିଲେ କୁଢ଼ କୁଢ଼ ଆବର୍ଜନା, ସହରର ଗଳିକନ୍ଦିରେ ପଲିଥିନ୍ ବେଗ୍ର ପାହାଡ଼, ସହର ମଧ୍ୟରେ ବହିଯାଇଥିବା ନାଳର କଥା ନ କହିବା ଭଲ। ଏହାକୁ ଆଖି ଆଗରେ ରଖି ଏବଂ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମାନ୍ୟବର ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଅଭିଯାନର ଡାକରା ଦେଇଛନ୍ତି। ସ୍ୱଚ୍ଛତା ଉପରେ ଜୋର ଦେବା ଆଗରୁ ଏହାର ଉପାଦେୟତା ସମ୍ପର୍କରେ ଉପଲବ୍ଧି କରିବା ଏକାନ୍ତ ଆବଶ୍ୟକ। ସ୍ୱଚ୍ଛତା ଦ୍ୱାରା ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପରିଷ୍କାର ପରିଚ୍ଛନ୍ନ ରହିବ, ଦର୍ଶକ ଓ ପର୍ଯ୍ୟଟକ ଆକର୍ଷିତ ହେବେ, ଫଳରେ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ଘଟିବ। ସ୍ୱଚ୍ଛତା ଦ୍ୱାରା ଆମେ ବିଭିନ୍ନ ରୋଗରୁ ନିଜକୁ ସୁରକ୍ଷିତ ରଖିପାରିବା। ମାନ୍ୟବର ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ୱଚ୍ଛତା ଗରିବଙ୍କ ପାଇଁ ବରଦାନ ସଦୃଶ। ଭଲ କି ଖାଇବାକୁ ପାଉନଥିବା ଗରିବ ନିଜର ଚିକିତ୍ସା କିଭଳି କରିପାରିବ, ବରଂ ସ୍ୱଚ୍ଛ ରହିଲେ, ପରିବେଶକୁ ସ୍ୱଚ୍ଛ ରଖିଲେ ସେ ନିରୋଗ ରହିପାରିବ। ପ୍ରଧାନମନ୍ତ୍ରୀଙ୍କ ଏହି ଡାକରା ଜନସହଯୋଗ ଦ୍ୱାରା ଏକ ଆନ୍ଦୋଳନରେ ରୂପାନ୍ତରିତ ହୋଇପାରିବ।

0: ଆକାଶବାଣୀ ଭବାନୀ ପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ ଆଧ୍ୟାତ୍ମିକ ସଙ୍ଗୀତାତ୍ମକ ଧାରାବାହିକ ଶ୍ରୀରାମଚରିତ ମାନସ। ଏବେ ଆସନ୍ତୁ ଶୁଣିବା ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷର କଥା।
1: ଯେତେବେଳେ ବଜାରକେ ଯାଇସୁଁ ତ ଗୋଟେ ପରିବା ପ୍ରାୟତଃ ବରଷ ଗୁଲା ଦେଖ୍ସୁଁ ସେଟା ହେଉଛେ ପୁଟଲ। ଆଜିକାଲି ତ ଇତାର ବଜାର ଚାହିଦା ଗଲା ବନେଥିବାର କାରଣନୁ ଆମର ଚାଷୀ ଦାମନେ ଇ ପୁଟଲ ଚାଷ ବି କଲେନେ। ମାତ୍ର ଆର୍ ଗୋଟେ କଥା ଗଲା ସତ୍ ଯେ ଯେନ୍ ସେ ଚାଷ କଲେ ଗଲା ତାର ବାବଦେ ଖଣେ ଆମକେ ଯଦି ଜ୍ଞାନକୁଶଲ ନେଇନେ ବୋଇଲେ ସେ ଚାଷ ନେ ଆମକେ ଠୁକର ବାସି। ପ୍ରାୟତଃ ଆମର ଚାଷୀ ଦାମନେ ଜାଣିଛନ୍ ଯେ ଇ ପୁଟଲ ଚାଷ ଦୁଇ ପ୍ରକାରର କରାଯାଇସି। ପ୍ରଥମଟା ହେଲା ଯେନ୍ ଜାଗାନେ ଇ ରଞ୍ଜା ଦେବାର ଯଦି ସୁବିଧା ଥିବା ତ ସେନେ ଇ ରଞ୍ଜା ଦେଇକରି ଆମର ଚାଷୀଦ୍ୱାମାନେ ପୁଟଲ ଚାଷ କରସନ୍। ମାତ୍ର ଆର୍ ଯେନ୍ ଜାଗାନେ ଇ ରଞ୍ଜାର ସୁବିଧା ଖଣେ ନେଇ ମିଲେ ତ ସେ ଜାଗାନେ ଇ ପୁଟଲର ଡିର୍ ତଲେ ତଲେ ଏକା ମାଡ଼ି କରି ଯାଇସି। ଆରୁ ଇ ପ୍ରକାରର ଦୁଇ ହିସାବେ ଆମର ଚାଷୀଦ୍ୱାମାନେ ପୁଟଲ ଅମଲ କରିଥିସନ୍। ଆମର ଚାଷୀଦ୍ୱାମାନେ ଯେନ୍ମାନେ ଇ ପ୍ରକାରରେ ପୁଟଲ ଚାଷ କରୁଛନ୍ ସେମାନେ ଖଣେ ଧ୍ୟାନ ଦେଇଥିମା ଯେ ଧାଡ଼ିକେ ଧାଡ଼ି 6 ଫୁଟ ଆରୁ ମନ୍ଦାକେ ମନ୍ଦା 5 ଫୁଟ ଦୂରତା ସବୁବେଳେ ରଖିଥିମା। ଏକର ପିଛା ହାରାହାରି ଆମକେ 1 କ୍ୱିଣ୍ଟାଲ ଇ ପୁଟଲ ଚେର ଦରକାର ହେବା। ସବୁ ଫସଲର ଲଗାବାର ଗୋଟେ ସମିଆ ଗଲା ଅଛେ। ଏଇ ପୁଟଲ ଚାରା ତ ଆମର ଚାଷୀଦ୍ୱାମାନେ ମାସେ 2 ମାସ ଆଗରୁ ଗଲା ଲଗେଇଥିବେ ନେ। ମାତ୍ର ଯେନ୍ ଚାଷୀଦ୍ୱାମାନେ ଏବେ ଯଦି ଲଗାବାକେ ଚେଷ୍ଟା କରୁଛନ୍ ବୋଇଲେ ଖଣେ ଡେରି ହେଇଗଲା ନା ତ ହେତିର୍ କାଜେ ଗଲା ଆମେ ଖଣେ ନିଘା କରିଥିମା। ଏବେ ତ ଆମର ଚାଷୀଦ୍ୱାମ ଯେନ୍ମାନେ ଲଗେଇଛନ୍ ସେଟା ଡିର୍ ଗଲା ସେନେ ଲମିଥିବା ନେ। ପୁଟଲ ଚେର ଲଗାବାର ଆଗରୁ ଆମେ ଆମର ଜମିକେ କେନ୍ତା କରି ପ୍ରସ୍ତୁତ କର୍ମା ସେଟା ହେଉଛେ ସବୁଠାରୁ ବଡ଼ କଥା। ତ ପ୍ରଥମେ ବନେ କରି 3-4 ଥର ଜମିକେ ତସି ଦେମା। ଶେଷ ତସଲା ବେଲ୍କେ ଏକର ପିଛା 10 ଗାଡ଼ି ଖତ ଦେବାରଟା କେବେ ଗଲା ନେଇ ପାସରିମା। ତାର୍ ପଛେ 6 ଫୁଟ x 5 ଫୁଟ ଅନ୍ତର୍ନେ ଗାତ ଖୁଲ୍ମା। ଯେନ୍ ଗାତର ଗୁଲେଇ ହେବା 1 ଫୁଟ ଆର୍ ତାର ଗଭୀର ହେବା 1 ଫୁଟ। ଆର୍ ଗୋଟେ କଥା ଇ ସମିଆକେ ଚାଷୀଦ୍ୱାମାନେ ଧ୍ୟାନ ଦେଇଥିମା ଯେ ପ୍ରତି ମନ୍ଦାନେ ଗୋଟେ ଝୁଡ଼ି ଖତ ସାଙ୍ଗେ ମାଏଟ୍ ଆରୁ ସାର ଦେଇକରି ଭର୍ତ୍ତି କରିଦେମା। ପ୍ରତି ମନ୍ଦାନେ 2-3ଟା ଚେର ନାଇଁ ତ ଡଙ୍କ ଥିଲା ଚେର ସିଧା ଲଗେଇକରି 2-3 ଇଞ୍ଚ ମାଏଟ୍ ତାକେ ଢାଙ୍କିଦେମା। ଚେର୍ନୁ ଭଲ ଭାବେ ଡଙ୍କ ବାହାରିବା ବୋଲିକରି ମନ୍ଦାକେ ନଡ଼ା ନାଇଁ ତ ଘାସ ନେଇକରି ବନେକରି ଢାଙ୍କି ଦେଇଥିମା। ପ୍ରାୟତଃ ଆମର ଅଞ୍ଚଳ ମାନକେ ଇ ଉଇ ମାରବାର ସମସ୍ୟା ଗୁଡ଼େ ଦେଖା ଦେସି। ଯେନ୍ଟାକି ଆମର ଇ ପୁଟଲ ନେ ଯଦି ଲାଗିଗଲା ବୋଇଲେ ଆମର ଚେର ସବୁ ନଷ୍ଟ ହେଇଯିବା ଆର୍ ଆମକେ କ୍ଷତି ସହିବାକେ ପଡ଼୍ବା। ଯେନ୍ ପ୍ରକାରେ ଆମର ଗଛ ବାହାରିବାର କଥା ଡିର୍ ଯିବା କଥା ସେଇ ହିସାବେ ଆମେ ଆଉ ନେଇ ପାଇପାରୁନେ। ଆମର ଇ ପୁଟଲ ନେ ଇ ଉଇ ସମସ୍ୟା ନେଇ ହେବା ବୋଲିକରି ଆମକେ ଚେର ଲଗାବାର ଆଗରୁ 22 ଟିନ୍ ନେଇ ତ ଭିଟାଭାକ୍ସ ପାୱାର ନେ ବିଶୋଧନ କରିକରି ଚେରକେ ଲଗାବାକେ ପଡ଼୍ବା। 1 କ୍ୱିଣ୍ଟାଲ ଚେର କାଜେ 100 ଲିଟର ପାଏନ୍ ନେ 150 ଗ୍ରାମ 22 ଟିନ୍ ନାଇଁ ତ 200 ଗ୍ରାମ ଭିଟାଭାକ୍ସ ପାୱାର ଗୁଲେଇ କରି ସେ ଭିତରେ 20 ମିନିଟ୍ ପତେ ଆମେ ଆମର ଇ ପୁଟଲ ଚେରକେ ଯଦି ବୁଡ଼େଇ କରି ରଖ୍ମା ଆର୍ ତାର୍ ପଛେ ଲଗାମା ବୋଇଲେ ଇ ଯେନ୍ ଉଇ ମାରବାର ସମସ୍ୟା ଥିବା କି ଗଜା ସମସ୍ୟା ଥିବା ଇଟା ଆର ନେଇ ହୁଏ ନା। ଆର୍ ଗୋଟେ କଥା ତ ଆମର ଚାଷୀଦ୍ୱାମାନେ ଏବେ ନିଘା କରୁଛୁଁ ଯେ ଯେନ୍ କେନ୍ସି ଚାଷ କଲେ ବି ଖତ ସାର ଖଣେ ଦରକାର ପଡ଼ୁଛେ। ବନେକରି ଖତ ସାର ଖଣେ ନେଇଦେଲେ ଚାଷବାସ ଗଲା ବନେକରି ନେଇ ହେବାନେ। ହେନ୍ତା ତ ଆମେ ପୁଟଲ ଚାଷ କଲାବେଳେ ବି ଆମକେ ଶେଷ ଥର ତସଲା ବେଳେ ଏକର ପିଛା 10 ଗାଡ଼ି ଖତ ସାଙ୍ଗେ 40 କେଜି ୟୁରିଆ 150 କେଜି SSP ଆରୁ 40 କେଜି ମିରେଟ୍ ଅଫ୍ ପଟାସ ସାର ଦେବାକେ ପଡ଼୍ବା। ପ୍ରାୟତଃ ଯେତେବେଳେ ଗୋଟେ ମାସ ହେଇଯିବା ତ ଆମର ପୁଟଲନୁ ଡଙ୍କ ବାହାରିବାରଟା ଦିଶ୍ବା। ସେତେବେଳେ ଦ୍ୱିତୀୟ ଥର କାଜେ 40 କେଜି ୟୁରିଆ ପ୍ରୟୋଗ କରିବାଟା ଆମର ଚାଷୀଦ୍ୱାମାନେ ନେଇ ପାସରିବାର କଥା। ଇ ଯେନ୍ ଦ୍ୱିତୀୟ ଥରର 40 କେଜି ୟୁରିଆ ସାର ଇଟାକେ 3-4 ଥର କରି ଭାଗ ଭାଗ କରି ଆମର ପୁଟଲ ନେ ଦେଲେ ଆର୍ ବନେ କାମ କର୍ବା ଆର୍ ଆମର ପୁଟଲ ଖଣେ ସୁନ୍ଦର ଗଲା ହେବା। ଯେନ୍ ଆମର ଚାଷୀଦ୍ୱାମାନେ ଏବେ ପୁଟଲ ଚାଷ କରିଛନ୍ ସେମାନେ ଯଦି ଇ ପ୍ରକାରେ ଖତ ସାର ପ୍ରୟୋଗ କରୁଥିବେ ଖଣେ ଯତ୍ନ ଯଦି କରୁଥିବେ ବୋଲେ ଦେଖିବେ ଆମର ପୁଟଲ ଗଲା ତାର ସଙ୍ଗେ ସୁନ୍ଦର ହେବା ଆର୍ 2 ପଇସା ଆମେ ବନେ କରି ପାଇପାର୍ମା।
0: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ପ୍ରଚାର କଲୁ ଚାଷ ଉପଯୋଗୀ କାର୍ଯ୍ୟକ୍ରମ ଚାଷର କଥା। ଏବେ ଆସନ୍ତୁ ଶୁଣିବା ଧାରାବାହିକ ନାଟକ ଆଜ୍ଞା ବଡ଼ ଅସୁବିଧା ହେଉଛି। ରଚନା ପ୍ରଫୁଲ୍ଲ କୁମାର ରଥ,

0: ରତ୍ନୀ ଆଉ ଆପଣ ମିଶି ଧନିଆକୁ ମାରିଦେଇଛନ୍ତି। ହଁ, ମୁଁ ବର୍ତ୍ତମାନ ଯାଉଛି ପୋଲିସ ଥାନାରେ ଏଫଆଇଆର
1: ଦେବି। ନା, ତମେ ପୋଲିସ ଷ୍ଟେସନକୁ ଯାଅନି, ମୁଁ ସତ କହୁଛି, ଧନିଆକୁ ମୁଁ ମାରିନି।
0: ତୁ ମାରିଛୁ କି ମାଲିକ ମାରିଛନ୍ତି ସେ କଥା ପୋଲିସ ଆସିଲେ ଭୟ ଜଣା ପଡିଯିବନି।
1: ପବନା।
0: କଣ ପବନା, ମତେ ତୁ ଆଉଟ କରି ହିରୋ ପାର୍ଟ କରୁଥିଲୁ ଟି, ଏବେ ପୋଲିସ ସାଙ୍ଗରେ କେତେ ଫାଇଟ କରିବୁ ଦେଖିବନି। କଣ ହେଲା,
2: ମଲା କୁଆଡେ ଯାଉଛ? ମ ଆସ ସାଙ୍ଗ ହେଇ ଖାଇବା, ସମସ୍ତେ ଖାଇ ସାରିଲେଣି, ଆଜି ବଢିଆ ମାଂସ ହେଇଛି, ବାସନାଟା ଶୁଙ୍ଘି ପାରୁନୁ କି? ପବନରେ କେମିତି ଚହଟି ଯାଉଛି।
0: ମୋହନି, ସତକୁ ସତ ତୁ ମୋତେ ଆଜି ବଞ୍ଚେଇ ଦେଲୁ ରେ, ସେଥିପାଇଁ ତୋ ବୁଦ୍ଧି କି ତାରିଫ ନକରି ରହିପାରୁନି।
2: ମାନେ?
0: ମାନେ କଣ ଜାଣିନୁ, ଧନିଆ ପରା ମରିଯାଇଛି।
2: କଣ କହିଲ, ସତରେ କଣ ଧନିଆ ହିଁ ମରିଯାଇଛି?
0: ହଁ, ଯାଉନୁ ଦେଖିବୁ।
2: ମୁଁ କହିଥିଲି ନା ଧନିଆ ହିଁ ମରିଛି ବୋଲି, ହେଇଟି ପବନା ତମକୁ ମର୍ଡର କେସରେ ପକେଇବା ପାଇଁ ମାଲିକ ଆଉ ରତ୍ନୀ ଏଇ କାଣ୍ଡ କରିଛନ୍ତି।
0: ପୋଲିସ ଆସିଲେ ବଳେ ସବୁ କଥା ଜଣା ପଡ଼ିଯିବ।
2: ମାଲିକ ଆଉ ରତ୍ନୀ ଉପରେ ଦାଉ ସାଧିବା ପାଇଁ ତମକୁ ଏଇଟା ଗୋଟେ ଠିକ ମୌକା ମିଳିଛି, ବୁଝିଲ?
0: ମୁଁ ପୋଲିସକୁ ଡାକି ଆଣୁଛି, ତୁ ସେ ଦିଙ୍କ ଉପରେ ଟିକେ ନଜର ରଖିଥା।
2: ସତକୁ ସତ ତୁ ମରିଗଲୁ କି ରେ ଧନିଆ ଭାଇ, ତୋର କଣ ହେଇଥିଲା ରେ, ତୁ କିଆଁ ମଲୁରେ ମୋ ଧନିଆ ଭାଇ, ଆଉ କାହାକୁ ଥଟାରେ ଭାଉଜ ବୋଲି ଡାକିବି ଲୋ ମୋ ଧନିଆ ଭାଇ, ମୋତେ କିଏ।

0: ମୁକୁଳିଆ ଆଖି ପୋଟଳ ଚିରା ଆଖି ଶାମୁକୁଳିଆ ଆଖି ପୋଟଳ ଚିରା ଆଖି କୁଆଡ଼େ ଗଲେ
1: ତୁ ତୁ ତୁ ମରୁନୁ କିରେ ଧନିଆ ଭାଇ
2: ଏଇ ଘର ଭିତରେ ଆଜ୍ଞା ଚାଲନ୍ତୁ ଭିତରକୁ ଚାଲନ୍ତୁ ଆଜ୍ଞା
0: ଜାମୁକୁଳିଆ ଆଖି ପୋଟଳ ଚିରା ଆଖି
2: ଚାଲନ୍ତୁ
0: ଆଖିକି ରଖିବି କୋଉ ଆଖିକି ଛାଡ଼ିବି ଜାମୁକୁଳିଆ ଆଖି ପୋଟଳ ଚିରା
3: ଏ ଟୋକା ଆମକୁ ମିଶା କହିବାର କେ ତୋର ଯାତ୍ରା ବାଟରେ ମାଇକିନା ପାଠ କରୁଥିବାର ଗୋଟେ ପୁରୁଷ ପିଲାର ହଠାତ୍ରେ ମୋର ନେଇଯିବାର
4: ଆଜ୍ଞା ପବନଟା ଆପଣଙ୍କୁ ମିଛ କହିଦେଇଛି ଆଜ୍ଞା ମିଛ
3: ମିଛ କିସ ମୁଇଁ ପଚାରୁଛେ ଏ ଜନ୍ୟ ଯେ ଥିବାର ଜନ୍ୟ ଥିବାର ସିଏ କେ ମରିବାର କିଏ ତୋର ସେ ଜନ୍ୟା ଆରେ ମତେ ବି ସେ କୁହା
0: ଆଜ୍ଞା ମୋ ନାଁଟା ଧନିଆ ମୁଁ ସତ କହୁଛି ମୁଁ ଜମାରୁ ମରିନି ଆଜ୍ଞା ଖାଲି ଘଡ଼ିଏ କାଳ ଶୋଇ ଶୋଇ ଜାମୁକୁଳିଆ ଆଖି ପୋଟଳ ଚିରା ଆଖି ଆଉ ପୋଟଳ ଚିରା ଆଖି ଚାରିଟାକୁ
5: ଆକାଶବାଣୀ ଭବାନୀ ପାଟଣା ଶ୍ରୋତାବନ୍ଧୁ ସମୟ ସକାଳ 8:00 ହେବାକୁ ଯାଉଛି। ପର୍ଯ୍ୟାୟକ୍ରମେ ରିଲେ କରି ପ୍ରଚାର କରୁଛୁ ସମାଚାର ପ୍ରଭାତ ଓ ମର୍ଣ୍ଣିଂ ନ୍ୟୁଜ୍ ଆକାଶବାଣୀ ଦିଲ୍ଲୀରୁ। ଓ ପରେ ପରେ ଶୁଣିବେ ଓଡ଼ିଶା ଜୀବିକା ମିଶନ ଉପରେ ଆଧାରିତ ପ୍ରାୟୋଜିତ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ।
6: नमस्कार, आकाशवाणी से

0: କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ଼ ବଜାରରେ ପହଞ୍ଚି ପାରିବ?
1: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
0: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
1: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ ସୁଯୋଗ?
0: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
1: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି, ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
0: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
1: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
0: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀ ଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
1: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ, ସେଥିପାଇଁ କଣ ସହାୟତା ରହିଛି?
0: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
1: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
0: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
1: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
0: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତା ମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
1: ତେବେ ଆବେଦନ କିପରି କରାଯିବ?
0: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
1: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
0: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ ବ୍ରାଣ୍ଡ।
1: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
2: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
3: ପ୍ରଚାର କଲୁ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

0: ଆକାଶବାଣୀ କଟକ ବର୍ତ୍ତମାନ ପ୍ରଚାର କରୁଛୁ ଓଡ଼ିଆ ଆଲବମ୍ ଗୀତ। ତେବେ ପ୍ରଥମ ଗୀତଟିକୁ ଗାଇଛନ୍ତି
1: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ପ୍ରଚାର କଲୁ ସମାଚାର ପ୍ରଭାତ ଓ ମର୍ଣ୍ଣିଂ ନ୍ୟୁଜ୍ ପରେ ପରେ ଶୁଣିଲେ ଓଡ଼ିଶା ଜୀବିକା ମିଶନ ଉପରେ ଆଧାରିତ ପ୍ରାୟୋଜିତ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଏବେ ଆସନ୍ତୁ ଶୁଣିବା ସଙ୍ଗୀତ ଲହରୀ କାର୍ଯ୍ୟକ୍ରମରେ କେତୋଟି ଓଡ଼ିଆ ଆଧୁନିକ ଗୀତ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ଶିଳ୍ପୀ ଶକ୍ତି ମିଶ୍ରଙ୍କ କଣ୍ଠରେ, ଅରୁଣ ମନ୍ତ୍ରୀଙ୍କ ଗୀତ ରଚନା ଏବଂ ଅଭିଜିତ ମଜୁମଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି

ଶ୍ରୋତା ବନ୍ଧୁ, ପ୍ରଚାର କରୁଛୁ ଇରା ମହାନ୍ତିଙ୍କ କଣ୍ଠରେ ପରବର୍ତ୍ତୀ ଗୀତଟି। ଅରୁଣ ମନ୍ତ୍ରୀଙ୍କ ଗୀତ ରଚନା ଏବଂ ଅଭିଜିତ ମଜୁମଦାରଙ୍କ ଭିନ୍ନ ଏକ ସ୍ୱାଦର ସଙ୍ଗୀତ ନିର୍ଦ୍ଦେଶନାରେ।

41 ଛନ୍ଦ ଆରମ୍ଭରେ କ୍ରବ୍ୟାଦେଶ ବା ରାକ୍ଷସ ରାଜ ରାବଣ ଶ୍ରୀରାମ ସନ୍ଦେଶ ପାଇ ସ୍ୱଦେଶ ଜନଙ୍କୁ ବାହାରେ ବିହାର କରିବାକୁ ନଦେଇ ଯୁଦ୍ଧ ଉପଚାରମାନ ସଜେଇବାରେ ଲଗେଇଲେ। ମର୍କଟ ବେଶରେ ଶୁକ ଓ ଓସାରଣ ବେନୀ ମନ୍ତ୍ରୀଙ୍କୁ ପେଶିଲା। ସେମାନେ ଦେଖିଲେ ବୀର ମୁକୁଟ ସ୍ୱରୂପ ଏଣାଜିନ ବା ମୃଗ ଚର୍ମ ସେଜରେ ରାମ ଅଚେତନ ହୋଇ ଶୋଇଛନ୍ତି। ଲକ୍ଷ୍ମଣ ସମୀପରେ ମାର୍ଗଣ ଓ ଚାପ ବା ସର ଓ ଧନୁଷ ବିରାଜିଛନ୍ତି। ବିଭୀଷଣ ହାତରେ ଧରାପଡ଼ି ଶୁକ ସାରଣ ବନ୍ଦୀ ହେଲେ। ରାମ ତାଙ୍କୁ ବଧ ନ କରି ବରଦ ଦେଇ କହିଲେ, ବିଭୀଷଣ ରାଜା ହେଲାବେଳେ ମନ୍ତ୍ରୀ ହୋଇ ଦିନହର ବା ହରଣ କର। ବନ୍ଧନମୁକ୍ତ ହୋଇ ଦୁଇଜଣ ପ୍ରଭୁଙ୍କୁ ଓଳଗି ହୋଇ ଲଙ୍କା ବାହୁଡ଼ିଲେ। ସେମାନଙ୍କ କଥାକୁ ଦଶମଥା ରାବଣ ବୃଥା କଲା, ଅର୍ଥାତ୍ ମାନିଲା ନାହିଁ। ତାଙ୍କ ଭଲ କଥା ତାଙ୍କୁ ଭଲ ବା ବର୍ଚ୍ଛ ଭଳି ଲାଗିଲା। ଶାର୍ଦ୍ଦୁଳ ନାମା ଅନ୍ୟ ଜଣେ ଦୂତ ବରଗିଲା। ସେ ବ୍ରହ୍ମ ପ୍ରଦତ୍ତ ଅଞ୍ଜନ୍ୟ ଲଗେଇ ବରଣ ବା ପାଚେରୀରେ ଉଠି କହିଲା, କପିମାନେ ଭୂ ଲୋକରେ ବ୍ୟାପି ଯାଇଛନ୍ତି। ରାବଣ କହିଲା, ସେ ତପି, ତେଣୁ ଇନ୍ଦ୍ରଜାଲମାୟ ଶିକ୍ଷା କରିଥିବ। ଦୂତ କହିଲା, ହେ ବିଭୁ, ଏହା ମିଥ୍ୟ ନୁହେଁ, ସତ। ସାମାନ୍ୟ ବାନର ସେଠି ବୀରତରୁ ବା ଅର୍ଜୁନ ବୃକ୍ଷ ଭଳି, ବଡ଼ ଯୁଥପତି ଗ୍ରୀଷ୍ମକାଳରେ ଗିରି ବା ପର୍ବତଠାରୁ ଅନଳ ଜାତ ଭଳି କୋପାନଳ ହୋଇଛନ୍ତି। ଦଶାସ୍ୟ ବା ଦଶମୁଖ ରାବଣ କହିଲା, ଆରେ ତୁ କବି କିରେ, ନାରୀର ସ୍ତନକୁ ଦେଖି ମେରୁ ପର୍ବତ ବୋଲି କହୁଛୁ? ରାବଣ ବ୍ୟାଜଦମ୍ଭ ବା ଏଭଳି ଦମ୍ଭର ଛଳନା କରି ମଧ୍ୟ ହୃଦୟରେ ବଡ଼ଭି ବା ଭୟଭୀତ ହେଲା ଓ ବଡ଼ଭି ବା ଅଟ୍ଟାଳିକା ଉପରକୁ ଗଲା। ରାବଣ ଏଥର ସୈନ୍ୟ ବାଣ୍ଟିଲା, କହିଲା, ଉତ୍ତର ଦ୍ୱାର ମୋର, ପଶ୍ଚିମରେ ରହିବ ଇନ୍ଦ୍ରଜିତ, ପୂର୍ବରେ ବଜ୍ରଦଂଷ୍ଟ୍ର ଓ ଦକ୍ଷିଣରେ ପ୍ରଶସ୍ତ ରହିବେ। ଯେ ଯାହାର ପ୍ରୀତି ଅନୁସାରେ ସୈନ୍ୟ ବାଣ୍ଟି ନେଲେ। ରାବଣର ପୁତ୍ରମାନେ ପ୍ରସନ୍ନ ମନରେ ହାତୀ ଓ ଘୋଡ଼ାକୁ ସୁସଜ୍ଜିତ କରି ନିଜ ନିଜ ଇଚ୍ଛା ଅନୁଯାୟୀ ଆରୋହଣ କଲେ। ହାତରେ ଧନୁ ବାଣ ଖଞ୍ଜ ଚକ୍ର ଗଦା ତ୍ରିଶୂଳ ନେଇ ବିଚାର କଲେ, ଆମେ ବଳିଦିଗ ବା ପାତାଳଙ୍କୁ ତଳୁ ଉପରକୁ ନେଇ ଆସିବା।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ସମୟ ସକାଳ 9:00 ହେବାକୁ ଯାଉଛି। ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ଆଶିକି 2 କଥାଚିତ୍ରରୁ। ଦ୍ୱୈତ କଣ୍ଠରେ ଗାଇଛନ୍ତି ପଲ୍ଲକ ମୁଚ୍ଛଲ ଓ ଅରିଜିତ ସିଂ। ଗୀତ ରଚନା ଇର୍ଶାଦ କାମିଲ, ସଙ୍ଗୀତ ନିର୍ଦ୍ଦେଶନା ଜିତ୍ ଗାଙ୍ଗୁଲି।

ଶ୍ରୋତାବନ୍ଧୁ ପ୍ରଚାର କରୁଛୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ବଡିଗାର୍ଡ କଥାଚିତ୍ରରୁ କଣ୍ଠଶିଳ୍ପୀ ଆଶ୍ କିଙ୍ଗ ଓ କ୍ଲିଣ୍ଟନ ସେରିଜୋ ଗୀତ ରଚନା ଶବୀର ଅହମ୍ମଦ ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ

ଶ୍ରୋତାବନ୍ଧୁ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ବଜରଙ୍ଗୀ ଭାଇଜାନ କଥାଚିତ୍ରରୁ, କଣ୍ଠଶିଳ୍ପୀ ଜୁବିନ ନଟିଆଲ, ଗୀତ ରଚନା ନୀଲେଶ ମିଶ୍ର, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

0: ਸੇਨਾ ਸਵਯੰ ਹੀ ਘਟ ਪੜੇ
1: ਭਾਰਤੀਯ ਸੇਨਾ।
2: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ, କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
3: ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ କାର୍ଯ୍ୟକ୍ରମର ଶେଷ ଗୀତଟି, ଚେନ୍ନାଇ ଏକ୍ସପ୍ରେସ୍ କଥାଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଚିନ୍ମୟୀ ଶ୍ରୀପଦ ଓ ଗୋପୀ ସୁନ୍ଦର। ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ। ସଙ୍ଗୀତ ନିର୍ଦ୍ଦେଶନା ବିଶାଲ ଶେଖର।

0: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ।
1: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ସମୟ ସକାଳ 9:30 ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ସଙ୍ଗମ କଥାଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ବିଶାଲ କୋଠାରୀ ଓ ଅନ୍ତରା ମିତ୍ର। ଗୀତ ରଚନା ହରପ୍ରୀତ, ସଙ୍ଗୀତ ନିର୍ଦ୍ଦେଶନା ହରପ୍ରୀତ।

ଶ୍ରୋତାବନ୍ଧ ପ୍ରଚାର କରୁଛୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଗଡ଼ବଡ଼ କଥାଚିତ୍ରରୁ କଣ୍ଠଶିଳ୍ପୀ ଶ୍ରୀଚରଣ ଓ ସଂଗ୍ରାମ ଗୀତ ରଚନା ଅରୁଣ ମନ୍ତ୍ରୀ ସଙ୍ଗୀତ ନିର୍ଦ୍ଦେଶନା ପ୍ରେମାନନ୍ଦ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ମୁଁ ଦିୱାନା ତୋ ପାଇଁ କଥାଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଓ ଅନ୍ତରା। ଗୀତ ରଚନା ଅରୁଣ ମନ୍ତ୍ରୀ। ସଙ୍ଗୀତ ନିର୍ଦ୍ଦେଶନା ଅଗ୍ନିରାଜ।

ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ଓମ୍ କଥାଚିତ୍ରରୁ। କଣ୍ଠଶିଳ୍ପୀ ଦୁର୍ଗା ଓ ପମି, ଗୀତ ରଚନା ବାପୁ ଗୋସ୍ୱାମୀ, ସଙ୍ଗୀତ ନିର୍ଦ୍ଦେଶନା ବିଘ୍ନଜ ରୁତ୍ ରକ୍ ବ୍ୟାଣ୍ଡ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ସମୟ ପୂର୍ବାହ୍ନ 10:00 ହେବାକୁ ଯାଉଛି। ରିଲେ କରି ପ୍ରଚାର କରୁଛୁ ହିନ୍ଦୀ ଓ ପରେ ପରେ ଇଂରାଜୀରେ ସମ୍ବାଦ।

ଶ୍ରୋତାବନ୍ଧୁ, ଶୃଙ୍ଖଳା ହେଉଛି ମାନବ ଜୀବନର ସେହି ସୁବର୍ଣ୍ଣ ଭିତ୍ତିଭୂମି ଯାହା ବ୍ୟକ୍ତିକୁ ସଫଳତା ଓ ମହାନତାର ଶୀର୍ଷକୁ ନେଇଯାଇଥାଏ। ଏହା କେବଳ କିଛି ନିୟମର ସମାହାର ନୁହେଁ, ବରଂ ନିଜ ଆଚରଣ, ଚିନ୍ତାଧାରା ଏବଂ କାର୍ଯ୍ୟକୁ ନିୟନ୍ତ୍ରଣ କରିବାର ଏକ ସୁନ୍ଦର କଳା। ଶୃଙ୍ଖଳିତ ବ୍ୟକ୍ତି ସମୟର ମୂଲ୍ୟ ବୁଝେ ଏବଂ ଆତ୍ମସଂଯମ ରଖି ନିଜ ଜୀବନର ସମସ୍ତ ବିଭ୍ରାନ୍ତି ତଥା ଆଳସ୍ୟକୁ ଦୂର କରିପାରେ। ଶୃଙ୍ଖଳା ବିନା ଜୀବନ ଏକ ଅମାବାସ୍ୟାର ଅନ୍ଧକାର ଓ ଦିଗହୀନ ନୌକା ସଦୃଶ ଅସ୍ତବ୍ୟସ୍ତ ହୋଇପଡ଼େ, ଯେଉଁଠି କୌଣସି ଲକ୍ଷ୍ୟ ପୂରଣ ହୋଇପାରେ ନାହିଁ। ବିଦ୍ୟାର୍ଥୀ ଜୀବନରେ ଏହାର ଭୂମିକା ଅତି

ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଏକାଗ୍ରତା ବଢ଼ାଇବା ସହ ଶ୍ରେଷ୍ଠ ଚରିତ୍ର ଗଠନରେ ସାହାଯ୍ୟ କରିଥାଏ। ଠିକ୍ ସେହିପରି କର୍ମକ୍ଷେତ୍ର ଓ ସମାଜରେ ନିୟମାନୁବର୍ତ୍ତୀ ଏବଂ ସମୟାନୁବର୍ତ୍ତୀ ହେବା ଦ୍ୱାରା ହିଁ ଜଣେ ବ୍ୟକ୍ତି ସମସ୍ତଙ୍କର ଆଦରଣୀୟ ହୋଇପାରେ। ପ୍ରତିଦିନ ଛୋଟ ଛୋଟ ସୁଅଭ୍ୟାସ ଗଠନ କରି କଠିନ ପରିଶ୍ରମ କରିବା ଏବଂ ନିଜ କର୍ତ୍ତବ୍ୟ ପଥରୁ ବିଚ୍ୟୁତ ନହେବା ହିଁ ପ୍ରକୃତ ଶୃଙ୍ଖଳା। ଶ୍ରୋତାବନ୍ଧୁ, ଏହା ହିଁ ଜୀବନକୁ ସରଳ, ସୁନ୍ଦର, ସାର୍ଥକ ଓ ଅପାର ମାନସିକ ଶାନ୍ତିରେ ପରିପୂର୍ଣ୍ଣତାର ଅଭ୍ୟାସ ଆଣିଦେଇଥାଏ।

ଶ୍ରୋତା ବନ୍ଧୁ, ଜୀବନର ପ୍ରକୃତ ମହତ୍ତ୍ୱକୁ ବୁଝିବା ହେଉଛି ମାନବ ଅସ୍ତିତ୍ୱର ସବୁଠାରୁ ବଡ଼ ସଫଳତା, ଯାହା ଆମକୁ କେବଳ ବଞ୍ଚିବା ବଦଳରେ ସାର୍ଥକ ଭାବେ ଜୀବନ ଅତିବାହିତ କରିବାକୁ ଶିଖାଇଥାଏ। ନିଜ ଜୀବନର ମୂଲ୍ୟକୁ ଉପଲବ୍ଧି କରିବା ପାଇଁ ସର୍ବପ୍ରଥମେ ଆମକୁ ଅନ୍ତର୍ମୁଖୀ ହେବାକୁ ପଡ଼ିବ, ଅର୍ଥାତ୍ ଆମ ଭିତରେ ଥିବା ସତ୍ତା, ଆମର ସ୍ୱପ୍ନ, ଶକ୍ତି ଓ ଦୁର୍ବଳତାକୁ ଚିହ୍ନିବାକୁ ହେବ। ଶ୍ରୋତାବନ୍ଧୁ, ଏହି ସଂସାରରେ ପ୍ରତ୍ୟେକ ମଣିଷର ଜନ୍ମ ପଛରେ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରହିଛି, ଏବଂ ସେହି ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟକୁ ଖୋଜିବା ପାଇଁ ହିଁ ଜୀବନର ସାର୍ଥକତା ରହିଛି। ଜୀବନର ମହତ୍ତ୍ୱକୁ ଉପଲବ୍ଧି କରିବା ମାନେ କେବଳ ଧନ ସମ୍ପତ୍ତି ବା ସଫଳତା ପଛରେ ଦୌଡ଼ିବା ନୁହେଁ, ବରଂ ପ୍ରତିଟି ମୁହୂର୍ତ୍ତରେ ବର୍ତ୍ତମାନ ସମୟକୁ ଉପଭୋଗ କରିବା ଏବଂ ପ୍ରକୃତି ତଥା ସମାଜ ସହ ନିଜକୁ ଯୋଡ଼ିବା। ଯେତେବେଳେ ଆମେ ଅନ୍ୟମାନଙ୍କ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରୁ, ନିଃସ୍ୱାର୍ଥ ଭାବେ କାହାର ସାହାଯ୍ୟ କରୁ ଏବଂ ନିଜର କାର୍ଯ୍ୟ ଦ୍ୱାରା ସମାଜର ମଙ୍ଗଳ ସାଧନ କରୁ, ସେତେବେଳେ ଆମ ଆତ୍ମାକୁ ଏକ ଅପୂର୍ବ ଶାନ୍ତି ମିଳିଥାଏ ଏବଂ ଜୀବନର ପ୍ରକୃତ ଅର୍ଥ ସ୍ପଷ୍ଟ ହୋଇଯାଏ। ପ୍ରତିଦିନ ସକାଳେ ଉଠି ନିଜ ଜୀବନ ପାଇଁ

ଶରୀର ପାଇଁ ଏବଂ ଆମ ପାଖରେ ଥିବା ସମସ୍ତ ସୁବିଧା ସୁଯୋଗ ପାଇଁ ସୃଷ୍ଟିକର୍ତ୍ତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା ଦ୍ୱାରା ଆମେ ଜୀବନରେ ଅମୂଲ୍ୟ ଉପହାରକୁ ଅନୁଭବ କରିପାରିବା। ଦୁଃଖ କଷ୍ଟ ଓ ସଂଘର୍ଷ ଜୀବନର ଅଂଶବିଶେଷ, କିନ୍ତୁ ସେହି ଆହ୍ୱାନଗୁଡ଼ିକୁ ସାମ୍ନା କରି ଆଗକୁ ବଢ଼ିବା ଏବଂ ପ୍ରତିଟି ଅଭିଜ୍ଞତାରୁ କିଛି ଶିଖିବା ହିଁ ଆମକୁ ଭିତରୁ ଶକ୍ତିଶାଳୀ କରିଥାଏ। ଶ୍ରୋତାବନ୍ଧୁ, ମନେ ରଖନ୍ତୁ, ନିଜକୁ ଅନ୍ୟମାନଙ୍କ ସହ ତୁଳନା ନକରି ନିଜର ସ୍ୱତନ୍ତ୍ରତାକୁ ଆଦରି ନେବା ଏବଂ ପ୍ରେମ, ଦୟା ଓ କ୍ଷମା ଭାବ ରଖି ଜୀବନ ପଥରେ ଚାଲିବାରେ ହିଁ ଆମ ଜୀବନର ପ୍ରକୃତ ମହତ୍ତ୍ୱ ଓ ଗଭୀରତା ଲୁଚି ରହିଛି।

ଶ୍ରୋତା ବନ୍ଧୁ, ଏବେ ଆସନ୍ତୁ ନଜର ପକାଇ ନେବା ଆଜି ଦିନଟିର ମହତ୍ତ୍ୱ କ'ଣ ସବୁ ରହିଛି। ଆଜି ହେଉଛି ବିଶ୍ୱ ବରିଷ୍ଠ ନାଗରିକ ଦିବସ ବା ୱାର୍ଲଡ ସିନିୟର ସିଟିଜେନ୍ସ ଡେ। ପ୍ରତିବର୍ଷ ଅଗଷ୍ଟ ମାସ 21 ତାରିଖକୁ ସାରା ବିଶ୍ୱରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ଭାବେ ପାଳନ କରାଯାଏ। ଏହି ଦିବସଟି ଆମ ସମାଜର ସେହି ଅଭିଜ୍ଞ ତଥା ପୂଜନୀୟ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ ପାଇଁ ଉଦ୍ଦିଷ୍ଟ। ଶ୍ରୋତାବନ୍ଧୁ, ଆଜି ପୁଣି ହେଉଛି ଆନ୍ତର୍ଜାତୀୟ ସନ୍ତ୍ରାସବାଦ ପୀଡ଼ିତ ସ୍ମୃତି ଓ ଶ୍ରଦ୍ଧାଞ୍ଜଳି ଦିବସ ବା ଇଣ୍ଟରନ୍ୟାସନାଲ ଡେ ଅଫ୍ ରିମେମ୍ବରାନ୍ସ ଆଣ୍ଡ ଟ୍ରିବ୍ୟୁଟ୍ ଟୁ ଦ ଭିକ୍ଟିମ୍ସ ଅଫ୍ ଟେରୋରିଜମ୍। ପ୍ରତିବର୍ଷ ଅଗଷ୍ଟ ମାସ 21 ତାରିଖକୁ ବିଶ୍ୱସ୍ତରରେ ସନ୍ତ୍ରାସବାଦ ପୀଡ଼ିତମାନଙ୍କ ପ୍ରତି ସଦ୍ଭାବନାକୁ ଜାଗ୍ରତ କରିବା ପାଇଁ ଏହି ଦିବସ ପାଳନ କରାଯାଏ, ଯାହା ମାନବିକତା ଏବଂ ଶାନ୍ତିର ବାର୍ତ୍ତା ବହନ କରି। ସନ୍ତ୍ରାସବାଦ ବା ଆତଙ୍କବାଦ ହେଉଛି ଆଧୁନିକ ବିଶ୍ୱର ସବୁଠାରୁ ବଡ଼ ଅଭିଶାପ, ଯାହା କେବଳ ଭୟ ଓ ହିଂସା ସୃଷ୍ଟି କରେ ନାହିଁ, ବରଂ ହଜାର ହଜାର ନିରୀହ ଜୀବନକୁ ମଧ୍ୟ ଅକାଳରେ ମାଟିରେ ମିଶାଇ ଦିଏ। ଏହି ଦିନ ସାରା ବିଶ୍ୱ ଏକସ୍ୱରରେ ହିଂସା ବିରୁଦ୍ଧରେ ପ୍ରତିବାଦ କରେ ଏବଂ ସମସ୍ତ ପ୍ରକାର ଆତଙ୍କବାଦକୁ ମୂଳପୋଛ କରି ଏକ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ପ୍ରେମଭରା ପୃଥିବୀ ଗଢ଼ିବା ପାଇଁ ଶପଥ ନିଏ, ଯେଉଁଠାରେ ପ୍ରତ୍ୟେକ ମଣିଷ ନିର୍ଭୟରେ ଜୀବନ ଅତିବାହିତ କରିପାରିବେ।

ଶ୍ରୋତା ବନ୍ଧୁ, ଆଜି ଦିନଟି ଆମ ଇତିହାସରେ ଅନେକ ସବୁ ମହତ୍ତ୍ୱ ବହନ କରେ, ଯେମିତିକି ଭାରତୀୟ ସଂସଦ 1972 ଅଗଷ୍ଟ ମାସ 21 ତାରିଖରେ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଅନୁମୋଦିତ କରିଥିଲେ, ଯାହା ଦେଶରେ ଗଛଲତା ପଶୁପକ୍ଷୀ ପ୍ରଜାତିର ସୁରକ୍ଷା ପାଇଁ ଏକ ପ୍ରମୁଖ ଆଇନଗତ ଢାଞ୍ଚା ପ୍ରସ୍ତୁତ କରିଥିଲା। ପରବର୍ତ୍ତୀ ସମୟରେ ଏହା ପ୍ରୋଜେକ୍ଟ ଟାଇଗର ଭଳି ଐତିହାସିକ ସଂରକ୍ଷଣ କାର୍ଯ୍ୟକ୍ରମର ମୂଳଦୁଆ ସାଜିଥିଲା। 1790 ଆଜିର ଦିନରେ ତୃତୀୟ ଆଙ୍ଗ୍ଲୋ ମୈଶୂର ଯୁଦ୍ଧ ସମୟରେ ଜେନେରାଲ ମେଡୋଜଙ୍କ ନେତୃତ୍ୱରେ ବ୍ରିଟିଶ ସେନା ଟିପୁ ସୁଲତାନଙ୍କଠାରୁ ରାଜନୈତିକ ଭାବେ ଗୁରୁତ୍ୱପୂର୍ଣ୍ଣ ଦିଣ୍ଡିଗୁଲ ଦୁର୍ଗକୁ କବ୍ଜା କରିଥିଲେ। 1981 ଆଜିର ଦିନରେ ମହାପ୍ରୟାଣ ହୋଇ ଗାନ୍ଧୀବାଦୀ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜ ସଂସ୍କାରକ ଏବଂ ଗୁଜୁରାତି ଓ ହିନ୍ଦୀ ସାହିତ୍ୟର ବିଶିଷ୍ଟ ପଣ୍ଡିତ କାକା କାଲେଲକରଙ୍କର 1995 ଅଗଷ୍ଟ ମାସ 21 ତାରିଖରେ ଦେହାନ୍ତ ହୋଇ ନୋବେଲ ପୁରସ୍କାର ବିଜେତା ଭାରତୀୟ ଆମେରିକୀୟ ଜ୍ୟୋତିର୍ବିଜ୍ଞାନୀ ଡକ୍ଟର ସୁବ୍ରମଣ୍ୟମ ଚନ୍ଦ୍ରଶେଖରଙ୍କର 2006 ଆଜିର ଦିନରେ ପୁଣି ପରଲୋକ ହୋଇ ଭାରତର କିମ୍ବଦନ୍ତୀ ସେହେନାଇ ବାଦକ ତଥା ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନ ଗ୍ରହୀତା ଉସ୍ତାଦ ବିସ୍ମିଲ୍ଲା ଖାନଙ୍କର।

0: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରେଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: ଶ୍ରୋତାବନ୍ଧୁ, ଏବେ ଆସନ୍ତୁ ନଜର ପକାଇ ନେବା ଆମ ଅଞ୍ଚଳର କିଛି ମୁଖ୍ୟ ଖବର ଉପରେ। ପ୍ରାପ୍ତ ଖବର ମୁତାବକ ଜୁନାଗଡ଼ ବ୍ଲକ କଲେଇ ପଞ୍ଚାୟତ କୁଲିହାରି ଗାଁର ବନ୍ଧପଡ଼ା ରାସ୍ତା ଶୋଚନୀୟ ହୋଇଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ରାସ୍ତାର ମରାମତି ନ ହେବାରୁ ବାଧ୍ୟ ହୋଇ ମହିଳାମାନେ କାଦୁଅ ରାସ୍ତାରେ ତଳି ପଲା ରୋଇ ପ୍ରତିବାଦ କରିଥିବା ଖବର ସାମ୍ନାକୁ ଆସିଛି। କେସିଙ୍ଗା ମହାବିଦ୍ୟାଳୟରେ ନିଚ୍ଛକ ମ୍ୟାଗାଜିନ୍ ଓ କ୍ୟାଲେଣ୍ଡରର ଛପାରେ ଦୁର୍ନୀତି ହୋଇଥିବା ନେଇ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ବିଭାଗ ଓ ପରିଚାଳନା କମିଟିର ଅଧ୍ୟକ୍ଷ ଉପଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିବାର ଖବର ସାମ୍ନାକୁ ଆସିଛି। ପ୍ରାପ୍ତ ଖବର ମୁତାବକ କେସିଙ୍ଗା ବ୍ଲକ ଚାଞ୍ଚେର ଗ୍ରାମର ମୁଖ୍ୟ ରାସ୍ତା ଦୀର୍ଘଦିନ ହେଲା ଖାଲଖମାରେ ପରିଣତ ହୋଇଛି। ଗ୍ରାମର ବିଭିନ୍ନ ପଡ଼ା ରାସ୍ତାର ଅବସ୍ଥା ମଧ୍ୟ ଶୋଚନୀୟ, ତେଣୁ ରାସ୍ତା ମରାମତି ସହ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି ଜୋର ଧରିଛି।

ଶ୍ରୋତାବନ୍ଧୁ, କୋକ୍ସରା ବ୍ଲକ କୁସୁମଖୁଣ୍ଟି ସ୍ଥିତ ଶିବ ମନ୍ଦିରରେ ହିନ୍ଦୁ ମହାସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। କଲମପୁର ସ୍ଥାନୀୟ କଂଗ୍ରେସ କମିଟି ପକ୍ଷରୁ ମଣ୍ଡଳରେ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ତଥା ସଦ୍ଭାବନା ଦିବସ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଧୁଆମୂଳରାମପୁରଠାରେ JMFC ପରିସରରେ ଅଞ୍ଚଳର ଶ୍ରମିକ ସଂଗଠନକୁ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପ୍ରାପ୍ତ ଖବର ମୁତାବକ ନୂଆପଡଶସ୍ଥିତ ନ୍ୟାସନାଲ କଲେଜ ଯୁକ୍ତ 3 ବିଜ୍ଞାନ କଲେଜ ପିଲାଙ୍କୁ ଫି ଛାଡ଼ କରିବାକୁ ଦାବି ଜୋର ଧରିଛି।

କଥାରେ କଥାରେ ଗୀତରେ ଗୀତରେ ସମୟ ତ ଗଲା ସରି, ଖୋଲା ଝରକାକୁ ଏଇଠି ରଖିବା ଆଉ କରିବାନି ଡେରି। ଆଜି ଅଧ୍ୟାୟକୁ ନେଇ ଶ୍ରୋତା ବନ୍ଧୁ ଚିଠି ଖଣ୍ଡେ ନିଶ୍ଚୟ ଦେବ, କଥା ଦିଅ ତୁମେ ଏ ଅନୁପମାକୁ ପାଶୋରି କେବେ ନ ଦେବ। ଶ୍ରୋତାବନ୍ଧୁ, ଆମ ପାଖକୁ ଆପଣମାନଙ୍କର ମତାମତ ଭରା ଚିଠି ପଠାଇବାର ଠିକଣାଟି ହେଲା ଚିଠି ପାଇଛୁ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 7660001 ଏବଂ ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର
1: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଚରକା। ସମୟ ପୂର୍ବାହ୍ନ 11:11 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ପରବର୍ତ୍ତୀ ଦ୍ୱିତୀୟ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକର ସୂଚନା। ଦିନ 12:00 ଶୁଣିପାରିବେ ଲୋକଗୀତ କ୍ରମରେ ଖଞ୍ଜଣି ଭଜନ, ପରିବେଷଣ କରିବେ ଅଶୋକ ଗୋପାଳ, ମଧୁରାମ ଗୋପାଳ, ମହାଦୀପ ସାହୁ ଓ ସାଥୀ। ଦିନ 12:30 ଶୁଣିବେ ସୁଗମ ସଙ୍ଗୀତ। ଦିନ 1:10 ରହିଛି ଚାଷର କଥା କାର୍ଯ୍ୟକ୍ରମ। ଦିନ 1:20 ଶୁଣିପାରିବେ ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦକୁ ନେଇ କାର୍ଯ୍ୟକ୍ରମ ବିଚିତ୍ର। ଦିନ 2:45 ରହିଛି କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଏ ଥିଲା ଆଜି ଦ୍ୱିତୀୟ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକର ସୂଚନା। ଏଇଠି ଶେଷ କରୁଛୁ ଆଜିର।

ଆକାଶବାଣୀ ଭବାନୀପାଟଣା, ସମୟ ଦିନ 12 କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ ଏବଂ FM ମାଧ୍ୟମରେ 100.3 MHz ଯୋଗେ। ଅଧିବେଶନର ଆରମ୍ଭରେ ଶୁଣନ୍ତୁ ଲୋକଗୀତ କ୍ରମରେ ଖଞ୍ଜଣି ଭଜନ ପରିବେଷଣ କରିଛନ୍ତି ଅଶୋକ ଗୋପାଳ, ମଧୁରାମ ଗୋପାଳ, ମହାଦୀପ ସାହୁ ଏବଂ ସାଥୀ।

0: ଦେଖ ମୁଁ ଯାଉଛି ସରି କ୍ଷୀର ଦ ସିନ୍ଧୁ ବିହାରି।
1: ଶୁଣିଲି ଲୋକଗୀତ କ୍ରମରେ ଖଞ୍ଜଣି ଭଜନ ପରିବେଷଣ କରିଥିଲେ ଅଶୋକ ଗୋପାଳ, ମଧୁରମ ଗୋପାଳ, ମହାଦେବ ସାହୁ ଏବଂ ସାଥୀ। ଆକାଶବାଣୀ ଭବନୀ ପାଟଣା। ବର୍ତ୍ତମାନ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ଶିଳ୍ପୀ ହେଲେ କଲ୍ୟାଣୀ ପାଣିଗ୍ରାହୀ, ଗୀତ ରଚନା କରିଛନ୍ତି ଶଫିକ ଅହମ୍ମଦ ସିଦ୍ଦିକୀ।

ଶ୍ରୋତାବନ୍ଧୁ, ଆପଣ ଶୁଣୁଛନ୍ତି କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ କଲ୍ୟାଣୀ ପାଣିଗ୍ରାହୀ ଏବଂ ବିଜୟ କୁମାର ବେହେରା। ଗୀତଟିକୁ ଲେଖିଛନ୍ତି ସଫିକ୍ ଅହମ୍ମଦ ସିଦ୍ଦିକୀ।

0: Reducing the earlier mandatory 3-year legal practice requirement for law graduates seeking to appear in entry-level judicial service examinations to 1 year. A bench comprising Chief Justice Suryakant and Justices A.G. Massey and K. Vinod Chandran said in a split decision of 2-1 while dismissing the review petition. The bench said candidates appearing for judicial service examinations notified between 25th May 2025 and 31st March 2027 would remain eligible regardless of prior experience. U.S. President Donald Trump has said the United States is essentially controlling strategic waterways linked to Iran and will soon take full control, while reiterating that Tehran will never be allowed to acquire a nuclear weapon. Speaking in an interview, Trump defended U.S. military action against Iran and acknowledged that Americans could face higher petrol and energy costs as a result of the conflict. Benchmark domestic equity indices were trading flat in the afternoon session today. The Sensex had dropped to 77,538, while the Nifty was down at 24,231 when reports last came in. And with that, we end this news bulletin.
1: Akashvani Bhavani Patana Bartaman Shunantu कृषि सूचना पर आधारित कार्यक्रम चासर कथा।
2: समयार परिवर्तन सांगे सांगे आज आमर चाष करबार पद्धति भी बदली जाइछे। जेन प्रकार आमर अजा दादी मैंने चाषबास करुथिले से प्रकार आज आर नहीं ना। ଆଗେ ଯେନ୍ ପ୍ରକାର ହଲ୍ ନଙ୍ଗଲ ସବୁ ବ୍ୟବହାର କରୁଥିଲେ, ଆଜି କଲ୍ ନଙ୍ଗଲର ବ୍ୟବହାର ହେଇଛେ, ସାର ଖତର ବ୍ୟବହାର ହେଇଛେ, ନୂଆ ନୂଆ ଜ୍ଞାନକୁଶଳ ପ୍ରୟୋଗ ହେଇଛେ। ତ ଇଟାକେ ଦେଖି ଦେଖିକରି ଦିନକେ ଦିନ ନୂଆ ନୂଆ ଯନ୍ତ୍ରପାତିର ବ୍ୟବହାର ସାଙ୍ଗେ ସାଙ୍ଗେ ନାନାଦି ପ୍ରକାରର ଜ୍ଞାନକୁଶଳ ବି ଆମର ଚାଷନେ ଦେଖ୍ବାକେ ମିଳୁଛେ। ଆଜି ଆମର ଅନେକ ଚାଷୀ ଦାଦା ଧାନ ଚାଷ କରୁଛନ୍ ଆରୁ ବୁନାଠାନୁ ରୁଆକେ ପସନ୍ଦ କରୁଛନ୍। ତାର କାରଣ ହେଲା ଯେ ଯେନ୍ କଥା ଗୋଟେ ଆମର ଚାଷୀ ଦାଦା ମାନେ କହି ଆସିଛନ୍, ବୁନା ଉନା ଆରୁ ରୁଆ ଥୁଆ। ମାତ୍ର ଆଜି ଆମର ଇ ଧାନ ରୁଆ ପଦ୍ଧତି ବଦଲି ଗଲାନେ। ଅନେକ ଚାଷୀ ଦଦା ଇ ଶିର ପଦ୍ଧତିନେ ଧାନ ଚାଷ କରୁଛନ୍। ଆମେ ତ ଯେନ୍ ଚାଷୀ ଦଦା ମାନେ ଶିର ପଦ୍ଧତିନେ ଧାନ ଚାଷ କରୁଛୁଁ, ସେମାନେ କେତେଟା କଥାକେ ଜାନ୍ବାକେ ପଡ଼୍ବା। ଏବେ ଆମର ଚାଷୀ ଦଦା ମାନେ ଯେନ୍ ମାନେ କି ଡାଲୁଆ ଧାନ ବି କରୁଛନ୍, ପ୍ରାୟତଃ ସେମାନେ ଅଛରେଇ ଦେଉଛନ୍, ନହେଲେ ବୁନି ଦେଉଛନ୍, ନେଇ ତ ରୁଆ କରୁଛନ୍। ତ ଯେନ୍ ଚାଷୀ ଦଦା ମାନେ ରୁଆ ଚାଷ କରୁଛନ୍, ତ ଏ ଶିର ପଦ୍ଧତି ପ୍ରଣାଳୀକେ ସେମାନେ ଯଦି ଗ୍ରହଣ କରି ନେବେ ବୋଲେ ବନେ କରି ଦୁଇ ପଇସା ଇ ଧାନ ଚାଷନେ ବି ପାଇପାରବେ। ତ କେତେଟା କଥାକେ ଆମେ ଧ୍ୟାନ ଦେମା। ପ୍ରଥମ କଥା ହେଲା, ଦେଖାଯାଇଛି ଯେ ଆମର ଚାଷୀ ଦଦା ମାନେ ପହ୍ଲାକେ ଧୋଇଲା ବେଳେ ପିଟି ପିଟି କରି ଧୋଇସୁଁ। ମାତ୍ର ଏ ଶିର ପଦ୍ଧତିନେ ହେନ୍ତା କରିଦେଲେ ଇଟା ଯେହେତୁ କମ୍ ଦିନର ପହ୍ଲା, ତ ଇତାର ଚେର୍ ସବୁ ଛିଡ଼ି ଯିବାର ଡର ଥିସି, ଯେନ୍ଟାକି ପରବର୍ତ୍ତୀ ସମୟାନେ ବଢ଼ବାକେ ଆରୁ ପିଲ୍ ଦେବାନେ ପ୍ରଭାବ ଗଲା ପକାସି। ହେତିର୍ କାଜେ ଇ ଶିର ପଦ୍ଧତିନେ ତଲି ଲଗାଲା ବେଲେ ସତର୍କ ହେଇକରି ରୁଇବାକେ ପଡ଼୍ବା। ତଲି ଲଗାଲା ବେଲେ ଆର୍ ଗୁଟେ ବଡ଼ କଥା ହେଲା, ଗଛ୍କେ ଗଛ୍ ଠିଆ ଆରୁ ଛାଡ଼ି ଛାଡ଼ି ଲଗାବାର କଥା, ଯେନ୍ଟାକି ତଲିକେ ତଲି 25 ସେଣ୍ଟିମିଟର ହେବାର ସବୁଠାରୁ ଜରୁରୀ ବୋଲିକରି ଆମର ବିଶେଷଜ୍ଞ ଆଜ୍ଞାମାନେ କହିସନ୍। ଏନ୍ତା ଯଦି ଠିକ୍ ଦୂରତା ଦେଇକରି ଆମେ ଲଗାଲେ କାଁ ହେବାନୁ, ଧାନ ଗଛ ଭଲ ଭାବେ ସୂର୍ଯ୍ୟ କିରଣ ସାଙ୍ଗେ ସାଙ୍ଗେ ପବନ ଚଳାଚଳ ବି ଠିକ୍ ଭାବେ କରିପାର୍ବା, ଯାର୍ ଫଲେ ଅଧିକ ପିଲ୍ ଆସ୍ବା ଆରୁ ଧାନ ଗଛ ସବୁ ମଜଭୁତିଆ ହେଇକରି ବନେ ଫଲ୍ ବି ଧର୍ବା। ସାଧାରଣ ହିସାବନେ ଗୋଟେ ଦେଖାଯାଇଛେ, ଆମେ ଯେନ୍ ଧାନ ଚାଷ କରୁଛୁଁ, ଆମର ଗୋଟେ ଧାରଣା ଅଛେ ଯେ ଧାନ ଚାଷନେ ବେଶୀ ପାଏନ୍ ଲାଗ୍ସି ବୋଲି। ମାତ୍ର ଇ ଶିର ପଦ୍ଧତିନେ ପାଏନ୍ ଅଧିକା ଦରକାର ନାଇଁ ପଡ଼େ, ଯାର୍ ଫଲେ କି ଆମର ଚାଷୀ ଦାମନେ ଯେନ୍ ପାଏନ୍ର ଅପବ୍ୟବହାର ବୋଲିକରି କହୁଛୁଁ ସେଟା ନେଇ ହୁଏ ନେ, ଆରୁ ଆମେ ପାଏନ୍ର ଠିକ୍ ବ୍ୟବହାର ବି କରିପାର୍ମା। ଆର୍ ଗୋଟେ କଥା ଅଛେ ଯେ ଇ ଶିର ପଦ୍ଧତିନେ ବୁଡ଼ା ପାଏନ୍ ଦେଲା ଉତାରୁ ମାଟକେ ଶୁଖା ଛାଡ଼ି ଦିଆଯାଉଥିସି। ଆମେ ଦେଖୁଥିମା ଯେ ମାଟ ଶୁଖୁଥିବା ପାଏନ୍ ଦେଉଥିମା, ମାଟ ଶୁଖୁଥିବା ପାଏନ୍ ଦେଉଥିମା, ଇ ଭଳିଆ ଯଦି ଆମେ କର୍ମା ବୋଲେ ଦେଖ୍ବେ ଆମର ଧାନ ଗଛ ଖଣ୍କ ଲପ ଲପି କରି ବଢ଼ି ଆସୁଥିବା, ଯାର୍ ଫଲେ ଆର୍ କାଣା ହେବା, ପବନ ଚଳାଚଳ ହେଇକରି ଗଛର ଚେର୍ ବି ମଜବୁତ ହେବା ଆର୍ ଗଛ ସୁସ୍ଥ ସବଲ ହେଇକରି ବଢ଼ୁଥିବା। ଯେନ୍ ଚାଷ କଲେ ବି ଘାସର ସମସ୍ୟା ଗୋଟେ ସବୁବେଳେ ଦେଖା ଦେଉଛେ। ଇ ଶିର ପଦ୍ଧତି ନେ ଗଲା ଆମେ ଧାନ ଚାଷ କଲାବେଳେ ଆମେ ମାଟକେ ଉଦା ଶୁଖା କରିକରି ଛାଡ଼ି ଦେଉଥିବାର କାରଣନୁ ଘାସ ଖଣ୍ଡେ ସେନେ ଅଧିକ ହେଇ ଆସିଛି। ହେତିର୍ କାଜେ ଇ ଶିର ପଦ୍ଧତିନେ ଘାସକେ ଦମନ କରବାଟା ଖୁବ୍ ଜରୁରୀ କଥା। ଆଗେ ଆମର ଚାଷୀଦାମାନେ ଘାସ ବାଛୁଥିଲୁ ଆର୍ ସେଟାକେ ହିର୍ ମୁଢ଼େଇ ତାକେ ଫିକି ବି ଦେଉଥିଲୁ କି ଗଦେଇ ବି ଦେଉଥିଲୁ, ଏବେ ମାତ୍ର ଇ ଶିର ପଦ୍ଧତିନେ ହେଟା ନେଇନା।

ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ କେତେକ ସର୍ବସାଧାରଣ ଉପଯୋଗୀ ସୂଚନା। ପ୍ରତ୍ୟେକ ବ୍ୟକ୍ତି ଅତି କମ୍ରେ ଗୋଟିଏ ଗଛ ଲଗାଇ ତା'ର ଯତ୍ନ ନିଅନ୍ତୁ। ଥିଲେ ବନ ରହିବେ ଜନ, ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା। ନିଜ ଆଖପାଖ ପରିବେଶକୁ ନିର୍ମଳ ଓ ସୁସ୍ଥ ରଖି ଅନ୍ୟମାନଙ୍କୁ ସଚେତନ କରନ୍ତୁ। ସ୍ୱଚ୍ଛତା ହୃଦୟରେ ଏକ ସଂକଳ୍ପ କରନ୍ତୁ। ପଲିଥିନ୍ ବ୍ୟାଗ୍ର ବ୍ୟବହାର ବଦଳରେ ଛୋଟ ବା କପଡ଼ା ବ୍ୟାଗ୍ର ବ୍ୟବହାର କରନ୍ତୁ। ପାଣି

କଷ୍ଟ କରନ୍ତୁ ନାହିଁ। ଜଳାଶୟରେ ବିପଦଜନକ ଜିନିଷ ପକାନ୍ତୁ ନାହିଁ। ବର୍ଷା ଜଳ ଅମଳ କରନ୍ତୁ। ସବୁବେଳେ ନଳକୂପର ପାଣି ପିଅନ୍ତୁ, ନାଳ ପୋଖରୀ ପାଣି ପିଅନ୍ତୁ ନାହିଁ। ଘରୁ ବାହାରକୁ ଯାଉଥିବା ସମୟରେ ଓ ଦରକାର ନଥିବା ସମୟରେ ବିଦ୍ୟୁତ୍ ସୁଇଚ୍ ବନ୍ଦ କରନ୍ତୁ। ନିଜ ଯାନବାହନଗୁଡ଼ିକ ନିୟମିତ ଯାଞ୍ଚ କରନ୍ତୁ। ଟାୟାର ପ୍ରେସରକୁ ଠିକ୍ ରଖନ୍ତୁ। ଗାଡ଼ି ଚଳାଇବା ବେଳେ ହେଲମେଟ୍ ବ୍ୟବହାର କରନ୍ତୁ। ମୋବାଇଲରେ କଥାବାର୍ତ୍ତା କରନ୍ତୁ ନାହିଁ। ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଳାନ୍ତୁ। ମଦ ନିଶାଠାରୁ ଦୂରରେ ରୁହନ୍ତୁ। ଏହା ଆପଣଙ୍କ ଶରୀର ଏବଂ ସଂସାର ଉଭୟର କ୍ଷତି ସାଧନ କରୁଛି। ମଦ ବିଡ଼ି ନୁହେଁ, ଛୋଟିଆ ନିଶା, ଜଣାପଡ଼େ ନାହିଁ ଟାଣେ ପଇସା। ସର୍ବସାଧାରଣ ସ୍ଥାନରେ ଧୂମପାନ କରନ୍ତୁ ନାହିଁ, ଏହା ଆଇନ ବିରୁଦ୍ଧ ଅଟେ। ସବୁବେଳେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ। ଅନ୍ୟକୁ ଈର୍ଷା କରନ୍ତୁ ନାହିଁ। ଅଭାବ ଅସୁବିଧା ଦାରିଦ୍ର୍ୟ ଦେଖିଲେ ସାଧ୍ୟମତେ ସାହାଯ୍ୟ କରନ୍ତୁ।

ଆକାଶବାଣୀ ଭବାନୀ ପାଟଣା ବର୍ତ୍ତମାନ ଶୁଣନ୍ତୁ ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦ ଉପରେ ଆଧାରିତ କାର୍ଯ୍ୟକ୍ରମ ବିଚିତ୍ରା। ପ୍ରଥମେ ଶୁଣନ୍ତୁ ଓଡ଼ିଶୀ। ଶିଳ୍ପୀ ହେଲେ ରୀତା ମିଶ୍ର, ଗୀତ ରଚନା କରିଛନ୍ତି କବି କାଳିଚରଣ ପଟ୍ଟନାୟକ।

ପରବର୍ତ୍ତୀ ଶିଳ୍ପୀ ହେଲେ ରାଜା ରଥ। ଗୀତ ରଚନା କରିଛନ୍ତି ସୁରେଶ ଚନ୍ଦ୍ର ଦାସ। ଶୁଣନ୍ତୁ ଆଧୁନିକ ଗୀତ।

ଶ୍ରୋତାବନ୍ଧୁ ଆପଣ ଶୁଣୁଛନ୍ତି ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦ ଉପରେ ଆଧାରିତ କାର୍ଯ୍ୟକ୍ରମ ବିଚିତ୍ରା ଆକାଶବାଣୀ ଭବନୀ ପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ ସମ୍ବଲପୁରୀ ଗୀତ। ଶିଳ୍ପୀ ହେଲେ ବିଭୂତିଭୂଷଣ ପଟ୍ଟନାୟକ। ଗୀତ ରଚନା କରିଛନ୍ତି ବିପିନ ବିହାରୀ ଦାସ।

ଶେଷରେ ଶୁଣନ୍ତୁ ପଲ୍ଲୀ ଗୀତ। ଶିଳ୍ପୀ ହେଲେ ଅନିତା ପ୍ରତିହାରୀ, ଗାଇଛନ୍ତି ମହେଶ୍ୱର ପଣ୍ଡାଙ୍କ ରଚନାରୁ।

0: ଶେଷ ହେଲା ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦ ଉପରେ ଆଧାରିତ କାର୍ଯ୍ୟକ୍ରମ ବିଚିତ୍ରା ଆକାଶବାଣୀ ଭବନୀ ପାଟଣା। ସମୟ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ଶୁଣିବେ ମିଣ୍ଟେ ନ୍ୟୁଜ୍ ଏବଂ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ, ଏବଂ ପରେ ପରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ଦ୍ୱାଦଶ ବ୍ରିକ୍ସ ମନ୍ତ୍ରୀସ୍ତରୀୟ ବୈଠକରେ ଭାରତ ଓ ବ୍ରାଜିଲ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ନ୍ୟାୟିକ ସେବାରେ ଯୋଗ ଦେବା ଲାଗି ପ୍ରାରମ୍ଭିକ ପରୀକ୍ଷା ପାଇଁ 3 ବର୍ଷ ବଦଳରେ 1 ବର୍ଷର ପ୍ରାକ୍ଟିସ୍କୁ ସୁପ୍ରିମକୋର୍ଟଙ୍କ ଅନୁମତି। ବନ୍ଦେ ମାତରମ୍ର 2 ଧାଡ଼ି ଗାୟନ ନିଷ୍ପତ୍ତି ନେଇ କଂଗ୍ରେସକୁ ସମାଲୋଚନା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ତେହେରାନକୁ କୌଣସି ପ୍ରକାର ଅଣୁଅସ୍ତ୍ର ଲାଗି ଅନୁମତି ଦିଆଯିବ ନାହିଁ କହିଲେ ଆମେରିକା ରାଷ୍ଟ୍ରପତି, ଏବଂ ବିଶ୍ୱ ବ୍ୟାଡମିଣ୍ଟନ ଚମ୍ପିଅନସିପ୍ର ଡବଲ୍ସ କ୍ୱାର୍ଟର ଫାଇନାଲରେ ଆଜି ଅବତୀର୍ଣ୍ଣ ହେବେ ଭାରତୀୟ ଖେଳାଳି। ଭାରତ ଓ ବ୍ରାଜିଲ ମଧ୍ୟରେ ଟେଲି ଯୋଗାଯୋଗ, ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଟେଲି ଯୋଗାଯୋଗ ବିଭାଗ କହିଛି, ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବା ଫଳରେ ଡିଜିଟାଲ ଦୃଷ୍ଟିକୋଣ, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ତଥା ନୂତନ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଭାଗିତା ବୃଦ୍ଧି ପାଇବ। ପୁଣେଠାରେ ଅନୁଷ୍ଠିତ ଦ୍ୱାଦଶ ବ୍ରିକ୍ସ ମନ୍ତ୍ରୀସ୍ତରୀୟ ବୈଠକ ଅବସରରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ବ୍ରାଜିଲ ପ୍ରତିପକ୍ଷ ଫ୍ରେଡେରିକୋ ଡି ସିକ୍ୟୁରୋ ଫିଲୋ କହିଛନ୍ତି, ଏହି ଚୁକ୍ତିନାମା ଫଳରେ ଦୁଇ ଦେଶ ମଧ୍ୟରେ ଉଦୀୟମାନ ପ୍ରଯୁକ୍ତି ବିଦ୍ୟା ଏବଂ ଟେଲି ଯୋଗାଯୋଗ କ୍ଷେତ୍ରରେ ସହଭାଗିତା ବୃଦ୍ଧି ପାଇବ। କେନ୍ଦ୍ରମନ୍ତ୍ରୀ ଶ୍ରୀ ସିନ୍ଧିଆ ତାଙ୍କ ପୋଷ୍ଟରେ କହିଛନ୍ତି, ଏହି ଚୁକ୍ତିନାମା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ, ସାଇବର ନିରାପତ୍ତା, ଡିଜିଟାଲ ଭିତ୍ତିଭୂମି, ନୂତନ ପ୍ରଯୁକ୍ତି ବିଦ୍ୟା, ଦକ୍ଷତା ବିକାଶ ଏବଂ ସୃଜନଶୀଳତା ବୃଦ୍ଧି ଦିଗରେ ସହାୟକ ହେବ। ସେ କହିଛନ୍ତି, ଏହି ଚୁକ୍ତିନାମା ଭାରତ ଓ ବ୍ରାଜିଲ ମଧ୍ୟରେ ନିରାପତ୍ତା ଏବଂ ଭବିଷ୍ୟତ ଡିଜିଟାଲ ସମାବେଶୀ କ୍ଷେତ୍ରରେ ଏକ ନୂତନ ସୁଯୋଗ ସୃଷ୍ଟି କରିବ। ନ୍ୟାୟିକ ସେବାରେ ଯୋଗଦେବା ଲାଗି ପ୍ରାରମ୍ଭିକ ପରୀକ୍ଷା ପାଇଁ ଆଇନ ଡିଗ୍ରୀଧାରୀ ସ୍ନାତକମାନେ 3 ବର୍ଷ ବଦଳରେ 1 ବର୍ଷର ପ୍ରାକ୍ଟିସ୍ କରିଥିବା ଆବଶ୍ୟକ। ଆଜି ସୁପ୍ରିମକୋର୍ଟ 2025 ମଇ ମାସରେ ଦେଇଥିବା ପୂର୍ବ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି। ପୂର୍ବ ନିର୍ଦ୍ଦେଶରେ ସର୍ବୋଚ୍ଚ ନ୍ୟାୟାଳୟ ଆଇନ ସ୍ନାତକମାନଙ୍କ ପାଇଁ 3 ବର୍ଷର ପ୍ରାକ୍ଟିସ୍ ବାଧ୍ୟତାମୂଳକ କରିଥିବାବେଳେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ପରିବର୍ତ୍ତନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଖଣ୍ଡପୀଠରେ ବିଚାରପତି ଜଷ୍ଟିସ୍ ଏଜି ମାସି ଏବଂ କେ ବିନୋଦ ଚନ୍ଦ୍ରନ ସଦସ୍ୟ ଅଛନ୍ତି। ଖଣ୍ଡପୀଠର ସୂଚନା ଅନୁଯାୟୀ, ଗତବର୍ଷ ମଇ 25ରୁ ଆସନ୍ତା ବର୍ଷ ମାର୍ଚ୍ଚ 31 ମଧ୍ୟରେ ବିଜ୍ଞପିତ ନ୍ୟାୟିକ ସେବା ପରୀକ୍ଷା ପାଇଁ ଆବେଦନ କରିଥିବା ଆଇନ ସ୍ନାତକମାନଙ୍କ କ୍ଷେତ୍ରରେ ପ୍ରାକ୍ଟିସ୍ ଅବଧିକୁ ବିଚାରକୁ ନିଆଯିବ ନାହିଁ। ତେବେ ଆଇନ ସେବା ପରୀକ୍ଷାରେ ଯୋଗ୍ୟ ବିବେଚିତ ପ୍ରାର୍ଥୀମାନଙ୍କୁ ପ୍ରଥମେ ନ୍ୟାୟିକ ସେବା ପ୍ରଶିକ୍ଷାର୍ଥୀ ଅଧିକାରୀ ଭାବେ ନିଯୁକ୍ତି ଦିଆଯିବ। ଜୁଡିସିଆଲ ଏକାଡେମୀରୁ 1 ବର୍ଷ ପ୍ରଶିକ୍ଷଣ ନେବା ସେମାନଙ୍କ ପାଇଁ ବାଧ୍ୟତାମୂଳକ ହେବ। ଗତବର୍ଷ ମଇ 20 ସର୍ବୋଚ୍ଚ ନ୍ୟାୟାଳୟ ସଦ୍ୟ ଆଇନ ସ୍ନାତକ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ନ୍ୟାୟିକ ସେବା ପ୍ରାରମ୍ଭିକ ପର୍ଯ୍ୟାୟ ପରୀକ୍ଷା ଦେବା ଲାଗି ବାରଣ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବନ୍ଦେ ମାତରମ୍ ସଙ୍ଗୀତର ସମ୍ପୂର୍ଣ୍ଣ ଗାୟନ ପରିବର୍ତ୍ତେ କେବଳ 2 ପଦ ଗାଇବା ନିଷ୍ପତ୍ତି ନେଇ କଂଗ୍ରେସକୁ ସମାଲୋଚନା କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ଶାହା କହିଛନ୍ତି, ଏଭଳି ନିଷ୍ପତ୍ତି ଦ୍ୱାରା ସମ୍ବିଧାନରେ ପ୍ରଣୀତ ନିୟମ ଉଲ୍ଲଙ୍ଘନ ହେବ।

0: ବିନାଶ, ଦେଶ ବିରୋଧୀ କାର୍ଯ୍ୟ ହେବ। ସେ ଶାହା ଅଭିଯୋଗ କରିଛନ୍ତି ଯେ 1937 ମସିହାରେ ତୁଷ୍ଟିକରଣ ପାଇଁ କଂଗ୍ରେସ ବନ୍ଦେ ମାତରମ୍ ସଙ୍ଗୀତକୁ ଦୁଇ ଭାଗରେ ବିଭକ୍ତ କରିଥିଲା। ଏହି ଐତିହାସିକ ତ୍ରୁଟିକୁ କେନ୍ଦ୍ର ସରକାର ବନ୍ଦେ ମାତରମ୍ର 150ତମ ବାର୍ଷିକୀ ଅବସରରେ ସଠିକ୍ କରିଛନ୍ତି। ସେ କହିଛନ୍ତି,
1: मैं देश की जनता को अपील करना चाहता हूं कि एक बार इस देश ने गलती करी थी वंदे मातरम के दो टुकड़े होने देने की, और एक गलती के गंभीर परिणाम हमने भुगते हैं। अब देश की जनता एकजुट हो और कांग्रेस पार्टी के इस फैसले के खिलाफ आवाज बुलंद करे कि अब इस देश में तुष्टिकरण की राजनीति नहीं चलेगी।
0: ଦେଶର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ସମେତ ସମସ୍ତ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟର ଲାଭ ଯୋଗାଇ ଦେବା ଲାଗି ସରକାର ପଦକ୍ଷେପ ନେଉଛନ୍ତି। ସେହିସବୁ ପଦକ୍ଷେପ ମଧ୍ୟରୁ ଏକ ପ୍ରମୁଖ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ ପିଏମ୍ ଆଶା। 2018 ମସିହା ସେପ୍ଟେମ୍ବର ମାସରେ ଆରମ୍ଭ ହୋଇଥିବା ଏହି ଯୋଜନାରେ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦର ଲାଭ ଦେବା ଉଦ୍ଦେଶ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରାଯାଉଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଏହି ଯୋଜନାରେ ବଜେଟ୍ ଆବଣ୍ଟନ ବୃଦ୍ଧି କରାଯାଇଛି। 2024-25 ଆର୍ଥିକ ବର୍ଷରେ ଏହି ଯୋଜନା ଲାଗି 5,400 କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ 2026-27 ଆର୍ଥିକ ବର୍ଷରେ ଏହାକୁ 7,000 କୋଟିରୁ ଅଧିକ ଟଙ୍କାକୁ ବୃଦ୍ଧି କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନ ସହ ସମ୍ପର୍କିତ ଜଳମାର୍ଗଗୁଡ଼ିକୁ ଆମେରିକା ରଣନୈତିକ ଉପାୟରେ ନିୟନ୍ତ୍ରଣ କରିବ। ସେ କହିଛନ୍ତି, ତେହେରାନକୁ କୌଣସି ପ୍ରକାର ଅଣୁଅସ୍ତ୍ର ଲାଗି ଅନୁମତି ଦିଆଯିବ ନାହିଁ। ଏକ ଘରୋଇ ରେଡିଓ ଚ୍ୟାନେଲ ସହ ସାକ୍ଷାତକାର ବେଳେ ଶ୍ରୀ ଟ୍ରମ୍ପ କହିଛନ୍ତି, ଆମେରିକା ସାମରିକ ବାହିନୀର ଇରାନ ବିରୁଦ୍ଧରେ ପଦକ୍ଷେପ ଯଥାର୍ଥ ଏବଂ ଉଭୟ ଦେଶ ମଧ୍ୟରେ ବିବାଦ ଯୋଗୁଁ ଆମେରିକାରେ ତୈଳ ଏବଂ ଶକ୍ତି ଦର ବୃଦ୍ଧି ପାଇବାର ଅନ୍ୟତମ କାରଣ। ଶ୍ରୀ ଟ୍ରମ୍ପ କହିଛନ୍ତି, ଇରାନକୁ କୌଣସି ପ୍ରକାର ଅଣୁଅସ୍ତ୍ରର ବିକାଶ ଲାଗି ଅନୁମତି ଦିଆଯିବ ନାହିଁ। ସେ କହିଛନ୍ତି, ଇରାନର ସେନା ଏକ ପ୍ରକାର ନିଶ୍ଚିହ୍ନ ହୋଇଯାଇଛି ଏବଂ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ନିର୍ମାଣ କରିବାର କ୍ଷମତା ମଧ୍ୟ ହରାଇଛି। ସେଠାରେ ଅହେତୁକ ଦର ବୃଦ୍ଧି ପାଉଥିବା ବେଳେ ଇରାନ ମୁଦ୍ରାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ସେ କହିଛନ୍ତି, ଯଦି ଇରାନ ଅଣୁଅସ୍ତ୍ର ବିକଶିତ କରେ ତେବେ ଇସ୍ରାଏଲ ଏବଂ ଅନ୍ୟ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ଉପରେ ଆକ୍ରମଣର ସମ୍ଭାବନା ରହିଛି। ପୁଣେଠାରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଅଧ୍ୟକ୍ଷତାରେ ଦ୍ୱାଦଶ ବ୍ରିକ୍ସ ସଦସ୍ୟ ଦେଶ ଯୋଗାଯୋଗ ମନ୍ତ୍ରୀମାନଙ୍କ ବୈଠକ ଜାରି ରହିଛି। ବ୍ରିକ୍ସ ଦେଶ ସମୂହର ଯୋଗାଯୋଗ ମନ୍ତ୍ରୀମାନଙ୍କ ସମେତ ବରିଷ୍ଠ ପ୍ରତିନିଧିମାନେ ବୈଠକରେ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ସହଯୋଗ ଦୃଢ଼ କରିବା, ଡିଜିଟାଲ୍ ରୂପାନ୍ତରଣ, ନବସୃଜନ ଭଳି ବିଷୟ ଉପରେ ଆଲୋଚନା କରୁଛନ୍ତି। ଆଜିର ବୈଠକର ବିଷୟବସ୍ତୁ ରହିଛି, ଏକ ସ୍ଥିର ଭବିଷ୍ୟତ ପାଇଁ ନବସୃଜନ ସହଯୋଗ ଏବଂ ରୂପାନ୍ତରଣ। ଭାରତ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଜୟପୁରରେ ବ୍ରିକ୍ସ ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ବୈଠକ ଆରମ୍ଭ ହେବ। ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ପର୍ଯ୍ୟଟନ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ଏହି ଦୁଇଦିନିଆ ସମ୍ମିଳନୀରେ ଯୋଗଦେଇ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ଦୃଢ଼ କରିବା ବିଷୟରେ ଆଲୋଚନା କରିବେ। ମୁଖ୍ୟତଃ ସମାବେଶୀ ଏବଂ ଉତ୍ତରଦାୟୀ ପର୍ଯ୍ୟଟନ, ଦକ୍ଷତା ବିକାଶ, ପ୍ରତିବନ୍ଧକ ବିହୀନ ଯାତ୍ରା ଓ ପର୍ଯ୍ୟଟନ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟା ଏବଂ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ଉପରେ ଆଲୋଚନା ହେବ। ଏହି ବୈଠକ ଆଗାମୀ ଦିନରେ ବ୍ରିକ୍ସ ସଦସ୍ୟ ଦେଶମାନଙ୍କ ମଧ୍ୟରେ ପର୍ଯ୍ୟଟନ ସହଯୋଗକୁ ଦୃଢ଼ କରିବା ସହ ପର୍ଯ୍ୟଟନ କ୍ଷେତ୍ରର ବିକାଶକୁ ଅଗ୍ରାଧିକାର ଦେବ ବୋଲି ଆଶା କରାଯାଉଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ଇସ୍ଲାମାବାଦର ଏକ ଘରୋଇ ଡାକ୍ତରଖାନାରେ ମେଡିକାଲ ପରୀକ୍ଷା ପରେ ରାଓ୍ୱଲପିଣ୍ଡିସ୍ଥିତ ଆଦିଆଲା ଜେଲ୍କୁ ଅଣାଯାଇଛି। ଗତ 18 ତାରିଖରେ ସେଠାକାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଇମ୍ରାନ୍ ଖାନ୍ଙ୍କୁ ସିଫା ଆନ୍ତର୍ଜାତିକ ହସ୍ପିଟାଲରେ ସ୍ୱାସ୍ଥ୍ୟଗତ ପରୀକ୍ଷା ନିରୀକ୍ଷା ପାଇଁ ଭର୍ତ୍ତି କରାଯାଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପାକିସ୍ତାନର ସୂଚନା ମନ୍ତ୍ରୀ ଅତାଉଲ୍ଲା ତରାର କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମେଡିକାଲ ଚିକିତ୍ସା ପରେ ଜେଲ୍କୁ ଫେରାଇ ଅଣାଯାଇଛି। ସୂଚନାଯୋଗ୍ୟ, ବିଭିନ୍ନ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଗତ 2023 ଅଗଷ୍ଟ 5 ତାରିଖଠାରୁ ଇମ୍ରାନ୍ ଖାନ୍ ଜେଲ୍ରେ ଅଛନ୍ତି। କେନ୍ଦ୍ର ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହିତ ଏକ ବୈଠକରେ ଅଧ୍ୟକ୍ଷତା କରି ପିଏମ୍ କୁସୁମ୍ର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ଉପରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି, ବୈଠକରେ ପିଏମ୍ କୁସୁମ୍ ଯୋଜନାର ପରବର୍ତ୍ତୀ ପର୍ଯ୍ୟାୟରେ କୃଷି କ୍ଷେତ୍ରକୁ ଆହୁରି ପ୍ରୋତ୍ସାହିତ କରିବା ବିଷୟରେ ଆଲୋଚନା ହୋଇଛି। ସେ କହିଛନ୍ତି, ଦେଶରେ ଏପର୍ଯ୍ୟନ୍ତ ପିଏମ୍ କୁସୁମ୍ ଯୋଜନାରେ 27 ଲକ୍ଷରୁ ଅଧିକ ପମ୍ପକୁ ସୌରଚାଳିତ କରାଯିବା ସହ 15.8 ଗିଗାୱାଟ୍ ନବୀକରଣୀୟ ଶକ୍ତି ହାସଲ କରାଯାଇଛି। ଏହାଦ୍ୱାରା ପ୍ରତିବର୍ଷ ପ୍ରାୟ 806 ନିୟୁତ ଲିଟର ଡିଜେଲ ସଞ୍ଚୟ କରାଯାଇପାରୁଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଆନ୍ସର କି ଚ୍ୟାଲେଞ୍ଜ ବ୍ୟବସ୍ଥା ଯେଭଳି ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ନ୍ୟାୟପୂର୍ଣ୍ଣ ହେବ ତାହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥିବା କୁହାଯାଇଛି। ଆନ୍ସର କି ଚ୍ୟାଲେଞ୍ଜ ହେଉଛି ଏକ ଅନ୍ଲାଇନ୍ ପ୍ରକ୍ରିୟା ଯେଉଁଠାରେ

0: ପରୀକ୍ଷା ଦେଉଥିବା ପ୍ରାର୍ଥୀମାନେ ଅସ୍ଥାୟୀ ଉତ୍ତର କିରେ ଥିବା ତ୍ରୁଟି ନେଇ ଅଭିଯୋଗ କରିପାରିବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏନ୍ଟିଏ ପକ୍ଷରୁ କୁହାଯାଇଛି, ଯଦି ଜଣେ ପ୍ରାର୍ଥୀ ମଧ୍ୟ ଏକ ପ୍ରଶ୍ନକୁ ଚ୍ୟାଲେଞ୍ଜ କରନ୍ତି ଏବଂ ବିଷୟ ବିଶେଷଜ୍ଞ ଚ୍ୟାଲେଞ୍ଜକୁ ଗ୍ରହଣ କରନ୍ତି, ତେବେ ସଂଶୋଧିତ ଉତ୍ତର କି ପରୀକ୍ଷାରେ ଲେଖିଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ପ୍ରଯୁଜ୍ୟ ହେବ। ଆମେରିକାରେ ଏକ ଯାତ୍ରୀବାହୀ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ଯାତ୍ରା କରୁଥିବା 8 ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକାର ସେନାବାହିନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆଲାସ୍କାଠାରୁ 725 କିଲୋମିଟର ଦୂର ପଶ୍ଚିମାଞ୍ଚଳରେ ଦୁର୍ଘଟଣା ଘଟିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନ୍ସିପ୍ରେ ଆଜି ଭାରତୀୟ କ୍ରୀଡ଼ାବିତ୍ମାନେ ପୁରୁଷ ଏବଂ ମହିଳା ଡବଲ୍ସ କ୍ୱାର୍ଟର ଫାଇନାଲ୍ରେ ପ୍ରଦର୍ଶନ କରିବେ। ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟିଙ୍କ ପୁରୁଷ ଡବଲ୍ସ ଯୋଡ଼ି ତୃତୀୟ ମାନ୍ୟତାପ୍ରାପ୍ତ ଚୀନ୍ର ଲିଆଙ୍ଗ୍ ଓ୍ୱେଇ କେଙ୍ଗ୍ ଏବଂ ୱାଙ୍ଗ୍ ଚାଙ୍ଗଙ୍କ ସହ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବ। ମହିଳା ଡବଲ୍ସରେ ଭାରତୀୟ ଯୋଡ଼ି ତ୍ରିଶା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ ଚତୁର୍ଥ ମାନ୍ୟତାପ୍ରାପ୍ତ ଚୀନ୍ର ଜିଆଇ ଫାନ୍ ଏବଂ ଝାଙ୍ଗସୁ ଜିଆନ୍ଙ୍କ ସହ ମୁକାବିଲା କରିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦ୍ୱାଦଶ ବ୍ରିକ୍ସ ମନ୍ତ୍ରୀସ୍ତରୀୟ ବୈଠକରେ ଭାରତ ଓ ବ୍ରାଜିଲ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ନ୍ୟାୟିକ ସେବାରେ ଯୋଗ ଦେବା ଲାଗି ପ୍ରାରମ୍ଭିକ ପରୀକ୍ଷା ପାଇଁ 3 ବର୍ଷ ବଦଳରେ 1 ବର୍ଷର ପ୍ରାକ୍ଟିସ୍କୁ ସୁପ୍ରିମକୋର୍ଟଙ୍କ ଅନୁମତି। ବନ୍ଦେ ମାତରମ୍ର ଦୁଇଧାଡ଼ି ଗାୟନ ନିଷ୍ପତ୍ତି ନେଇ କଂଗ୍ରେସକୁ ସମାଲୋଚନା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନ୍ସିପ୍ର ଡବଲ୍ସ କ୍ୱାର୍ଟର ଫାଇନାଲ୍ରେ ଆଜି ଅବତୀର୍ଣ୍ଣ ହେବେ ଭାରତୀୟ ଖେଳାଳି। ସମ୍ବାଦ
1: ଆକାଶବାଣୀ ଆଣ୍ଡ ଆଇ ଆମ୍ ୱଲ୍ସା ୱିଲିୟମ୍ସ ୱିଥ୍ ମିଡ୍ ଡେ ନ୍ୟୁଜ୍। ଦ ହେଡ୍‌ଲାଇନ୍ସ: Union Home Minister Amit Shah inaugurates and lays foundation stones for several projects of 189 crore rupees at headquarters of Sashastra Seema Bal in Siliguri. India and Brazil sign MOU on sidelines of BRICS ICT meeting in Pune to advance digital innovation and cooperation in emerging technologies. Supreme Court reduces 3-year legal practice to 1 year for entry-level judicial service examinations. Commerce and Industry Minister Piyush Goyal reiterates India's commitment to deepening economic partnership with Singapore, holds meeting with Trade and Industry Minister of Singapore. United States wants to impose toughest sanctions on Iran, Tehran says. Move seeks to divert attention from U.S. domestic financial problems. And Indian duo of Trisha Jolly and Gayatri Gopichand advanced to women's doubles semi-finals of BWF World Championships. Union Home Minister Amit Shah inaugurated and laid the foundation stones for several projects worth around 189 crore rupees at the headquarters of the Sashastra Seema Bal SSB in Siliguri, West Bengal today. Addressing the personnel following the ceremony, the Home Minister stated that since the BJP government came to power at the centre, the welfare of personnel responsible for border security has been given utmost priority. He highlighted that the SSB is performing the challenging task of guarding open borders with countries like Nepal and Bhutan, calling it one of the toughest duties. Furthermore, he mentioned that understanding the importance of the Siliguri corridor, the central government has stepped up surveillance in the region.
2: Within 45 days of the government being formed, Subhendu ji provided 1129 acres of land for the BSF and SSB. Some 29 acres of land still remain to be allotted. This promptness is not merely because he is the chief minister of the Bharatiya Janata Party. He knows that unless infiltration is stopped, neither West Bengal nor India can remain safe.
1: India and Brazil have signed a memorandum of understanding to deepen cooperation in telecommunications and information and communications technologies ICTs on the sidelines of the BRICS ICT track meeting. In a social media post, the Department of Telecommunications said the agreement will advance digital innovation, strengthen digital infrastructure, and foster cooperation in emerging technologies. The MOU was signed on the sidelines of the 12th BRICS Communications Ministers meeting in Pune by Union Minister of Communications Jyotiraditya M. Sindhya and Frederico de Sequeira Filho, Minister of Communications, Brazil. Union Minister Sindhya said in a post that the MOU would deepen bilateral collaboration on universal connectivity, cyber security, digital public infrastructure.

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମସ୍ଥାନ ଗୁରୁଜାଙ୍ଗକୁ ଐତିହ୍ୟ ଗ୍ରାମରେ ପରିଣତ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। ଦେଶରେ ପିଏମ୍ କୁସୁମ ଯୋଜନାରେ କୃଷି କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ନେଇ କେନ୍ଦ୍ର ସରକାରଙ୍କ ପଦକ୍ଷେପ। ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ 88 ବର୍ଷ ବୟସରେ ପରଲୋକ। ଏବଂ ଭୁବନେଶ୍ୱରରେ ଆସନ୍ତାକାଲି ଅନୁଷ୍ଠିତ ହେବ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ସିଲଭର ମିଟ୍। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଜନଜାତି ଲୋକଙ୍କ ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମମାଟି ଅନୁଗୁଳ ଜିଲ୍ଲା ତାଳଚେରର ଗୁରୁଜାଙ୍ଗଠାରେ ଜନ୍ମ ଶତବାର୍ଷିକୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱାମୀଜୀଙ୍କ ଆଦର୍ଶ ଓ ସେବା ମନୋଭାବ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଚିରଦିନ ପାଇଁ ରହିବ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ହଜାର ହଜାର ଯୁବକ ଏଥିରେ ନିଜକୁ ସାମିଲ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗୁରୁଜାଙ୍ଗ ଗ୍ରାମକୁ ଏକ ଐତିହ୍ୟ ଗ୍ରାମ ଭାବେ ଗଢ଼ି ତୋଳିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଏହି ପବିତ୍ର ଭୂମିକୁ ସାମାଜିକ ସଂସ୍କାର, ସ୍ୱାବଲମ୍ବନ ଓ ଆତ୍ମନିର୍ଭରଶୀଳତାର ଏକ ପ୍ରୟୋଗଶାଳାରେ ପରିଣତ କରି ଓଡ଼ିଶାର ବଞ୍ଚିତ ବର୍ଗ, ଶିଶୁ, ମାତୃଶକ୍ତି ଓ ଚାଷୀଭାଇଙ୍କୁ ସଶକ୍ତ କରିବା ଓ ସେମାନଙ୍କୁ ସମାଜରେ ସ୍ୱାଭିମାନ ସହ ଜିଇଁବାର ସାମର୍ଥ୍ୟ ଦେବା ସ୍ୱାମୀଜୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ବାଚସ୍ପତି ଶର୍ମା ପାଢ଼ୀ, ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ସୁକାନ୍ତ ପାଣିଗ୍ରାହୀ ଓ ବହୁ ସାଧୁସନ୍ଥ ଯୋଗ ଦେଇଛନ୍ତି। କେନ୍ଦ୍ର ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହିତ ଏକ ବୈଠକରେ ଅଧ୍ୟକ୍ଷତା କରି ପିଏମ୍ କୁସୁମର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ଉପରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି, ବୈଠକରେ ପିଏମ୍ କୁସୁମ ଯୋଜନାର ପରବର୍ତ୍ତୀ ପର୍ଯ୍ୟାୟରେ କୃଷିକ୍ଷେତ୍ରକୁ ଆହୁରି ପ୍ରୋତ୍ସାହିତ କରିବା ବିଷୟରେ ଆଲୋଚନା ହୋଇଛି। ଶ୍ରୀ ଯୋଶୀ କହିଛନ୍ତି, ଦେଶରେ ଏପର୍ଯ୍ୟନ୍ତ ପିଏମ୍ କୁସୁମ ଯୋଜନାରେ 27 ଲକ୍ଷରୁ ଅଧିକ ପମ୍ପକୁ

0: ସୌରଚାଳିତ କରାଯିବା ସହ 15.8 GW ନବୀକରଣୀୟ ଶକ୍ତି ହାସଲ କରାଯାଇଛି। ଏହାଦ୍ୱାରା ପ୍ରତିବର୍ଷ ପ୍ରାୟ 806 ନିୟୁତ ଲିଟର ଡିଜେଲ ସଞ୍ଚୟ କରାଯାଇପାରୁଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ପିଏମ୍ ଉଷା ଅଭିଯାନ ପକ୍ଷରୁ ଭଦ୍ରକ ଜିଲ୍ଲା ଧାମନଗର ମହାବିଦ୍ୟାଳୟଠାରେ 3-ଦିନିଆ ବାଳିକା ଶିଶୁ ଶିକ୍ଷା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ବିଶ୍ୱବିଦ୍ୟାଳୟର ବରିଷ୍ଠ ଶିକ୍ଷାବିତ୍, ସାଇବର କ୍ରାଇମ୍ ପୁଲିସ ଅଧିକାରୀ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ଛାତ୍ରୀମାନଙ୍କୁ ଶିକ୍ଷା ଅଧିକାର, ଶିକ୍ଷା ମାଧ୍ୟମରେ ସଶକ୍ତିକରଣ ଏବଂ ସାଇବର ଅପରାଧରୁ ଦୂରେଇ ରହିବା ଆଦି ସମ୍ପର୍କରେ ପରାମର୍ଶ ଦେଇଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ପ୍ରାକ୍ ମାଟ୍ରିକ୍ ଛାତ୍ରବୃତ୍ତି ଓ ମାଧବ ସିଂ ହାତଖର୍ଚ୍ଚ ଯୋଜନା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲା ମଙ୍ଗଳ ଅଧିକାରୀ ରଶ୍ମିରେଖା ନାୟକଙ୍କ ତତ୍ତ୍ୱାବଧାନରେ ବୌଦ୍ଧ ଜିଲ୍ଲାର 81 ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କେନ୍ଦ୍ର ସରକାରଙ୍କ ନିଶାମୁକ୍ତ ଭାରତ ଅଭିଯାନରେ 10 କୋଟି ନିଶାମୁକ୍ତି ପ୍ରତିଜ୍ଞା ମହାଭିଯାନ କେନ୍ଦୁଝର ଜିଲ୍ଲା ତେଲକୋଇସ୍ଥିତ ଚାରିଗଡ଼ ମହାବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ପାର୍ବତୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ ସମ୍ମିଳିତ ହୋଇ ଆଜୀବନ ନିଶାମୁକ୍ତ ରହିବା ସହ ଦେଶ ଗଠନରେ ସହଯୋଗ ପ୍ରଦାନ ପାଇଁ ସମୂହ ଶପଥପାଠ କରି 10 କୋଟି ସଂକଳ୍ପ ଅଭିଯାନର ଡିଜିଟାଲ ଶପଥପତ୍ର ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଯୁବ ରେଡ୍କ୍ରସ୍ ଏବଂ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀମାନେ ସକ୍ରିୟ ସହଯୋଗ କରିଥିଲେ। ରାଜ୍ୟରେ ଆସନ୍ତା 1-14 ତାରିଖ ପର୍ଯ୍ୟନ୍ତ ଉଲ୍ଲାସ ସାକ୍ଷରତା ପକ୍ଷ ଆୟୋଜନ କରାଯିବ। ଏଥିପାଇଁ ପ୍ରତ୍ୟେକ ଜିଲ୍ଲାକୁ 20,000 ଏବଂ ପ୍ରତ୍ୟେକ ବ୍ଲକକୁ 10,000 ଟଙ୍କା ପର୍ଯ୍ୟନ୍ତ ଅନୁଦାନ ମଞ୍ଜୁର କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ ଆଜି 88 ବର୍ଷ ବୟସରେ ପରଲୋକ ହୋଇଯାଇଛି। ସ୍ୱର୍ଗତ ପଟ୍ଟନାୟକଙ୍କ ଶେଷ ଦର୍ଶନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ଓ ସଙ୍ଗୀତପ୍ରେମୀ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଛନ୍ତି। ଓଡ଼ିଆ ସିନେମା ଜଗତକୁ ସେ ଅନେକ କାଳଜୟୀ ଗୀତ ଭେଟି ଦେଇଛନ୍ତି। ଏଥିପାଇଁ ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ ଓ ରାଜ୍ୟ ଚଳଚ୍ଚିତ୍ର ଓ ଜୟଦେବ ପୁରସ୍କାର ପ୍ରଦାନ କରାଯାଇଛି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ବି ଯାଇଛି ସ୍ୱର, କିନ୍ତୁ ସ୍ମୃତିପଟରେ ଏବେ ବି ଝଙ୍କୃତ ହେଉଛି ତାଙ୍କ ମଧୁର କଣ୍ଠ। ତାଙ୍କ ସ୍ୱରରେ ଥିଲା ଭିନ୍ନ ଏକ ଆତ୍ମୀୟତା, ଯାହା ଶ୍ରୋତାଙ୍କୁ ନିଜ ମନର ଅକୁହା କଥା ସହ ଯୋଡ଼ି ଦେଉଥିଲା। କଣ୍ଠରେ ତାଙ୍କର ଜୀବନ୍ତ ହୋଇ ଉଠୁଥିଲା ପ୍ରେମ, ବିରହ, ଆବେଗ, ଆନନ୍ଦ ଏବଂ ଜୀବନର ଅନେକ ରଙ୍ଗ। ଦୀର୍ଘ ସଙ୍ଗୀତ ଜୀବନରେ ସେ ଅନେକ ସୁମଧୁର ଗୀତ ସଙ୍ଗୀତପ୍ରେମୀଙ୍କୁ ଭେଟି ଦେଇଛନ୍ତି। ତାଙ୍କ ପ୍ରତ୍ୟେକ ପରିବେଷଣରେ ଥିଲା ଶାସ୍ତ୍ରୀୟ ସଙ୍ଗୀତର ଭୀତି, ଶବ୍ଦ ପ୍ରତି ପ୍ରୀତି ଏବଂ ଭାବକୁ ସ୍ୱରରେ ପ୍ରକାଶ କରିବାର ଅସାଧାରଣ ଦକ୍ଷତା। ସେଥିପାଇଁ ତ ତାଙ୍କ ଅବର୍ତ୍ତମାନରେ ଆଜି ବି ଶ୍ରୋତାଙ୍କ ହୃଦୟରେ ସେ ଜୀବନ୍ତ। 1938 ଜାନୁଆରୀ ମାସ 20 ତାରିଖରେ ଜନ୍ମଗ୍ରହଣ କରିଥିବା ପ୍ରଣବ ପଟ୍ଟନାୟକ ପିଲାବେଳୁ ସଙ୍ଗୀତ ପ୍ରତି ଗଭୀର ରୁଚି ରଖୁଥିଲେ। ପିତା ଲାଲମୋହନ ପଟ୍ଟନାୟକଙ୍କଠାରୁ ପ୍ରେରଣା ପାଇବା ସହ ଗୁରୁ କୁନାଲ ଆଦିନାରାୟଣ ରାଓଙ୍କଠାରୁ ସେ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ। ଆକାଶବାଣୀ କଟକ କେନ୍ଦ୍ରର ଜଣେ କଳାକାର ଭାବେ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ବିଶେଷ କରି ପୁରୁଣା ଓଡ଼ିଆ ସଙ୍ଗୀତର ସୁବର୍ଣ୍ଣ ଅଧ୍ୟାୟ ସହ ତାଙ୍କ ନାମ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। 1958 ମା ଚଳଚ୍ଚିତ୍ରରୁ ଜଣେ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ଭାବେ ଯାତ୍ରା ଆରମ୍ଭ କରିଥିବା ପ୍ରଣବଙ୍କ ସୁମଧୁର ସ୍ୱର ପରବର୍ତ୍ତୀ ଦଶନ୍ଧିଗୁଡ଼ିକରେ ଓଡ଼ିଆ ସଙ୍ଗୀତର ଏକ ଅଭିଚ୍ଛିନ୍ନ ପରିଚୟ ପାଲଟି ଯାଇଥିଲା। ସମୟ ବଦଳିଛି, ସଙ୍ଗୀତର ଧାରା ବଦଳିଛି, ପିଢ଼ି ପରେ ପିଢ଼ି ଆସିଛନ୍ତି, କିନ୍ତୁ ପ୍ରଣବଙ୍କ କଣ୍ଠର ମାଧୁର୍ଯ୍ୟ କେବେ ପୁରୁଣା ହୋଇନାହିଁ। ତାଙ୍କ କଣ୍ଠରେ ପ୍ରେମ ପାଇଥିଲା ଭାଷା, ଭକ୍ତି ପାଇଥିଲା ଆତ୍ମା, ଆଉ ଓଡ଼ିଆ ମାଟିର ମହକ ପାଇଥିଲା ସଙ୍ଗୀତ।

ଦୀର୍ଘ ସଙ୍ଗୀତ ଯାତ୍ରାରେ ପ୍ରଣବ ଓଡ଼ିଆ ସିନେମା, ଭଜନ, ଓଡ଼ିଶୀ, ଗଜଲ ଓ ସେମି କ୍ଲାସିକାଲ ସଙ୍ଗୀତରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି। ସେ ଗାଇଥିବା ଗୀତଗୁଡ଼ିକ ମଧ୍ୟରେ ଇନ୍ଦ୍ରଧନୁର ସପ୍ତରଙ୍ଗ, ମାଝିରେ, ସୀମାହୀନ ଦରିଆ ସାଥୀହୀନ ଦୁନିଆ, ଆରେ ମିତ ଆ, ସ୍ମୃତିତର ଫେରେ ସଙ୍ଗୀତ ପ୍ରେମୀଙ୍କ ମନ କିଣିଥିଲା।

0: ପ୍ରଣବ ପଟ୍ଟନାୟକଙ୍କ ଦୀର୍ଘ ସଙ୍ଗୀତ ଯାତ୍ରା କେବଳ ଜଣେ ବର୍ଷିଆନ୍ ଗାୟକଙ୍କ ସଫଳତାର କାହାଣୀ ନୁହେଁ, ଏହା ଓଡ଼ିଆ ସଙ୍ଗୀତର ବିକାଶ ଓ ପରିବର୍ତ୍ତନର ଏକ ଜୀବନ୍ତ ଫର୍ଦ୍ଦ। ତାଙ୍କ ସ୍ୱର ଓଡ଼ିଆ ସଙ୍ଗୀତ ପ୍ରେମୀଙ୍କ ମନରେ ଚିରଦିନ ପାଇଁ ଅମର ହୋଇ ରହିବ। ସ୍ୱରର ଏହି ଅମର ସାଧକଙ୍କୁ ଆକାଶବାଣୀ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତିରେଖା ତାରିଣୀଆ।
1: ପୁରୀ ଶ୍ରୀମନ୍ଦିରରେ ଆସନ୍ତା 28 ତାରିଖରେ ରକ୍ଷାବନ୍ଧନ ସହ ଶ୍ରୀ ବଳଭଦ୍ରଙ୍କ ଜନ୍ମ ଶ୍ରୀ ସୁଦର୍ଶନଙ୍କ ଚାରିଆଶ୍ରମ ବିଜେନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଗୋଟିଏ ଦିନର ସୂର୍ଯ୍ୟୋଦୟ ସମୟରେ ଯେଉଁ ତିଥି ରହିଥାଏ ସେହି ତିଥିରେ ପର୍ବ ପାଳନ କରାଯାଇଥାଏ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଅଧୀନରେ ଖରିଫ୍ ଧାନ ବିକ୍ରୟ ପାଇଁ 11,019 ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ପଞ୍ଜୀକରଣଠାରୁ ଆରମ୍ଭ କରି ଧାନ କ୍ରୟ ପର୍ଯ୍ୟନ୍ତ ପ୍ରକ୍ରିୟାକୁ ସରଳ କରିବା ପାଇଁ ଚାଷୀଙ୍କୁ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି ଉପଜିଲ୍ଲାପାଳ ଉମାଶଙ୍କର ବେହେରା କହିଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆସନ୍ତାକାଲି ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ସିଲଭର୍ ମିଟ୍ ଅନୁଷ୍ଠିତ ହେବ। ପ୍ରତିଯୋଗିତାରେ 27ଟି ଦେଶର 187 ଜଣ ଆଥଲେଟ୍ ଅଂଶଗ୍ରହଣ କରୁଛନ୍ତି। ଏଥିରେ 12ଟି ଏସୀୟ ଦେଶର 143 ଜଣ ଶ୍ରେଷ୍ଠ ଖେଳାଳି ସାମିଲ ଥିବା ଜଣାପଡ଼ିଛି। ମୁଖ୍ୟ ଅନ୍ତର୍ଜାତୀୟ ଦଳଗୁଡ଼ିକ ମଧ୍ୟରେ ଶ୍ରୀଲଙ୍କାର 24, ଦକ୍ଷିଣ ଆଫ୍ରିକାର 17 ଏବଂ ବ୍ରାଜିଲର 11 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଏହି ଏକଦିବସୀୟ ପ୍ରତିଯୋଗିତାରେ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ଭାବେ 18ଟି ଇଭେଣ୍ଟ ରହିଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ପ୍ରତିଯୋଗିତାରେ ଓଡ଼ିଶାର କ୍ରୀଡ଼ାବିତ୍ ଅନିମେଶ କୁଜୁର, ସ୍ୱାଧୀନ କୁମାର ମାଝୀ, କିଶୋର ଜେନା, ବାପି ହାଁସଦା, ଶ୍ରାବଣୀ ନନ୍ଦ ଏବଂ ପ୍ରଜ୍ଞା ପ୍ରଶାନ୍ତି ସାହୁ ଅଂଶଗ୍ରହଣ କରୁଛନ୍ତି। ଗତବର୍ଷର ସଫଳ ବ୍ରୋଞ୍ଜ ସ୍ତରୀୟ ପ୍ରତିଯୋଗିତା ପରେ ସିଲଭର ସ୍ତରୀୟ ଆୟୋଜନ କରାଯାଉଛି। ପାଣିପାଗ, ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 14ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମସ୍ଥାନ ଗୁରୁଜାଙ୍ଗକୁ ଐତିହ୍ୟ ଗ୍ରାମରେ ପରିଣତ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। ଦେଶରେ ପିଏମ୍ କୁସୁମ ଯୋଜନାରେ କୃଷିକ୍ଷେତ୍ରକୁ ପ୍ରୋତ୍ସାହିତ କରିବା ନେଇ କେନ୍ଦ୍ର ସରକାରଙ୍କ ପଦକ୍ଷେପ। ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ 88 ବର୍ଷ ବୟସରେ ପରଲୋକ। ଏବଂ ଭୁବନେଶ୍ୱରରେ ଆସନ୍ତାକାଲି ଅନୁଷ୍ଠିତ ହେବ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ସିଲଭର ମିଟ୍। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀ ପାଟଣା। ଏଥର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶିଳ୍ପୀ ହେଲେ ବିଶାଲ ଦଦଲାନୀ ଏବଂ ସାଲମଲି ଖୋଲକଡ଼ି। ଗୀତ ରଚନା କରିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ପ୍ରୀତମ, କଥାଚିତ୍ର ଇ ଜବାନୀ ହେ ଦିୱାନୀ।
1: बलम

ଏଥର ଶୁଣନ୍ତୁ ରଶ୍ମି ବିରାଙ୍କ ଗୀତ ରଚନା ଏବଂ ଅମାଲ ମଲ୍ଲିକଙ୍କ ସଙ୍ଗୀତ ସଂଯୋଜନାରୁ ଏହି ଗୀତଟି କଣ୍ଠଦାନ କରିଛନ୍ତି ଅରମାନ ମଲ୍ଲିକ। କଥାଚିତ୍ର ଅହିୟର।

ଶେଷରେ ଶୁଣନ୍ତୁ ରୟ କଥାଚିତ୍ରରୁ ଏହି ଗୀତଟି। ଗାଇଛନ୍ତି ଅରିଜିତ ସିଂ ଏବଂ ଅଦିତି ସିଂ ଶର୍ମା। ଗୀତ ରଚନା କୁମାର। ସଙ୍ଗୀତ ଅମାଲ ମଲ୍ଲିକ।

ଆକାଶବାଣୀ ଭବାନୀପାଟଣା ସମୟ ଅପରାହ୍ନ 3:10 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଯୁବବାଣୀ 5:30। ଆଜି ଏଥିରେ ଶୁଣିବେ ସମ୍ଭାବନା। ସନ୍ଧ୍ୟା 6:30 ରହିଛି ଆଦିବାସୀ ଗୀତ କ୍ରମରେ ଦେଶିଆ କନ୍ଧ ଗୀତ। ଶିଳ୍ପୀ ହେଲେ କସ୍ତୁରୀ ମାଝି ଏବଂ ସାଥୀ। ଓଡ଼ିଶା ଜୀବିକା ମିଶନ ଉପରେ ଆଧାରିତ ପ୍ରାୟୋଜିତ କାର୍ଯ୍ୟକ୍ରମ ରିଲେ କରି ଶୁଣେଇବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:00। 7:25 ଶୁଣିବେ ଜିଲ୍ଲା ହାଲଚାଲ କ୍ରମରେ ଭଦ୍ରକ ଜିଲ୍ଲା ସମ୍ପର୍କରେ ରିଲେ କରି ଶୁଣେଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ 7:30। ରାତି 8:00 ରହିଛି କାର୍ଯ୍ୟକ୍ରମ ଗୀତ ଗଜଲ ପରିବେଷଣ କରିବେ ପଙ୍କଜ ଦାସ। 8:15 ଶୁଣିବେ ଆଞ୍ଚଳିକ ଗୀତ କ୍ରମରେ ସମ୍ବଲପୁରୀ ଗୀତ ପରିବେଷଣ କରିବେ ରାଜେନ୍ଦ୍ର କୁମାର ମିଶ୍ର ଉଷାରାଣୀ ବାରିକ। ରାତି 8:30 ରହିଛି ସ୍ପୋର୍ଟସ୍ ସ୍କେନ୍। 9:16 ସ୍ପଟଲାଇଟ୍। 9:30 କରେଣ୍ଟ ଆଫେୟାର୍ସ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣେଇବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ରହିଛି ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ। 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ। ଏଥିରେ ଶୁଣିବେ ରାଗ ଦୀପ କନ୍ଧର ପରିବେଷଣ କରିବେ ଗିରିଜା ଦେବୀ। ଶ୍ରୋତାବନ୍ଧ ଥିଲା ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଅପରାହ୍ନ 5:00। ସେତେବେଳେ ଯାଏ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀ ପାଟଣା ସମବର୍ତ୍ତମାନ ଅପରାହ୍ନ 5ଟା ଶ୍ରୋତାବନ୍ଧୁଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଜ, ଏଫ୍ଏମ୍ରେ 100.3 ମେଗା ହର୍ଜ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଅଧିବେଶନର ଆରମ୍ଭରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ, ଆଜି ଶୁଣିବା ଏହାର 1355 ଭାଗ।

ନମସ୍କାର, ଶୁଭ ସନ୍ଧ୍ୟା। ଯୁବବାଣୀର ନୂଆ ଏକ ଅଧ୍ୟାୟକୁ ଆମର ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ। ଆଜିର ସମ୍ଭାବନା କାର୍ଯ୍ୟକ୍ରମରେ ଆପଣଙ୍କ ସାଥିରେ ଉପସ୍ଥାପନାରେ ମୁଁ ଅଛି ରଚିତା ମିହିର। ତେବେ ଯୁବବନ୍ଧୁ, ଆଜିର ଏହି ସମ୍ଭାବନା କାର୍ଯ୍ୟକ୍ରମରେ ଶୁଣିବା କିଛି ନିଯୁକ୍ତି ଭିତ୍ତିକ ସୂଚନା। ହେଲେ ଆଜିର ଏହି ବିଷୟବସ୍ତୁକୁ ଯିବା ପୂର୍ବରୁ ଆଜିର ଏହି ମନୋରମ ସନ୍ଧ୍ୟାରେ ପ୍ରଥମେ ଆସନ୍ତୁ ଶୁଣିବା ଗୋଟିଏ ସୁମଧୁର ଗୀତ।

ଯୁବବନ୍ଧୁ ଗୀତ ତ ଶୁଣିଲି, ଆସନ୍ତୁ ଫେରିଯିବା ଆଜିର ବିଷୟ ବସ୍ତୁକୁ, ଆଉ ଶୁଣିବା କିଛି ନିଯୁକ୍ତି ଭିତ୍ତିକ ସୂଚନା। ତେବେ ପ୍ରଥମ ବିଜ୍ଞପ୍ତିଟି ମନ ଦେଇ ଶୁଣନ୍ତୁ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କେନ୍ଦ୍ରୀୟ ନିଯୁକ୍ତି ଓ ପ୍ରୋତ୍ସାହନ ବିଭାଗ କର୍ପୋରେଟ୍ ସେଣ୍ଟର ମୁମ୍ବାଇ SBI ଜୁନିୟର ଏସୋସିଏଟ୍ ନିଯୁକ୍ତି 2026 ମସିହା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏଥିରେ କ୍ଲରିକାଲ କ୍ୟାଡରରେ ଜୁନିୟର ଏସୋସିଏଟ୍ ପଦବୀ ପାଇଁ ଯୋଗ୍ୟ ଭାରତୀୟ ନାଗରିକଙ୍କଠାରୁ ଆବେଦନ ଆମନ୍ତ୍ରଣ କରାଯାଇଛି। ଏଥିରେ ସର୍ବଭାରତୀୟ ସ୍ତରରେ ସର୍ବମୋଟ 9124 ପଦବୀ ପୂରଣ କରାଯିବ। ଯୁବବନ୍ଧୁ ବ୍ୟାଙ୍କ ସ୍ପଷ୍ଟ କରିଛି ଯେ ଏହି ପଦବୀଗୁଡ଼ିକ ଅସ୍ଥାୟୀ ଏବଂ ପ୍ରକୃତ ଆବଶ୍ୟକତା ଉପରେ ନିର୍ଭର କରି ଭିନ୍ନ ଭିନ୍ନ ହୋଇପାରେ। ଇଚ୍ଛୁକ ପ୍ରାର୍ଥୀ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଭାଗରେ ସ୍ନାତକରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ। ଏହା ସହ ପ୍ରାର୍ଥୀ ନିଜର ସ୍ଥାନୀୟ ଭାଷାରେ ଦକ୍ଷ ଥିବା ଆବଶ୍ୟକ। ସରକାରୀ ନିୟମ ଅନୁଯାୟୀ ବୟସ ଛାଡ଼ ମଧ୍ୟ ପ୍ରଯୁଜ୍ୟ। ଚଳିତ ବର୍ଷ 2026 ମସିହା ଏପ୍ରିଲ ମାସ 1 ତାରିଖ ଅନୁଯାୟୀ ପ୍ରାର୍ଥୀଙ୍କ ବୟସ 20 ବର୍ଷରୁ କମ୍ ଏବଂ 28 ବର୍ଷରୁ ଅଧିକ ହୋଇନଥିବା ଦରକାର। ଅର୍ଥାତ୍ ପ୍ରାର୍ଥୀମାନେ 1998 ମସିହା ଏପ୍ରିଲ 2 ତାରିଖ ପୂର୍ବରୁ ଏବଂ 2006 ମସିହା ଏପ୍ରିଲ 1 ତାରିଖ ପରେ ଜନ୍ମ ହୋଇନଥିବେ। ଚୟନ ଏକ ଅନଲାଇନ୍ ପ୍ରାରମ୍ଭିକ ପରୀକ୍ଷା, ଏକ ଅନଲାଇନ୍ ମୁଖ୍ୟ ପରୀକ୍ଷା ଏବଂ ଏକ ସ୍ଥାନୀୟ ଭାଷାରେ ଦକ୍ଷତା ପରୀକ୍ଷା ଦ୍ୱାରା କରାଯିବ। ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ଚଳିତ ବର୍ଷ ଅଗଷ୍ଟ ମାସ 11 ତାରିଖରୁ ଆରମ୍ଭ ହୋଇସାରିଛି ଏବଂ ଆବେଦନ କରିବାର ଶେଷ ତାରିଖ ରହିଛି ଚଳିତ ବର୍ଷ ଅଗଷ୍ଟ ମାସ 31 ତାରିଖ। ଅନ୍ୟାନ୍ୟ ବିସ୍ତୃତ ବିବରଣୀ ପାଇଁ ପ୍ରାର୍ଥୀ ସରକାରୀ ୱେବସାଇଟ୍ ପରିଦର୍ଶନ କରିପାରିବେ। ୱେବସାଇଟ୍ ଟିପି ରଖନ୍ତୁ www.sbi.bank.in। ଦ୍ୱିତୀୟ ନିଯୁକ୍ତି ବିଜ୍ଞପ୍ତିଟି ଓପିଏସ୍ସି ତରଫରୁ ରହିଛି। ତେବେ ଶୁଣିବା କ'ଣ ରହିଛି ବିଜ୍ଞପ୍ତି। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଅଧୀନରେ ଓଡ଼ିଶା ମ୍ୟୁନିସିପାଲ ଇଞ୍ଜିନିୟରିଂ ସେବା କ୍ୟାଡରର ଗ୍ରୁପ୍ ଏରେ ସହାୟକ କାର୍ଯ୍ୟନିର୍ବାହୀ ସିଭିଲ ଯନ୍ତ୍ରୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରିଛନ୍ତି। ଏଥିରେ ମୋଟ 46 ପଦବୀ ଏବଂ ସେଥିରେ 15 ପଦବୀ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ। ଭାରତୀୟ ନାଗରିକ ଯେଉଁମାନେ ସିଭିଲ ଇଞ୍ଜିନିୟରିଂରେ ସ୍ନାତକ କରିଛନ୍ତି ସେମାନେ ପଦବୀ ପାଇଁ ଆବେଦନ କରିପାରିବେ। ସରକାରୀ ବିଜ୍ଞପ୍ତି ଅନୁଯାୟୀ 2026 ମସିହା ଜାନୁଆରୀ 1 ତାରିଖ ସୁଦ୍ଧା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ 21 ବର୍ଷ ଏବଂ ସର୍ବାଧିକ ବୟସ 42 ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ। ସରକାରୀ ନିୟମ ଅନୁଯାୟୀ ବୟସ ଛାଡ଼ ମଧ୍ୟ ପ୍ରଯୁଜ୍ୟ। ଏହାଛଡ଼ା ପ୍ରାର୍ଥୀମାନେ ଓଡ଼ିଆ ଭାଷା ପଢ଼ି ଲେଖି ଏବଂ କହିପାରୁଥିବା ଆବଶ୍ୟକ। ଚୟନ ପ୍ରକ୍ରିୟା 3 ପ୍ରତିଯୋଗିତାମୂଳକ ପରୀକ୍ଷା ମାଧ୍ୟମରେ ହେବ। ଯଥାକ୍ରମେ ସେଗୁଡ଼ିକ ହେଲା ପ୍ରାରମ୍ଭିକ ପରୀକ୍ଷା, ମୁଖ୍ୟ ପରୀକ୍ଷା ଏବଂ ସାକ୍ଷାତକାର। କେବଳ ଅନଲାଇନ୍ ମୋଡ୍ରେ ପ୍ରାର୍ଥୀ ଆବେଦନ କରିପାରିବେ। 2026 ମସିହା ଅଗଷ୍ଟ ମାସ 11 ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି ଏବଂ ଶେଷ ତାରିଖ ରହିଛି ସେପ୍ଟେମ୍ବର ମାସ 11 ତାରିଖ।

ଅନ୍ୟାନ୍ୟ ବିସ୍ତୃତ ବିବରଣୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ଓପିଏସ୍ସିର ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିପାରିବେ। ୱେବସାଇଟ୍ଟି କହି ରଖୁଛୁ, www.opsc.gov.in। ଓଡ଼ିଶା ଲୋକସେବା ଆୟୋଗ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧୀନରେ ଓଡ଼ିଶା ପ୍ରାଣୀ ଚିକିତ୍ସା ସେବାର ଗ୍ରୁପ୍ ଏ ପ୍ରାଣୀ ଚିକିତ୍ସା ସହାୟକ ସର୍ଜନ ପଦବୀ ପାଇଁ 436 ବ୍ୟାକ୍ଲଗ୍ ପଦବୀ ପାଇଁ ଅନ୍ଲାଇନ୍ ଆବେଦନ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ପଦବୀ ପାଇଁ ପ୍ରାର୍ଥୀ ଭାରତ କିମ୍ବା ବିଦେଶର ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ପ୍ରତିଷ୍ଠାନରୁ ପଶୁ ଚିକିତ୍ସା ବିଜ୍ଞାନ ଏବଂ ପଶୁପାଳନରେ ସ୍ନାତକ ଡିଗ୍ରୀ କିମ୍ବା ଏହାର ସମକକ୍ଷ ଡିଗ୍ରୀରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ। ଏତଦ୍ ବ୍ୟତୀତ ବିଦେଶୀ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀଧାରୀ ପ୍ରାର୍ଥୀଙ୍କ କ୍ଷେତ୍ରରେ ଭାରତୀୟ ପଶୁ ଚିକିତ୍ସା ପରିଷଦ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଆବଶ୍ୟକୀୟ ପରିବର୍ତ୍ତନ ପ୍ରମାଣପତ୍ର ରଖିଥିବା ନିହାତି ଜରୁରୀ। ସରକାରୀ ବିଜ୍ଞପ୍ତି ଅନୁଯାୟୀ ପ୍ରାର୍ଥୀଙ୍କ ବୟସ ସୀମା ମଧ୍ୟ ଧାର୍ଯ୍ୟ କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ 21 ବର୍ଷ ଏବଂ ସର୍ବାଧିକ 47 ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ। ସରକାରୀ ନିୟମ ଅନୁଯାୟୀ ବୟସ ଛାଡ଼ ମଧ୍ୟ ରହିଛି। ଚୟନ ସମ୍ପୂର୍ଣ୍ଣ ଭାବରେ 2 ଅବଜେକ୍ଟିଭ୍ ଟାଇପ୍ ପେପର ବିଶିଷ୍ଟ ଲିଖିତ ପରୀକ୍ଷା ଉପରେ ଆଧାରିତ। ତାପରେ ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ମାଧ୍ୟମରେ ହେବ। ଅନ୍ଲାଇନ୍ ପଞ୍ଜୀକରଣ ଚଳିତ ବର୍ଷ ଜୁଲାଇ ମାସ 24 ତାରିଖରୁ ଆରମ୍ଭ ହୋଇସାରିଛି ଏବଂ ଶେଷ ତାରିଖ ରହିଛି ଅଗଷ୍ଟ ମାସ 24 ତାରିଖ। ଅନ୍ୟାନ୍ୟ ଯୋଗ୍ୟତା, ଆପ୍ଲିକେସନ୍ ଫି ଇତ୍ୟାଦି ବିଷୟରେ ବିସ୍ତୃତ ବିବରଣୀ ଜାଣିବା ପାଇଁ ଆଗ୍ରହୀ ପ୍ରାର୍ଥୀ ସରକାରୀ ବିଜ୍ଞପ୍ତି ପଢ଼ିପାରିବେ। ଅଫିସିଆଲ ୱେବସାଇଟ୍ଟି କହି ରଖୁଛୁ, www.opsc.gov.in। ଯୁବବନ୍ଧୁ, ଆଗକୁ ଆହୁରି କିଛି ନିଯୁକ୍ତି ସୂଚନା ଶୁଣିବା, କିନ୍ତୁ ତା ପୂର୍ବରୁ ଆସନ୍ତୁ ନେଇଯିବା ଗୋଟିଏ ସଙ୍ଗୀତ ବିରତି। ରେଳବାଇ ନିଯୁକ୍ତି ପ୍ରକୋଷ୍ଠ ପୂର୍ବତଟ ରେଳପଥ ଭୁବନେଶ୍ୱର ତରଫରୁ ସାଧାରଣ ବିଭାଗୀୟ ପ୍ରତିଯୋଗିତାମୂଳକ ପରୀକ୍ଷା GDCE 2026 ମସିହା ପାଇଁ ବିଭିନ୍ନ ପଦବୀ ପୂରଣ କରାଯିବ। ଏଥିରେ ସର୍ବମୋଟ 1421 ପଦବୀ ପୂରଣ କରାଯିବ। ଏଥିରେ ସହାୟକ ଲୋକ ପାଇଲଟ, ଷ୍ଟେସନ ମାଷ୍ଟର, ସାମଗ୍ରୀ ଟ୍ରେନ୍ ପରିଚାଳକ, କନିଷ୍ଠ ଇଞ୍ଜିନିୟର, ଟେକ୍ନିସିଆନ, କନିଷ୍ଠ କ୍ଲର୍କ ସହ ଟାଇପିଷ୍ଟ, ଟିକେଟ୍ କଲେକ୍ଟର ଇତ୍ୟାଦି ବିଭିନ୍ନ ପଦବୀ ପୂରଣ କରାଯିବ। ଏହିସବୁ ପଦବୀ ପାଇଁ ଚାକିରି ସ୍ଥାନ ରହିବ ପୂର୍ବତଟ ରେଳ ବିଭାଗର ଖୋର୍ଦ୍ଧା ରୋଡ, ବିଶାଖାପଟ୍ଟନମ, ସମ୍ବଲପୁର ଇତ୍ୟାଦି ସ୍ଥାନ। ପ୍ରତ୍ୟେକ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ଭିନ୍ନ ଧାର୍ଯ୍ୟ କରାଯାଇଛି। ଚୟନ ପ୍ରକ୍ରିୟା ଗୋଟିଏ କମ୍ପ୍ୟୁଟର ବେସ୍ଡ ଟେଷ୍ଟ ତଥା କେତେକ ପଦବୀ ପାଇଁ ଡକ୍ୟୁମେଣ୍ଟ ଯାଞ୍ଚ ମାଧ୍ୟମରେ ହେବ। ଅଣସଂରକ୍ଷିତ କ୍ୟାଟେଗୋରୀର ପ୍ରାର୍ଥୀ ପାଇଁ ସର୍ବାଧିକ ବୟସ ସୀମା 42 ବର୍ଷ, ଓବିସି ପ୍ରାର୍ଥୀଙ୍କ ପାଇଁ 45 ବର୍ଷ ଏବଂ ସେଡ୍ୟୁଲ୍ କାଷ୍ଟ ଏବଂ ସେଡ୍ୟୁଲ୍ ଟ୍ରାଇବ୍ ପ୍ରାର୍ଥୀଙ୍କ ପାଇଁ 47 ବର୍ଷ ଧାର୍ଯ୍ୟ କରାଯାଇଛି। ଆପ୍ଲିକେସନ୍ ଆବେଦନ ଚଳିତ ବର୍ଷ 2026 ମସିହା ଅଗଷ୍ଟ 15 ତାରିଖରୁ ଆରମ୍ଭ ହୋଇଯାଇଛି ଏବଂ ଶେଷ ତାରିଖ ରହିଛି ସେପ୍ଟେମ୍ବର ମାସ 14 ତାରିଖ। ତେବେ ଶିକ୍ଷାଗତ ଯୋଗ୍ୟତା, ଏଜ୍ ରିଲାକ୍ସେସନ୍ ତଥା ଅନ୍ୟାନ୍ୟ ବିସ୍ତୃତ ବିବରଣୀ ପାଇଁ ଆଗ୍ରହୀ ପ୍ରାର୍ଥୀ ସରକାରୀ ବିଜ୍ଞପ୍ତି ଦେଖିପାରିବେ। ବିଜ୍ଞପ୍ତି PDF ତଥା ଆବେଦନ କରିବା ପାଇଁ ସରକାରୀ ୱେବସାଇଟ୍ଟି କହି ରଖୁଛୁ, www.rrcbbs.org.in। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ, ଜାତୀୟ ସ୍ୱାସ୍ଥ୍ୟ ମିଶନ କଳାହାଣ୍ଡି ଅଧୀନରେ ଓଏସ୍ଏଚ୍ ଏବଂ FW ସୋସାଇଟି ଅଧୀନରେ ନ୍ୟୁଟ୍ରିସନିଷ୍ଟ କମ୍ କାଉନସିଲର NRC ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପଦବୀଟି 11 ମାସ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ପୂରଣ କରାଯିବ। କାର୍ଯ୍ୟ ଦକ୍ଷତାକୁ ଦୃଷ୍ଟିରେ ରଖି ପୋଷ୍ଟିଂ ନବୀକରଣ ମଧ୍ୟ ହୋଇପାରିବ। ଏହି ପଦବୀଟି ପାଇଁ ବୟସ ସୀମା ମଧ୍ୟ ରହିଛି। 2026 ମସିହା ଅଗଷ୍ଟ ମାସ 1 ତାରିଖ ଅନୁଯାୟୀ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ 21 ବର୍ଷ ଏବଂ ସର୍ବାଧିକ 65 ବର୍ଷ ଧାର୍ଯ୍ୟ କରାଯାଇଛି। ଏଥିରେ କେବଳ 2 ମାତ୍ର ପଦବୀ ପୂରଣ କରାଯିବ। ଯୋଗ୍ୟତା ମାନଦଣ୍ଡରେ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ରହିଛି। ଖାଦ୍ୟ ଏବଂ ପୁଷ୍ଟିସାର ତଥା ଗୃହ ବିଜ୍ଞାନରେ ସ୍ନାତକ ପାସ୍ କରିଥିବା କେବଳ ମହିଳା ପ୍ରାର୍ଥୀ ହୋଇଥିବା ଆବଶ୍ୟକ। ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବା ପ୍ରାର୍ଥୀମାନଙ୍କୁ ଜିଲ୍ଲା ୱେବସାଇଟ୍ www.kalahandi.odisha.gov.in ରେ ଉପଲବ୍ଧ।

ଆବେଦନ ଫର୍ମାଟ୍ ଡାଉନଲୋଡ଼ କରିବା ସହ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟର ସ୍ୱପ୍ରମାଣିତ କପି ସହିତ ସଠିକ୍ ଭାବରେ ଦସ୍ତଖତ କରି ପୂରଣ କରାଯାଇଥିବା ଆବେଦନ ପତ୍ର ଉପରେ ସାକ୍ଷାତକାର ଦିନରେ ଯୋଗ ଦେବା ପାଇଁ ଅନୁରୋଧ କରାଯାଇଛି। ସାକ୍ଷାତକାର ଅଗଷ୍ଟ ମାସ 8 ତାରିଖରେ CDM ଏବଂ PHO କାର୍ଯ୍ୟାଳୟ କଳାହାଣ୍ଡିରେ ଅନୁଷ୍ଠିତ ହେବ। ସାକ୍ଷାତକାର ନିମନ୍ତେ ପଞ୍ଜୀକରଣ ପାଇଁ ସମୟ ରହିଛି 10:30 to 12:00 ପର୍ଯ୍ୟନ୍ତ। ଆଗ୍ରହୀ ପ୍ରାର୍ଥୀମାନେ ଅନ୍ୟାନ୍ୟ ବିବରଣୀ ପାଇଁ କଳାହାଣ୍ଡି ଜିଲ୍ଲାର ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିପାରିବେ। ଅଫିସିଆଲ ୱେବସାଇଟ୍ ଟିପି ରଖନ୍ତୁ www.kalahandi.odisha.gov.in। ତେବେ ଯୁବବନ୍ଧୁ, ଆଜିର ସମ୍ଭାବନା କାର୍ଯ୍ୟକ୍ରମରେ ଏ ଥିଲା କିଛି ନିଯୁକ୍ତି ଭିତ୍ତିକ ସୂଚନା। ଆଗ୍ରହୀ ପ୍ରାର୍ଥୀମାନେ ଶେଷ ତାରିଖ ପୂର୍ବରୁ ପଞ୍ଜୀକରଣ କରିନିଅନ୍ତୁ। ଏହା ଛଡ଼ା ନିଜର ସାଙ୍ଗ ସାଥୀ ପରିଜନ ବର୍ଗଙ୍କୁ ମଧ୍ୟ ବିଜ୍ଞପ୍ତି ସୂଚନା ସମ୍ପର୍କରେ ଅବଗତ କରାନ୍ତୁ। ତେବେ ଯୁବବନ୍ଧୁ, ଆସନ୍ତୁ ଶୁଣିବା ଗୋଟିଏ ସୁମଧୁର ଗୀତ।

ଯୁବବନ୍ଧୁ ଆଜିର ଏହି ଅଧ୍ୟାୟରେ ଆମେ ଭାରତୀୟ ଇତିହାସର ଏମିତି ଏକ ଐତିହାସିକ ଘଟଣା ବିଷୟରେ ଆଲୋଚନା କରିବା ଯାହା ନିଜର ଏକ ସମ୍ବିଧାନ ପ୍ରସ୍ତୁତି ଦିଗରେ ଭାରତୀୟମାନଙ୍କର ପ୍ରଥମ ଏବଂ ସବୁଠାରୁ ବଳିଷ୍ଠ ପଦକ୍ଷେପ ଥିଲା। ତାହା ହେଉଛି 1928 ମସିହାର ନେହେରୁ ରିପୋର୍ଟ। ଏହି ରିପୋର୍ଟ ପ୍ରସ୍ତୁତି ପଛର ମୂଳ ଉଦ୍ଦେଶ୍ୟ ଲୁଚି ରହିଥିଲା 1927 ମସିହାର ସାଇମନ୍ କମିଶନରେ। ବ୍ରିଟିଶ ସରକାର ଭାରତୀୟ ସାମ୍ବିଧାନିକ ସଂସ୍କାର ପାଇଁ ଯେଉଁ ସାଇମନ୍ କମିଶନ ଗଠନ କରିଥିଲେ ସେଥିରେ ଜଣେ ହେଲେ ବି ଭାରତୀୟ ସଦସ୍ୟ ନଥିଲେ। ତେଣୁ କଂଗ୍ରେସ ସମେତ ଭାରତର ସମସ୍ତ ରାଜନୈତିକ ଦଳ ଏହାକୁ ତୀବ୍ର ବିରୋଧ କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ତତ୍କାଳୀନ ବ୍ରିଟିଶ ଷ୍ଟେଟ୍ ସେକ୍ରେଟାରୀ ଲର୍ଡ ବିର୍କେନହେଡ୍ ଭାରତୀୟ ନେତାମାନଙ୍କୁ ଆକ୍ଷେପ କରି ଏକ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ। ସେ କହିଥିଲେ ଯେ ଯଦି ଆପଣମାନେ ଏତେ ଅସନ୍ତୁଷ୍ଟ ତେବେ ଏମିତି ଏକ ସମ୍ବିଧାନର ଢାଞ୍ଚା ନିଜେ ତିଆରି କରି ଦେଖାନ୍ତୁ ଯାହା ଭାରତର ସବୁ ବର୍ଗ ଓ ସବୁ ରାଜନୈତିକ ଦଳ ଗ୍ରହଣ କରିପାରିବେ। ଭାରତୀୟ ନେତାମାନେ ଏହି ଆହ୍ୱାନକୁ ସାହସର ସହ ଗ୍ରହଣ କଲେ। ଏଥିପାଇଁ ପଣ୍ଡିତ ମୋତିଲାଲ ନେହେରୁଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଗଲା। ସେହି କମିଟି 1928 ମସିହାରେ ଯେଉଁ ଐତିହାସିକ ସାମ୍ବିଧାନିକ ଢାଞ୍ଚା ଉପସ୍ଥାପନ କଲେ ତାହାକୁ ଆମେ ଇତିହାସରେ ନେହେରୁ ରିପୋର୍ଟ ନାମରେ ଜାଣୁ। ଏହି ନେହେରୁ ରିପୋର୍ଟର ମୁଖ୍ୟ ଦାବିଗୁଡ଼ିକ ଖୁବ୍ ଯୁଗାନ୍ତକାରୀ ଥିଲା। ଏହାର ପ୍ରଥମ ପ୍ରସ୍ତାବ ଥିଲା ଭାରତ ପାଇଁ ଡୋମିନିୟନ ଷ୍ଟାଟସ୍ ଅର୍ଥାତ୍ ସ୍ୱାୟତ୍ତ ଶାସନ। ଅର୍ଥାତ୍ ଭାରତ ବ୍ରିଟିଶ ସାମ୍ରାଜ୍ୟ ଅଧୀନରେ ରହିବ ସତ, କିନ୍ତୁ କାନାଡ଼ା କିମ୍ବା ଅଷ୍ଟ୍ରେଲିଆ ଭଳି ଭାରତୀୟମାନେ ନିଜ ଦେଶର ଶାସନ ନିଜେ ପରିଚାଳନା କରିବେ। ସେହିପରି ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଥିଲା 19ଟି ମୌଳିକ ଅଧିକାର ବା ଫଣ୍ଡାମେଣ୍ଟାଲ ରାଇଟ୍ସ। ଆଶ୍ଚର୍ଯ୍ୟର କଥା ଯେ ଏହି ସମୟରେ ମଧ୍ୟ ଏଥିରେ ପୁରୁଷ ଓ ମହିଳାମାନଙ୍କ ପାଇଁ ସମାନ ଅଧିକାର ଅନ୍ତର୍ଭୁକ୍ତ ଥିଲା। ଏହା ବ୍ୟତୀତ ଏହି ରିପୋର୍ଟ ଧର୍ମଭିତ୍ତିକ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରି ସଂଖ୍ୟାଲଘୁମାନଙ୍କ ସଂରକ୍ଷଣ ସହ ମିଳିତ ନିର୍ବାଚନ ବ୍ୟବସ୍ଥା ଲାଗୁ କରିବାକୁ ଏବଂ ଭାଷା ଭିତ୍ତିରେ ପ୍ରଦେଶଗୁଡ଼ିକର ଗଠନ କରିବାକୁ ଦାବି କରିଥିଲା। ଯଦିଓ ବ୍ରିଟିଶ ସରକାର ଶେଷରେ ଏହି ରିପୋର୍ଟକୁ ଗ୍ରହଣ କଲେ ନାହିଁ, ତଥାପି ଏହା ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏକ ବିରାଟ ମାଇଲଖୁଣ୍ଟ ସାବ୍ୟସ୍ତ ହେଲା। ଏହା ଥିଲା ଆମ ନିଜ ପାଇଁ ନିଜେ ସମ୍ବିଧାନ ତିଆରି କରିବାର ପ୍ରଥମ ସଫଳ ତଥା ମିଳିତ ପ୍ରୟାସ। ନେହେରୁ ରିପୋର୍ଟରେ ଥିବା ସଂଘୀୟ ବ୍ୟବସ୍ଥା ଏବଂ ମୌଳିକ ଅଧିକାରର ଚିନ୍ତାଧାରା ପରବର୍ତ୍ତୀ ସମୟରେ ଆମ ସ୍ୱାଧୀନ ଭାରତର ସମ୍ବିଧାନ ଗଠନ କରିବା ପାଇଁ ଏକ ମୁଖ୍ୟ ଆଧାର ସାଜିଥିଲା। ଏହା ମଧ୍ୟ ସତ୍ୟ ଯେ ଡୋମିନିୟନ ଷ୍ଟାଟସ୍କୁ ନେଇ କଂଗ୍ରେସ ଭିତରେ ଯେଉଁ ମତଭେଦ ସୃଷ୍ଟି ହେଲା ତାହା ହିଁ ଜବାହରଲାଲ ନେହେରୁ ଏବଂ ସୁଭାଷ ଚନ୍ଦ୍ର ବୋଷଙ୍କ ଭଳି ଯୁବ ନେତାମାନଙ୍କୁ ଆଗକୁ ଯାଇ 1929 ଲାହୋର ଅଧିବେଶନରେ ପୂର୍ଣ୍ଣ ସ୍ୱରାଜ ବା ସମ୍ପୂର୍ଣ୍ଣ ସ୍ୱାଧୀନତାର ଦାବି କରିବାକୁ ପ୍ରେରିତ କରିଥିଲା।

ଯୁବବନ୍ଧୁ ଆଜି ତ ଷ୍ଟୁଡିଓ ଘଡ଼ିରେ 6ଟା ହେବାକୁ ବସିଲାଣି। କାର୍ଯ୍ୟକ୍ରମକୁ ଏଇଠି ରଖିବା। ହେଲେ ଆଜିର କାର୍ଯ୍ୟକ୍ରମ କିପରି ଲାଗିଲା ସେ ସମ୍ପର୍କରେ ମତାମତ ଦେବା ପାଇଁ ଜମା ଭୁଲିବେନି। ମତାମତ ଲେଖି ଜଣାଇବା ପାଇଁ ଠିକଣାଟି କହି ରଖୁଛୁ। ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆପଣମାନେ ଆପଣଙ୍କର ସୁଚିନ୍ତିତ ମତାମତ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଲେଖି ପଠାଇ ପାରିବେ। ହ୍ୱାଟ୍ସଆପ୍ ନମ୍ବରଟି କହି ରଖୁଛୁ 8895994143। ପୁଣି ଥରେ କହି ରଖୁଛୁ 8895994143। ଆଜିର ସମ୍ଭାବନା କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଥିଲି ରଚିତା ମେହେର। ପୁଣି ଭେଟ ହେବା ଯୁବବାଣୀର ଆଉ ଏକ ନୂଆ ଅଧ୍ୟାୟରେ, ଗୋଟିଏ ନୂଆ ପ୍ରସଙ୍ଗ ଏବଂ କିଛି ସୁମଧୁର ସଙ୍ଗୀତ ସାଥିରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଆପଣ ସମସ୍ତଙ୍କ ଶୁଭମନାସୀ ଆଜି ପାଇଁ ରହୁଛି। ନମସ୍କାର।

ଭୂମିକାମାନେ ଶୁଭଶ୍ରୀ ସାହୁ, ଗୁରୁପ୍ରସାଦ ଦାସ, ନିରୁପମା ଦାସ, ବାଦଲ କୁମାର ଆଚାର୍ଯ୍ୟ ଓ ଗାୟତ୍ରୀ ବୋଷ। କାର୍ଯ୍ୟକ୍ରମ ଚେତନ ଚିନ୍ତନ ଶୁଣିବେ ସକାଳ 6:30। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସକାଳ 6:35। ସକାଳ 7:25 ସୂଚନା ଏବଂ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା, ପ୍ରସ୍ତୁତି ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ, ଚାର୍ଜର କଥା ସକାଳ 7:40। ଭକ୍ତିଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି ଶୁଣିବେ ସକାଳ 7:45 ଶିଳ୍ପୀ ନମିତା ଅଗ୍ରୱାଲ। ଓଡ଼ିଶା ଜୀବିକା ମିଶନ ଉପରେ ଆଧାରିତ ଆମର ପ୍ରାୟୋଜିତ କାର୍ଯ୍ୟକ୍ରମ ରିଲିଗରେ ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:30। ଆଧୁନିକ ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ ଶୁଣିବେ ସକାଳ 8:35 ଶିଳ୍ପୀ କୁମାର ବାପି ଓ ଅଞ୍ଜଳି ମିଶ୍ର। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦ୍ୟ ଶିବିଳାସର ସଙ୍ଗୀତାତ୍ମକ ପରିବେଷଣ ଶୁଣିବେ ସକାଳ 8:45। ସକାଳ 9:00 ହିନ୍ଦୀ କଥାଚିତ୍ରର ଗୀତ, ସକାଳ 9:30 ହିନ୍ଦୀ କଥାଚିତ୍ରର ଗୀତ, ସକାଳ 10:10 ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା, ଦିନ 12:00 ଲୋକଗୀତର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ନଚନିଆ ଗୀତ, ପରିବେଷଣ କରିବେ ଲିଙ୍ଗରାଜ ବିଶ୍ୱାଳ ଓ ସାଥୀ। ଦିନ 12:30 ଏକ ଭାରତ ଶ୍ରେଷ୍ଠ ଭାରତ ରିଲିକରେ ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ, ଚାଷର କଥା ଦିନ 1:10। ମହିଳାମାନଙ୍କର କାର୍ଯ୍ୟକ୍ରମ ଶକ୍ତି ରୂପ ପ୍ରଚାର କରିବୁ ଦିନ 1:20। ପ୍ରଚାର କରିବୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଦିନ 2:45 ଏବଂ ଅପରାହ୍ନ 5:00 ଯୁବବାଣୀ ଅପରାହ୍ନ 5:30 ଏଥିରେ ଶୁଣିବେ ସାପ୍ତାହିକୀ। ସନ୍ଧ୍ୟା 6:30 ଲୋକଗୀତ କ୍ରମରେ ପ୍ରଚାର କରିବୁ କୃଷ୍ଣ ଗୁରୁ ଭଜନ ଶିଳ୍ପୀ ମୁରଲୀଧର ସାହୁ ଓ ସାଥୀ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ ଏବଂ ପରେ ପରେ ରାତି 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ କାର୍ଯ୍ୟକ୍ରମ ଦ୍ୱାରା ଲିଖି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 କେତୋଟି ଦେଶ ବନ୍ଦନା ହିନ୍ଦୀ ଭକ୍ତିଗୀତ ଶୁଣିବେ ରାତି 8:15 ଶିଳ୍ପୀ ପଣ୍ଡିତ ଯଶରାଜ। ସ୍ପୋର୍ଟସ୍ ସ୍କାନ୍ ରାତି 8:30 ସ୍ପଟଲାଇଟ୍ ରାତି 9:16 ବିଜ୍ଞାନ ଭାରତୀ ରାତି 9:30 ଏବଂ ଅଖିଳ ଭାରତୀୟ ସଙ୍ଗୀତର କାର୍ଯ୍ୟକ୍ରମ ରାତି 10:00। କାର୍ଯ୍ୟକ୍ରମ ସବୁ ରିଲିକରେ ଶୁଣାଇବୁ ଆକାଶବାଣୀ ଦିଲ୍ଲୀରୁ। ଏ ଥିଲା ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀପାଟଣା।

ପହଞ୍ଚିପାରେ ଆକାଶବାଣୀ ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ପାରାଦୀପ ବନ୍ଦରରେ 427 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କଲେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ। 1,03,26,125 ଜଣ ହିତାଧିକାରୀଙ୍କୁ ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ପ୍ରଦାନ କରାଯିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି। ଓଡ଼ିଆ ଓ ହିନ୍ଦୀ ମଧ୍ୟରେ ଭାଷାଗତ ଓ ସାହିତ୍ୟିକ ଆଦାନ ପ୍ରଦାନ ଜାତୀୟ ଏକତାକୁ ସୁଦୃଢ଼ କରୁଛି କହିଲେ ରାଜ୍ୟପାଳ। ଏବଂ ରାଜ୍ୟର ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣର ସମୀକ୍ଷା କଲେ ପୁଲିସ ମହାନିର୍ଦ୍ଦେଶକ। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ପାରାଦୀପ ବନ୍ଦରରେ ଭିତ୍ତିଭୂମି ବିକାଶ, ପରିବେଶ ସୁରକ୍ଷା ଏବଂ କର୍ମଚାରୀ ସୁବିଧା ସମ୍ପର୍କିତ 427 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ସୋନୱାଲ ପ୍ରଶାସନିକ କାର୍ଯ୍ୟାଳୟ ଭବନରେ ଏକ ମଡେଲ ରୁମ୍ର ଉଦ୍ଘାଟନ କରିଛନ୍ତି। ଏହା ବନ୍ଦରର ଭିତ୍ତିଭୂମି ଓ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଉନ୍ନତ ଯୋଜନା ଏବଂ ପ୍ରଦର୍ଶନରେ ସହାୟକ ହୋଇପାରିବ। ବନ୍ଦର ପରିସରରେ ଶ୍ରୀ ସୋନୱାଲ 10 ଲକ୍ଷତମ ଚାରାଗଛ ରୋପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ 2047 ସୁଦ୍ଧା ଦେଶର ସାମୁଦ୍ରିକ କ୍ଷେତ୍ର ବିକଶିତ ଏବଂ ଆତ୍ମନିର୍ଭର ଭାରତର ପେଣ୍ଠସ୍ଥଳୀ ଭାବେ ଉଭା ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସୁଭଦ୍ରା ଯୋଜନାରେ ପଞ୍ଚମ କିସ୍ତି ଆସନ୍ତା ଶୁକ୍ରବାର ଦିନ ରାକ୍ଷୀ ପୂର୍ଣ୍ଣିମା

0: ଅବସରରେ ନୟାଗଡ଼ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଦାନ କରାଯିବ। ଭୁବନେଶ୍ୱରସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ସୁଭଦ୍ରା ଯୋଜନାର ଅର୍ଥରାଶି ପ୍ରଦାନ ସମ୍ପର୍କିତ ସମୀକ୍ଷା ବୈଠକରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଏହି ପର୍ଯ୍ୟାୟରେ 1,26,162 ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାର ଅର୍ଥରାଶି ପ୍ରଦାନ କରାଯିବ। ଏ ବାବଦରେ 5,160 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରତ୍ୟକ୍ଷ ହସ୍ତାନ୍ତର ସୁବିଧା ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।
1: ଦେଖନ୍ତୁ, ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରାର ପଞ୍ଚମ କିସ୍ତି 28 ତାରିଖରେ ହିଁ ମିଳିବ। ସୁଭଦ୍ରା ହିତାଧିକାରୀମାନେ ଯେଉଁମାନେ ଯୋଗ୍ୟ ବିବେଚିତ ହୋଇଛନ୍ତି, ଏଭଳି 1,26,162 ଜଣଙ୍କୁ ସେଥିରେ ନୂଆ ହୋଇ ଏଥର 2,21,054 ଜଣ ନୂତନ ହିତାଧିକାରୀ ଭାବେ ସୁଭଦ୍ରା ପାଇବେ।
0: ବୈଠକରେ ହିତାଧିକାରୀଙ୍କ ତାଲିକା, ବ୍ୟାଙ୍କିଂ ବ୍ୟବସ୍ଥା ଓ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି। ହିନ୍ଦୀକୁ ଆଧୁନିକ ଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନର ଭାଷା ଭାବେ ବିକାଶ କରିବାର ଆବଶ୍ୟକତା ରହିଛି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି କହିଛନ୍ତି। ଭୁବନେଶ୍ୱରଠାରେ ପ୍ରଥମ ଅନ୍ତର୍ଜାତୀୟ ସରକାରୀ ଭାଷା ବାର୍ଷିକ ସମ୍ମିଳନୀ ଓଡ଼ିଶା 2026ରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ଭାଷା ସହିତ ଯୁବପିଢ଼ିଙ୍କ ଆକାଂକ୍ଷା ଯୋଡ଼ି ହୋଇ ରହିଥାଏ। ହିନ୍ଦୀ ଭାଷାର ବିକାଶ ପାଇଁ ବିଶ୍ୱବିଦ୍ୟାଳୟ, ଶିକ୍ଷାନୁଷ୍ଠାନ, ଲେଖକ ମଣ୍ଡଳୀ ଓ ସମାଜକୁ ଏକତ୍ର କାର୍ଯ୍ୟ କରିବାକୁ ପଡ଼ିବ। ବିଜ୍ଞାନ, ଔଷଧ, ଆଇନ, ଅର୍ଥନୀତି, ପ୍ରଶାସନ ଏବଂ ଉଚ୍ଚଶିକ୍ଷାରେ ଗୁଣାତ୍ମକ ବିଷୟବସ୍ତୁକୁ ସରଳ ପ୍ରାମାଣିକ ହିନ୍ଦୀରେ ଉପଲବ୍ଧ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଥିଲେ। ଓଡ଼ିଆ ଓ ହିନ୍ଦୀ ମଧ୍ୟରେ ଭାଷାଗତ ଓ ସାହିତ୍ୟିକ ଆଦାନ ପ୍ରଦାନ ଜାତୀୟ ଏକତାକୁ ସୁଦୃଢ଼ କରିଥାଏ ବୋଲି ରାଜ୍ୟପାଳ କହିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆଜି ଭୁବନେଶ୍ୱରସ୍ଥିତ ସିଏସ୍ଆଇଆର୍ ଆଇଏମ୍ଏମ୍ଟି ପରିଦର୍ଶନ କରି ପ୍ରତିଷ୍ଠାନର ବିଭିନ୍ନ ଗବେଷଣା ଓ ପ୍ରଯୁକ୍ତି ପ୍ରଦର୍ଶନ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି। ରାଜ୍ୟପାଳ ପିଜିଆଇଏମ୍ ପାଇଲଟ୍ ପ୍ଲାଣ୍ଟ, ଖଣିଜ ପ୍ରକ୍ରିୟାକରଣ, ସ୍ଥାୟୀ ପୁନଃଚକ୍ରଣ କେନ୍ଦ୍ର ଏବଂ ଗଭୀର ସମୁଦ୍ର ପଲିମେଟାଲିକ୍ ନୋଡ୍ୟୁଲ୍ସ ପୁନରୁଦ୍ଧାର ପ୍ଲାଣ୍ଟକୁ ବୁଲି ଦେଖିଥିଲେ। ଖଣିଜ ପଦାର୍ଥ କ୍ଷେତ୍ରରେ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବିକାଶ ଏବଂ ସ୍ଥାୟୀ ସମାଧାନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିଷ୍ଠାନର ପ୍ରୟାସକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଦୁର୍ଗମ ଅଞ୍ଚଳରେ ଶିକ୍ଷା, ସଂସ୍କାର, ନାରୀ ସଶକ୍ତିକରଣ ଏବଂ ଜନଜାତୀୟ ପରମ୍ପରାର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଗୁରୁଜାଙ୍ଗଠାରେ ଆୟୋଜିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସନାତନ ସଂସ୍କୃତିର ସୁରକ୍ଷା ଓ ଅନ୍ତୋଦୟ ବିଚାରଧାରାର ପ୍ରସାର ପାଇଁ ତାଙ୍କର ଜୀବନୀ ଦେଶର ଆତ୍ମାକୁ ସୁଦୃଢ଼ କରିଛି। ସ୍ୱାମୀଜୀଙ୍କ ଆଦର୍ଶରେ ପ୍ରେରିତ ହୋଇ ସଂସ୍କୃତି ଓ ସନାତନୀ ପରମ୍ପରାର ସୁରକ୍ଷା ସହ ଏକ ସମୃଦ୍ଧ ଓ ସଂସ୍କାରପୂର୍ଣ୍ଣ ଓଡ଼ିଶା ଗଠନ ପାଇଁ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
2: ସ୍ୱାମୀଜୀଙ୍କର ହୃଦୟରେ ବନବାସୀଙ୍କର ପାଇଁ ଥିଲା ଅପାର ପ୍ରେମ, ସ୍ନେହ ଏବଂ ଶ୍ରଦ୍ଧା। ସେ ବନବାସୀଙ୍କୁ ସନ୍ତାନ ସମ ଦେଖୁଥିଲେ, ସେମାନଙ୍କ ଗହଣରେ ରହି ସେମାନଙ୍କର ସୁଖ ଦୁଃଖର ସାଥୀ ହୋଇ ସେମାନଙ୍କୁ ଆତ୍ମସମ୍ମାନର ସହ ଜୀବନଯାପନ କରିବାର ରାସ୍ତା ଦେଖାଇଥିଲେ। କନ୍ଧମାଳର ଜନଜାତିଙ୍କର ଭାଷା, ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ସେ ଆପ୍ରାଣ ଉଦ୍ୟମ ନିରନ୍ତର ଭାବେ ଜାରି ରଖିଥିଲେ।
0: ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବାରାଣାସୀସ୍ଥିତ ଅନ୍ତର୍ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ଆଞ୍ଚଳିକ କେନ୍ଦ୍ର ଆଇଏସ୍ଏଆର୍ସି ପରିଦର୍ଶନ କରିଛନ୍ତି। ଏହି ସମୟରେ ଶ୍ରୀ ସିଂହଦେଓ ଆଇଏସ୍ଏଆର୍ସିର ଗବେଷଣା, ନବସୃଜନ ଏବଂ ବୈଷୟିକ ଜ୍ଞାନକୌଶଳ ଆଧାରିତ କୃଷି ପ୍ରଣାଳୀକୁ ଅନୁଧ୍ୟାନ କରିଥିଲେ। କଟକସ୍ଥିତ ରାଜ୍ୟ ପୁଲିସ୍ ମୁଖ୍ୟାଳୟଠାରେ ପୁଲିସ୍ ମହାନିର୍ଦ୍ଦେଶକ ବିନୟ ତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୁଲିସ୍ ବ୍ୟବସ୍ଥା ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ସମସ୍ତ ରେଞ୍ଜର ଆଇଜି ଓ ଆରକ୍ଷୀ ଅଧୀକ୍ଷକମାନେ ଆଭାସୀ ଜରିଆରେ ଯୋଗ ଦେଇଥିଲେ। ବୈଠକରେ ଆଇନ ଶୃଙ୍ଖଳା ପରିସ୍ଥିତି, ଅପରାଧ ଦମନ ଓ ନିୟନ୍ତ୍ରଣ, ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ, ଗୁରୁତ୍ୱପୂର୍ଣ୍ଣ ଅପରାଧର ସମୀକ୍ଷା, ଜନସାଧାରଣଙ୍କୁ ଉତ୍ତମ ପୁଲିସ୍ ସେବା ପ୍ରଦାନ ଏବଂ ବିଭିନ୍ନ ପ୍ରଶାସନିକ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଥାନାକୁ ଅଭିଯୋଗ ନେଇ ଆସୁଥିବା ପ୍ରତ୍ୟେକ ନାଗରିକଙ୍କୁ ଧୈର୍ଯ୍ୟର ସହ ଶୁଣିବା, ସମ୍ମାନଜନକ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର ଏବଂ ଅଭିଯୋଗର ନିରପେକ୍ଷ ଓ ତ୍ୱରିତ ତଦନ୍ତ ନିଶ୍ଚିତ କରିବାକୁ ଡିଜିପି ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ପର୍ବପର୍ବାଣୀ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଆଗୁଆ ସୁରକ୍ଷା ପ୍ରସ୍ତୁତି, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା, ଶାନ୍ତି କମିଟି ବୈଠକ ଓ ସ୍ଥାନୀୟ ଲୋକପ୍ରତିନିଧିଙ୍କ ସହ ନିରନ୍ତର ସମନ୍ୱୟ ରକ୍ଷା କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ର ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ବିଶ୍ୱାସ ବିକାଶ ଏବଂ ଜନକଲ୍ୟାଣ

0: ସଂରକ୍ଷଣର ଦ୍ୱାଦଶ ବର୍ଷ ପୂର୍ତ୍ତି ତଥା ହରଘର ତିରଙ୍ଗା ଏବଂ ବିଭାଜନର ବିଭୀଷିକା ଶୀର୍ଷକ ତିନିଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି। ଏହି ଅବସରରେ କେନ୍ଦ୍ର ସରକାରଙ୍କ ଅନନ୍ୟ ଉପଲବ୍ଧି ସମ୍ପର୍କରେ ବ୍ୟାପକ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ରଙ୍ଗେଇଲୁଣ୍ଡା ବ୍ଲକ ଭାବିନୀପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅଙ୍ଗନବାଡ଼ି କର୍ମୀ ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ନେଇ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଅଧ୍ୟକ୍ଷତା କରି ଜିଲ୍ଲାରେ ଜୁଲାଇ ମାସରେ ଧାର୍ଯ୍ୟ ଥିବା ବିଭିନ୍ନ ରାଜସ୍ୱ କର ଆଦାୟ ସଂକ୍ରାନ୍ତରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ପିଏମ୍ ଶ୍ରୀ କିଶୋରଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ଶିବିରରେ ବିଭିନ୍ନ ବିଭାଗର ବିଶେଷଜ୍ଞଙ୍କ ଦ୍ୱାରା ପଞ୍ଜିକରଣ କରିଥିବା 123 ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ପକ୍ଷରୁ 6-ଦିନିଆ ମୌଳିକ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କୁ ଆତ୍ମରକ୍ଷାର ମୌଳିକ କୌଶଳ ସହିତ ବିପଦପୂର୍ଣ୍ଣ ପରିସ୍ଥିତି ଚିହ୍ନଟ କରିବା, ଆବଶ୍ୟକ ସମୟରେ ନିଜକୁ ସୁରକ୍ଷିତ ରଖିବାର ବ୍ୟବହାରିକ କୌଶଳ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ଏବଂ ରାଜ୍ୟ ଆଇନସେବା ପ୍ରାଧିକରଣର ମିଳିତ ଆନୁକୂଲ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାକୋର୍ଟ ସମେତ ଜିଲ୍ଲାର ବିଭିନ୍ନ ଅଦାଲତରେ ଆସନ୍ତା ମାସ 12 ତାରିଖରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏଥିରେ ଆପୋଷ ବୁଝାମଣା ମାଧ୍ୟମରେ ବିଚାରାଧୀନ ମାମଲାଗୁଡ଼ିକର ସମାଧାନ କରାଯିବ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ପ୍ରସ୍ତାବିତ ସମନ୍ୱିତ ଇସ୍କାତ ପ୍ରକଳ୍ପ ପାଇଁ ଚିହ୍ନଟ ହୋଇଥିବା ସମସ୍ତ 12 ଗ୍ରାମରେ ଗ୍ରାମସଭା ଶେଷ ହୋଇଛି। ଗ୍ରାମସଭା ଶେଷ ହେବା ପରେ ଜମି ଅଧିଗ୍ରହଣ, ପୁନର୍ବାସ ଓ ସ୍ଥାନାନ୍ତରଣ କ୍ଷେତ୍ରରେ କ୍ଷତିପୂରଣ ଆଦିର ବ୍ୟବସ୍ଥା ଆଇନଗତ ପ୍ରକ୍ରିୟା ମାଧ୍ୟମରେ ଆରମ୍ଭ ହୋଇଛି। ମାଲକାନଗିରି ମୁଦୁଲିପୋଡ଼ାସ୍ଥିତ ବଣ୍ଡା ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ଜନଜାତୀୟ ଦକ୍ଷତା କେନ୍ଦ୍ର ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ 20 ଜଣ ବଣ୍ଡା ମହିଳାଙ୍କୁ ନେଇ ମାଳି ଓ ଗହଣା ତିଆରି ଶିଳ୍ପ ବିଷୟରେ ଦକ୍ଷତା ତାଲିମ ପ୍ରଦାନ କରାଯାଇଛି। ନୂଆପଡ଼ା ଜିଲ୍ଲା ସିନାପାଲି ଡିଗ୍ରୀ କଲେଜ ପରିସରରେ ଜିଲ୍ଲା ଶିଳ୍ପକେନ୍ଦ୍ର ଏବଂ ଏମ୍ଏସ୍ଏମ୍ଇ ବିଭାଗର ମିଳିତ ଆନୁକୂଲ୍ୟରେ ସଚେତନ ଓ ଷ୍ଟାର୍ଟଅପ୍ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଂଘର ସଂଶୋଧନ ଏସ୍ଆଇଆର୍ ସଂକ୍ରାନ୍ତରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସେହିପରି ନୟାଗଡ଼ ଜିଲ୍ଲା ଓଡ଼ଙ୍ଗା ବ୍ଲକ ସଭାଗୃହରେ ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍ସ୍ତରୀୟ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଏସ୍ଆଇଆର୍ ସଂକ୍ରାନ୍ତରେ ବୈଠକ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଦ୍ୟାଳୟ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ପର୍କିତ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ପାରାଦୀପ ବନ୍ଦରରେ 437 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କଲେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ। 1,26,162 ଜଣ ହିତାଧିକାରୀଙ୍କୁ ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ପ୍ରଦାନ କରାଯିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଏବଂ ରାଜ୍ୟର ଆଇନ ଶୃଙ୍ଖଳା ଅପରାଧ ନିୟନ୍ତ୍ରଣର ସମୀକ୍ଷା କଲେ ପୁଲିସ ମହାନିର୍ଦ୍ଦେଶକ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ସମାଜରେ ବରିଷ୍ଠ ନାଗରିକଙ୍କ ଗୁରୁତ୍ୱ, ସମ୍ମାନ ଓ ସୁରକ୍ଷା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ସମାଜ ଓ ପରିବାର ପ୍ରତି ବରିଷ୍ଠ ନାଗରିକଙ୍କ ଅବଦାନକୁ ସ୍ୱୀକୃତି ଦେବା ଏବଂ ସେମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଉଛି। ଜୀବନର ସାୟାହ୍ନରେ ବରିଷ୍ଠ ନାଗରିକ ସମ୍ମୁଖୀନ ହେଉଥିବା ଆହ୍ୱାନ ଏବଂ ଏହାର ସମାଧାନ ତଥା ସେମାନଙ୍କର ଯତ୍ନ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ପ୍ରତ୍ୟେକ ବର୍ଷ ଅଗଷ୍ଟ 21 ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଇଆସୁଛି। 1991 ଜାତିସଂଘ ସାଧାରଣ ପରିଷଦ ଏହି ଦିବସ ପାଳନକୁ ସ୍ୱୀକୃତି ପ୍ରଦାନ କରିଥିଲା। ବରିଷ୍ଠ ନାଗରିକ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନେ ଏଭଳି ଭିତ୍ତିଭୂମି ଯାହା ଉପରେ ସମଗ୍ର ପରିବାରର ଭବିଷ୍ୟତ ଠିଆ ହୋଇଥାଏ। ସେମାନଙ୍କ ଦୀର୍ଘ ଜୀବନର ଅନୁଭୂତି, ଜ୍ଞାନ, ନୈତିକ ମୂଲ୍ୟବୋଧ ଏବଂ ମାର୍ଗଦର୍ଶନ ଯୁବବର୍ଗଙ୍କ ପାଇଁ ଆଲୋକବର୍ତ୍ତିକା ସଦୃଶ ହୋଇଥାଏ। ପରିବାରକୁ ଏକାଠି ବାନ୍ଧି ରଖିବା ଏବଂ ସଂସ୍କୃତି ଓ ପରମ୍ପରାକୁ ପରବର୍ତ୍ତୀ ପିଢ଼ିକୁ ହସ୍ତାନ୍ତର କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜୀବନର ବିଭିନ୍ନ ଉତ୍ଥାନ ପତନ, ସଂଘର୍ଷ ଓ ସଫଳତାରୁ ଯେଉଁ ଶିକ୍ଷା ପାଇଥାନ୍ତି ତାହା ପରବର୍ତ୍ତୀ ପିଢ଼ିକୁ ମାର୍ଗଦର୍ଶନରେ ସହାୟକ ହୋଇଥାଏ।

0: ଅନ୍ୟ ପ୍ରକାରେ କହିଲେ ସେମାନେ ହେଉଛନ୍ତି ଜୀବନ୍ତ ଅନୁଭବର ଅମୂଲ୍ୟ ଭଣ୍ଡାର। ଏପରିକି ଜୀବନରେ ଆସୁଥିବା ପ୍ରତ୍ୟେକ ଜଟିଳ ପରିସ୍ଥିତିରେ ସେମାନଙ୍କର ଅନୁଭବପୂର୍ଣ୍ଣ ପରାମର୍ଶ ଏଥିପାଇଁ ସମାଧାନର ବାଟ ଫିଟାଇଥାଏ। ତେବେ ଆଜିର ଆଧୁନିକ ତଥା ଦ୍ରୁତଗାମୀ ଜୀବନଶୈଳୀ ମଧ୍ୟରେ ଯୌଥ ପରିବାର ଭାଙ୍ଗିଯାଇ ଏକକ ପରିବାରରେ ପରିଣତ ହେଉଛି। ତେଣୁ ବରିଷ୍ଠ ନାଗରିକଙ୍କ ଆବଶ୍ୟକତା ଏବଂ ସେମାନଙ୍କର ସ୍ଥିତିକୁ ନେଇ ଚିନ୍ତା କରିବା ସମୟ ଉପନୀତ। ଜୀବନସାରା ନିଜର ସମସ୍ତ ସମୟ ପରିବାର, ସନ୍ତାନ ଏବଂ ସମାଜ ପାଇଁ ଉତ୍ସର୍ଗ କରିଥିବା ଏହି ବର୍ଗର ନାଗରିକଙ୍କର ବାର୍ଦ୍ଧକ୍ୟରେ ସହଚର୍ଯ୍ୟ ପାଇବାର ପୂର୍ଣ୍ଣ ଅଧିକାର ରହିଛି। ବୟସ ବୃଦ୍ଧି ସହ ସେମାନଙ୍କଠାରେ ଦୁର୍ବଳତା ତଥା ବିଭିନ୍ନ ରୋଗ ଦେଖାଦେଇଥାଏ। ନିୟମିତ ଚିକିତ୍ସା, ଔଷଧ ଏବଂ ଦୈନନ୍ଦିନ କାର୍ଯ୍ୟ ପାଇଁ ସେମାନଙ୍କୁ ସହାୟତାର ଆବଶ୍ୟକତା ପଡ଼ିଥାଏ। ଏପରିକି ସନ୍ତାନ ସନ୍ତତି ଜୀବିକା ଆଶାରେ ବାହାରେ ରହୁଥିବାରୁ ବରିଷ୍ଠ ନାଗରିକ ଏକାକିତ୍ୱ ଏବଂ ଅବସାଦର ଶିକାର ହେଉଛନ୍ତି। ଧନ ସମ୍ପତ୍ତି ଅପେକ୍ଷା ଶ୍ରଦ୍ଧା ଏବଂ ସହଚର୍ଯ୍ୟ ତାଙ୍କ ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ହୋଇଥାଏ। ଅନେକ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥାନ୍ତି, ଫଳରେ ପରବର୍ତ୍ତୀ ପିଢ଼ି ଉପରେ ସେମାନଙ୍କର ନିର୍ଭରଶୀଳତା ବୃଦ୍ଧି ପାଇଥାଏ। ଆପଣଙ୍କର ସମୟ, ଭଲ ପାଇବା ଏବଂ ଆଦରର ବେଶୀ ଆବଶ୍ୟକତା ପଡ଼ିଥାଏ। ବରିଷ୍ଠ ନାଗରିକଙ୍କ ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ଏବଂ ସେମାନଙ୍କ କଲ୍ୟାଣ, ସ୍ୱାସ୍ଥ୍ୟସେବା, ସାମାଜିକ ସୁରକ୍ଷା ଏବଂ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ ପାଇଁ ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା ଦେଶବ୍ୟାପୀ ଅଟଳ ବାୟୁ ଅଭ୍ୟୁଦୟ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହା ମାଧ୍ୟମରେ ବରିଷ୍ଠ ନାଗରିକଙ୍କୁ 7ଟି ପ୍ରସଙ୍ଗ ଆଧାରରେ ସହଯୋଗ ପ୍ରଦାନ କରାଯାଉଛି। ସେଗୁଡ଼ିକ ମଧ୍ୟରେ ଆଶ୍ରୟ ଏବଂ ଯତ୍ନ, ରାଜ୍ୟସ୍ତରୀୟ ହସ୍ତକ୍ଷେପ, ଅଭିଯୋଗ ସମାଧାନ, ସହାୟକ ଉପକରଣ ପ୍ରଦାନ, ସ୍ୱାସ୍ଥ୍ୟସେବା ତଥା ଉତ୍ପାଦନକ୍ଷମ ଭଳି ପଦକ୍ଷେପ ରହିଛି। ଗତ 3 ବର୍ଷ ମଧ୍ୟରେ ଏହି ଯୋଜନାରେ 10 ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ସହାୟତାର ହାତ ବଢ଼ାଯାଇପାରିଛି। ଦେଶରେ ବୃଦ୍ଧାଶ୍ରମ ଜନସଂଖ୍ୟା ବୃଦ୍ଧି ପାଉଛି। 2011ରେ ଏହା 10 କୋଟି ରହିଥିଲା। 2036 ସୁଦ୍ଧା ଏହା 23 କୋଟିକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ମୋଟ ଜନସଂଖ୍ୟାର ଏହା ପାଖାପାଖି 15% ହେବ। ସମନ୍ୱିତ କାର୍ଯ୍ୟକ୍ରମ ଅଧୀନରେ ବରିଷ୍ଠ ନାଗରିକଙ୍କୁ ଆଶ୍ରୟ ତଥା ଯତ୍ନ ନେବା ପାଇଁ ବେସରକାରୀ ଏବଂ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକୁ ଅନୁଦାନ ପ୍ରଦାନ କରାଯାଉଛି। ଆଶ୍ରୟସ୍ଥଳରେ ବରିଷ୍ଠ ନାଗରିକଙ୍କୁ ପୁଷ୍ଟିସାରଜନିତ ଖାଦ୍ୟ, ଚିକିତ୍ସା ଓ ମନୋରଞ୍ଜନ ଆଦି ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ସେମାନଙ୍କ ସୁବିଧା ପାଇଁ ଜାତୀୟ ହେଲ୍ପଲାଇନ୍ ନମ୍ବରର ପ୍ରଚଳନ କରାଯାଇଛି। 2021 ଅକ୍ଟୋବର 1ରୁ ଆରମ୍ଭ ହୋଇଥିବା ନିଃଶୁଳ୍କ ହେଲ୍ପଲାଇନ୍ 1-4-5-6-7 ମାଧ୍ୟମରେ ଅଭିଯୋଗ ସମାଧାନ ସେବା ପ୍ରଦାନ କରାଯାଉଛି। ଏଥିସହ ବିଭିନ୍ନ ସଚେତନତା ମାଧ୍ୟମରେ ବରିଷ୍ଠ ନାଗରିକଙ୍କୁ ସେମାନଙ୍କର ଅଧିକାର ତଥା ସୁରକ୍ଷା ପାଇଁ ରହିଥିବା ଆଇନଗୁଡ଼ିକ ସମ୍ପର୍କରେ ଅବଗତ କରାଯାଉଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ 70 ବର୍ଷ କିମ୍ବା ତା'ଠାରୁ ଅଧିକ ବରିଷ୍ଠ ନାଗରିକଙ୍କୁ ସାମାଜିକ ତଥା ଆର୍ଥିକ ସ୍ଥିତି ନିର୍ବିଶେଷରେ ସ୍ୱାସ୍ଥ୍ୟ ବୀମା ସୁବିଧା ପ୍ରଦାନ କରାଯାଉଛି। ବରିଷ୍ଠ ନାଗରିକ ସମାଜ ପାଇଁ ଏକ ସମ୍ପତ୍ତି। ସେମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା, ସମୟ ଦେବା, ଭଲ ପାଇବା ଏବଂ ତାଙ୍କର ଯତ୍ନ ନେବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ। ଆସନ୍ତୁ ଏକ ନୀତିନିଷ୍ଠ ଏବଂ ସମ୍ବେଦନଶୀଳ ସମାଜ ଗଠନ ପାଇଁ ସଂକଳ୍ପବଦ୍ଧ ହେବା।
1: ଶେଷ ହେଲା ଆଜିର ପ୍ରସଙ୍ଗ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।
2: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ ବଜାରରେ ପହଞ୍ଚି ପାରିବ?
3: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
2: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
3: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ ସୁଯୋଗ?
2: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
3: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
2: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
3: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
2: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀ ଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ

0: ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
1: ଯଦି GST FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
0: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
1: ତେବେ ଉଦ୍ୟୋଗ ଗୁଡ଼ିକର ଚୟନ କେଉଁ ଆଧାରରେ କରାଯିବ?
0: ଉଦ୍ୟୋଗ ଗୁଡ଼ିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
1: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
0: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
1: ତେବେ ଆବେଦନ କିପରି କରାଯିବ?
0: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
1: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
0: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
1: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
2: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
3: ଶୁଣୁଥିଲେ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶ। ଶୁଣନ୍ତୁ ପ୍ରଣବ କିଶୋର ପଟ୍ଟନାୟକ ଗାଇଥିବା କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ବତୀଘର କଥାଚିତ୍ରର।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖିଆ ଖବର। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କର ଜନ୍ମମାଣ୍ଡ ଗୁର୍ଜାଙ୍କେ ଐତିହ୍ୟ ଗାଁ ବନାଯିବା, କହିଲେ ମୁଖ୍ୟମନ୍ତ୍ରୀ। ଆଇବା ରାକ୍ଷୀ ପୁନି ଅବସରରେ ଦିଆଯିବା ସୁଭଦ୍ରା ଯୋଜନାର 5 ନମ୍ବର କିସ୍ତି ପ୍ରସ୍ତୁତିର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କର ପରଲୋକ। ଆଉର୍ ଭୁବନେଶ୍ୱରନ ଆଇବା କାଲ ହେବା ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ସିଲଭର ମିଟ୍। ଏଥର ପୂରା ଖବର। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଜନଜାତି ଲୁକର ସେବା ଲାଗି ନିଜର ଜୀବନକେ ଉତ୍ସର୍ଗ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କର ଜନ୍ମମାଇଣ୍ଟ ଅନୁଗୁଳ ଜିଲ୍ଲା ତାଲଚେରର ଗୁର୍ଜାଙ୍ଗଠାରେ ଜନ୍ମ ଶତବାର୍ଷିକୀ ଉତ୍ସବଟି ଯୋଗଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍, ସ୍ୱାମୀଜୀଙ୍କର ଆଦର୍ଶ ଆଉ ସେବା ମନୋଭାବ ଫି ଭାରତୀୟଙ୍କର ମନ ଭିତରେ ସବୁଦିନ ରହିବା। ତାଙ୍କର ଆଦର୍ଶଟି ଅନୁପ୍ରାଣିତ ହୋଇକରି ହଜାର ହଜାର ଯୁବକ ଇତି ନିଜକୁ ସାମିଲ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
1: ସ୍ୱାମୀଜୀଙ୍କର ଆଦର୍ଶରେ ପ୍ରେରିତ ହୋଇ ଆଜି ହଜାର ହଜାର ଯୁବକ ସାମାଜିକ କଲ୍ୟାଣ, ଗୋସେବା ଓ ସଂସ୍କୃତ ଶିକ୍ଷାର ପ୍ରସାର ପାଇଁ ସେମାନେ ଆଗେଇ ଆସୁଛନ୍ତି। ତାଙ୍କର ବଳିଦାନ

0: ସମାଜକୁ ଅଧର୍ମ ଅନ୍ୟାୟ ବିରୁଦ୍ଧରେ ଲଢ଼ିବା ପାଇଁ ସଦା ସର୍ବଦା ସାହସ ଯୋଗାଇ ଆସୁଅଛି। ଆମ ଶାସ୍ତ୍ର ମତରେ ଧର୍ମ ରକ୍ଷତି ରକ୍ଷିତଃ, ଅର୍ଥାତ୍ ଯେ ଧର୍ମର ରକ୍ଷା କରେ ଧର୍ମ ତାର ରକ୍ଷା କରେ। ଏଠି ଧର୍ମର ଅର୍ଥ ହେଉଛି ମଣିଷର କର୍ମ ଏବଂ ମାନବ ସେବାକୁ ନିଜ ଜୀବନର ଧର୍ମ ଆଉ କର୍ମ ଭାବେ ଧରି ନେଇଥିଲେ ବେଦାନ୍ତ କେଶରୀ ସ୍ୱାମୀଜୀ।
1: ଗୁର୍ଜାଙ୍ଗ ଗାଁକେ ଐତିହ୍ୟ ଗାଁ ବନାବାର ଲାଗି ସରକାର ପଦକ୍ଷେପ ନେଉଛନ୍। ଇ ପବିତ୍ର ମାଟିକେ ସାମାଜିକ ସଂସ୍କାର, ସ୍ୱାବଲମ୍ବନ,

0: ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମଟି ବାଚସ୍ପତି ସୁରମା ପାଢ଼ୀ, ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ସୁକାନ୍ତ ପାଣିଗ୍ରେ ଆଉ ବହୁତରେ ସାଧୁସନ୍ଥ ଯୋଗ ଦେଇଛନ୍ତି। କେନ୍ଦ୍ର ନୂତନ ଆଉ ନବୀକରଣ ଯୋଗ୍ୟ ଶକ୍ତିମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହିତ ଗୋଟିଏ ବୈଠକଟି ଅଧ୍ୟକ୍ଷତା କରିକି ପିଏମ୍ କୁସୁମର ଆୟବାକ୍ଷେପ ଲାଗି ଧାରିଜ ଲକ୍ଷ୍ୟ ଉପରେ ଆଲୋଚନା କରିଛନ୍। ସାମାଜିକ ଗଣମାଧ୍ୟମ ପୋଷ୍ଟଟି ଶ୍ରୀ ଯୋଶୀ କହିଛନ୍ତି, ବୈଠକଟି ପିଏମ୍ କୁସୁମ ଯୋଜନାର ଆୟବାକ୍ଷେପେ କୃଷି କ୍ଷେତ୍ରକେ ଆହୁରି ପ୍ରୋହାହିତ କରବାର ବିଷୟଟି ଆଲୋଚନା ହୋଇଛି। ଶ୍ରୀ ଯୋଶୀ କହିଛନ୍ତି, ଦେଶେ ଏବତକ ପିଏମ୍ କୁସୁମ ଯୋଜନାଟି 27 ଲକ୍ଷରୁ ଅଧିକା ପମ୍ପକେ ସୌରଚାଳିତ କରାଯିବାର ସହିତ 15.8 GW ନବୀକରଣୀୟ ଶକ୍ତି ହାସଲ କରାଯାଇଛି। ଏଥିଲାଗି ଫି ବଛର 806 ନିୟୁତ ଲିଟର ଡିଜେଲ ସଞ୍ଚୟ କରାଯାଇପାରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି। ଏବା 28 ତାରିଖ ରାକ୍ଷୀ ପୂର୍ଣ୍ଣିମା ଅବସରରେ ନୟାଗଡ଼ ଜିଲ୍ଲାର ସୁଭଦ୍ରା ଯୋଜନାର 5 ନମ୍ଘର କିସ୍ତି ଦିଆଯିବାରକେ ନେଇକରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଗୋଟିଏ ପ୍ରସ୍ତୁତିମୂଳକ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକରେ 5 ନମ୍ଘର କିସ୍ତିର ଡିବିଟି ପ୍ରଦାନ, ହିତାଧିକାରୀମାନଙ୍କ ତାଲିକା, ବ୍ୟାଙ୍କିଂ ବ୍ୟବସ୍ଥା ଆଉ ଅଲଗା ପ୍ରସ୍ତୁତି ବାବଦେ ଉପମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ। ବୈଠକରେ ମହିଳା ଆଉ ଶିଶୁ ବିକାଶ ବିଭାଗ, ଓକାକ୍ ଟିମ୍ ଆଉ ବ୍ୟାଙ୍କ ପ୍ରତିନିଧିମାନେ ଯୋଗ ଦେଇଥିଲେ। ପ୍ରଶାସନିକ ଆବଶ୍ୟକତାକେ ନଜର ରଖିକରି ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍ ସ୍ତରନ ଅଦଲବଦଲ କରିଛନ୍। ଗୃହ ବିଭାଗ ତରଫ ବାହାରିଥିବା ବିଜ୍ଞପ୍ତି ଅନୁସାରେ ସତ୍ୟବ୍ରତ ଭୂଇଙ୍କୁ ଗୁଇନ୍ଦା ବିଭାଗର ଆଇଜି ଭାବେ ଦାୟିତ୍ୱ ଦିଆଯାଇଛି। ସେନ୍ତା ହିମାଂଶୁ ଲାଲ୍ଙ୍କୁ ଅର୍ଥନୈତିକ ଅପରାଧ ଶାଖା ଇଓଡବ୍ଲ୍ୟୁ ଆଉ ସ୍ୱତନ୍ତ୍ର ଟାସ୍କଫୋର୍ସ ଏସ୍ଟିଏଫ୍ର ଆଇଜି ଦାୟିତ୍ୱ ଦିଆଯାଇଛି। ଇତାର ସହିତ ଚରଣ ସିଂ ମୀନାଙ୍କୁ ଉତ୍ତରାଞ୍ଚଳ ଡିଆଇଜି ସମ୍ବଲପୁରର ଦାୟିତ୍ୱ ଦିଆଯାଇଛି। ପୁରୀ ଶ୍ରୀମନ୍ଦିର ଆଇବା 28 ତାରିଖଟି ରକ୍ଷାବନ୍ଧନ ସାଙ୍ଗେ ଶ୍ରୀବଳଭଦ୍ରଙ୍କର ଜନ୍ମ, ଶ୍ରୀ ସୁଦର୍ଶନ କର୍ଚାରୀ ଆଶ୍ରମ ବିଜିନୀତି ହେବା। ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଗୋଟିଏ ଦିନ ସୂର୍ଯ୍ୟୋଦୟ ସମେତ ଯେନ୍ ତିଥି ରହିଥିସି ସେହି ତିଥିନ ତିହାର ପାଳନ କରାଯାଇସି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କର ଆଜି 88 ବର୍ଷ ବୟସରେ ପରଲୋକ ହୋଇଯାଇଛି। ସ୍ୱର୍ଗତ ପଟ୍ଟନାୟକଙ୍କର ଶେଷ ଦର୍ଶନ ଲାଗି ବହୁତ ବିଶିଷ୍ଟ ବ୍ୟକ୍ତି ଆଉ ସଙ୍ଗୀତପ୍ରେମୀ ଭୁବନେଶ୍ୱର ନଥିବା ତାଙ୍କର ଘରେ ପହଞ୍ଚିଛନ୍। ଓଡ଼ିଆ ସିନେମା ଜଗତକେ ସେ ବହୁତ କାଳଜୟୀ ଗୀତ ଭେଟି ଦେଇଛନ୍। ଏଥିଲାଗି ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ, ରାଜ୍ୟ ଚଳଚ୍ଚିତ୍ର ଆଉ ଜୟଦେବ ପୁରସ୍କାର ପ୍ରଦାନ କରାଯାଇଛି। ଶୁଣୁନ୍ ଏ ବାବଦେ ଗୋଟିଏ ଖାସ୍ ଉପସ୍ଥାପନା।
1: ନିରବି ଯାଇଛି ସୁର, ହେଲେ ୟାହାଦେଭିଲ୍ ଶଙ୍କର ସ୍ମୃତିଥି ଝଙ୍କୃତ ହେଉଛି ତାଙ୍କର ସୁରିଲା ଆୱାଜ। ତାଙ୍କର ସ୍ୱରତି ଥିଲା ଅଲଗା ଗୋଟିଏ ଆତ୍ମୀୟତା, ଯେନ୍ଟା ଶ୍ରୋତାମାନଙ୍କୁ ନିଜର ମନର ଅକୁହା କଥା ସାଙ୍ଗେ ଯୋଡ଼ି ଦେଉଥିଲା। ତାଙ୍କର ଗୀତଥି ଜୀବନ୍ତ ହୋଇ ଉଠୁଥିଲା ପ୍ରେମ, ବିରହ, ଆବେଗ, ଖୁସି ଆଉ ଜୀବନର କେତେନି କେତେ ରଙ୍ଗ। ଲମ୍ବା ସଙ୍ଗୀତ ଜୀବନଥି ବହୁଟେ ସୁମଧୁର ଗୀତ ସଙ୍ଗୀତପ୍ରେମୀମାନଙ୍କୁ ସେ ଭେଟି ଦେଇଛନ୍। ତାଙ୍କର ଫି ପରିବେଷଣଟି ଥିଲା ଶାସ୍ତ୍ରୀୟ ସଙ୍ଗୀତର ଝଲକ ଆଉ ଭାବକେ ସ୍ୱରଥି ଫୁଟାବାର ଅସାଧାରଣ ଦକ୍ଷତା। ସେଥିର୍ଲାଗି ତ ତାଙ୍କର ଅବର୍ତ୍ତମାନଥି ଆଇଜଭିଲ୍ ଶ୍ରୋତାମାନଙ୍କର ମନ ଭିତରେ ସେ ବଞ୍ଚିକି ରହିଛନ୍। 1938 ଜାନୁଆରୀ ମାସ 20 ତାରିଖ ଜନ୍ମ ହୋଇଥିବା ପ୍ରଣବ ପଟ୍ଟନାୟକ ଛୁଆବେଳୁ ସଙ୍ଗୀତ ଲାଗି ରୁଚି ରଖୁଥିଲେ। ଆକାଶବାଣୀ କଟକ କେନ୍ଦ୍ରର ଜଣେ କଳାକାର ଭାବେ ସେ ଖାସ୍ ପରିଚୟ ବନେଇ ପାରିଥିଲେ। ପୁରୁଣା ଓଡ଼ିଆ ସଙ୍ଗୀତର ସୁବର୍ଣ୍ଣ ଅଧ୍ୟାୟ ସାଙ୍ଗେ ତାଙ୍କ ନାଁ ଯୋଡ଼ି ହୋଇକି ରହିଛି। 1958 ମା ଚଳଚ୍ଚିତ୍ର ନୁ ଜଣେ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ଭାବେ ସେ ଯାତ୍ରା ମୂଲ କରିଥିଲେ। ସମୟ ବଦଳିଛି, ସଙ୍ଗୀତର ଧାରାଭିଲ୍ ବଦଳିଛି, ପିଢ଼ି ଉତ୍ତରୁ ପିଢ଼ି ଆସୁଛନ୍, ହେଲେ ପ୍ରଣବଙ୍କର କଣ୍ଠର ମାଧୁର୍ଯ୍ୟ କେବେ ଭିଲ୍ ପୂରା ନାଇଁ ହୋଇପାରେ।

0: ଗୋଟିଏ କର୍ମଶାଳା ହୋଇଯାଇଛି। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା କର୍ମଶାଳାଟି ଯୋଜନା ବାବଦେ ବିସ୍ତୃତ ଆଲୋଚନା କରାଯାଇଥିଲା। ଜିଲ୍ଲା ମଙ୍ଗଲ ଅଧିକାରୀ ରଶ୍ମିରେଖା ନାୟକଙ୍କ ଦେଖରେଖ ହୋଇଥିବା କର୍ମଶାଳାଟି ବୌଦ୍ଧ ଜିଲ୍ଲାର 81ଟା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ବ୍ଲକ ଶିକ୍ଷା ଅଧିକାରୀମାନେ ଭାଗ ନେଇଥିଲେ। ମହିଳାମାନଙ୍କ ସୁରକ୍ଷା ଓ ସଶକ୍ତିକରଣ ଦିଗେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ତରଫରୁ 6-ଦିନିଆ ମୌଳିକ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ମୁଲେଇଛି। ବିବେକାନନ୍ଦ କେନ୍ଦ୍ର ଓଡ଼ିଶା ପ୍ରାନ୍ତର ସହଯୋଗତି ହୋଇଥିବା ଇ ଶିବିର 25 ତାରିଖ ତକ ବିଶ୍ୱବିଦ୍ୟାଳୟ ପରିସନ୍ନ ଚାଲବା। ଇତି ଛାତ୍ରଛାତ୍ରୀମାନେ ଆତ୍ମରକ୍ଷାର କୌଶଳ, ବିପଦ ଚିହ୍ନଟ ଆଉ ଦରକାର ଜାଗାନ ନିଜକେ ସୁରକ୍ଷିତ ରଖବାର ବ୍ୟବହାରିକ ତାଲିମ ଦିଆଯାଉଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ନ ଆଇବା କାଏଲ ବିଶ୍ୱ ଆଥ୍ଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ସିଲଭର ମିଟ୍ ହେବା। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ, ଆଥ୍ଲେଟିକ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ଆଉ ବିଶ୍ୱ ଆଥ୍ଲେଟିକ୍ସର ମିଳିତ ସହଯୋଗତି ଏହି ଦିନିକିଆ ପ୍ରତିଯୋଗିତା କରାଯାଉଛି। ଗଲା ବଛରର ସଫଲ ବ୍ରୋଞ୍ଜ ସ୍ତରୀୟ ପ୍ରତିଯୋଗିତାନୁ ଇତାକେ ସିଲଭର ସ୍ତରକେ ଉନ୍ନୀତ କରାଯାଇଛି। ଇତାର ଛଡ଼ା 2028 କଳିଙ୍ଗ ଷ୍ଟାଡିୟମ୍ନ ହେବାରକେ ଥିବା ବିଶ୍ୱ ଆଥ୍ଲେଟିକ୍ସ ଇଣ୍ଡୋର ଚାମ୍ପିୟନ୍ସିପ୍ ଆଉ ଏସୀୟ ଇଣ୍ଡୋର ଆଥ୍ଲେଟିକ୍ସ ଚାମ୍ପିୟନ୍ସିପ୍ ଲାଗି ଇଟା ଗୋଟିଏ ବଡ଼ ପଦକ୍ଷେପ ଆଏ। ପ୍ରତିଯୋଗିତାଟି 27ଟା ଦେଶରୁ 187 ଜଣ ପ୍ରତିଷ୍ଠିତ ଆଥ୍ଲେଟ୍ ଭାଗ ନେଉଛନ୍। ଏହି ପ୍ରତିଯୋଗିତାଟି ପୁରୁଷ ଆଉ ମହିଳାଙ୍କ ଲାଗି ସମାନ ଭାବେ 18ଟା ଇଭେଣ୍ଟ ରହିଛି। ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା ଅଧୀନତି କଳାହାଣ୍ଡି ଜିଲ୍ଲାର ସବୁ ସରକାରୀ ଆଉ ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ମାହାଲିଆ ଆଖି ପରୀକ୍ଷା ଆଉ ଚଷମା ବଣ୍ଟନ ଲାଗି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଗୋଟିଏ ସମନ୍ୱୟ ବୈଠକ ହୋଇଯାଇଛି। ବଙ୍ଗୋପସାଗରନ ଆଇବାକାଲ ତକ୍ ଆଉ ଗୋଟିଏ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି। ଇତାର ପ୍ରଭାବତି ରାଜ୍ୟର ଭିନ୍ ଭିନ୍ ଜାଗାନ ଯବନରୁ ଅତି ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ମାରିକରି ବର୍ଷା ହେବାର ସମ୍ଭାବନା ଥିବାରୁ 14ଟା ଜିଲ୍ଲାକେ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ମାଇଣ୍ଡ ଗୁର୍ଜାଙ୍ଗକେ ଐତିହ୍ୟ ଗାଁ ବନାଯିବା କହିଲେ ମୁଖ୍ୟମନ୍ତ୍ରୀ। ଆଇବା ରାକ୍ଷୀ ପୂର୍ଣ୍ଣି ଅବସରରେ ଦିଆଯିବା ସୁଭଦ୍ରା ଯୋଜନାର 5 ନମ୍ବର କିସ୍ତି ପ୍ରସ୍ତୁତି ସମିତି। ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ
1: ଗାଇଥିବା କେତୋଟି ଓଡ଼ିଆ କଥାଚିତ୍ର ଗୀତ ଆକାଶବାଣୀ କଟକ। ସମୟ ବର୍ତ୍ତମାନ ରାତି 7:15। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଆକାଶବାଣୀ। ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ମହାକାଶ ପ୍ରଯୁକ୍ତିର ପ୍ରୟୋଗ ମାଧ୍ୟମରେ ଜନସାଧାରଣଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଦିଗରେ ପ୍ରଚେଷ୍ଟା କରିବାକୁ ଏହି କ୍ଷେତ୍ରର ଷ୍ଟାର୍ଟଅପ୍ଗୁଡ଼ିକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଦେଶର ସୀମା ସୁରକ୍ଷା ଦାୟିତ୍ୱରେ ଥିବା ସେନାବାହିନୀର କଲ୍ୟାଣ ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇ ସରକାର କାର୍ଯ୍ୟ କରୁଛନ୍ତି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦେଶରେ ପର୍ଯ୍ୟାପ୍ତ ପରିମାଣର ଚିନି ମହଜୁଦ ରହିଛି ଏବଂ ଏହାର ଉପଲବ୍ଧତା ଓ ଦର ସ୍ଥିରତା ବଜାୟ ରଖିବା ଦିଗରେ ଆବଶ୍ୟକ ପଦକ୍ଷେପ ନେଉଛନ୍ତି ସରକାର ଏବଂ ବିଡବ୍ଲ୍ୟୁଏ ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିୟନ୍ସିପ୍ର ମହିଳା ଡବଲ୍ସ ବର୍ଗରେ ଭାରତର ତ୍ରିଶା ଜୋଲି ଓ ଗାୟତ୍ରୀ ଗୋପୀଚାନ୍ଦଙ୍କ ଯୋଡ଼ି ପ୍ରବେଶ କଲେ ସେମିଫାଇନାଲରେ। ବିଭିନ୍ନ କ୍ଷେତ୍ରରେ ମହାକାଶ ପ୍ରଯୁକ୍ତିର ପ୍ରୟୋଗକୁ ବିସ୍ତାର କରିବା ସହିତ ଜନସାଧାରଣଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଲାଗି କାର୍ଯ୍ୟ କରିବା ପାଇଁ ମହାକାଶ ଷ୍ଟାର୍ଟଅପ୍ଗୁଡ଼ିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ଆଜି ନୂଆଦିଲ୍ଲୀଠାରେ 20 ମହାକାଶ ଷ୍ଟାର୍ଟଅପ୍ର ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ସହିତ ଭାବ ବିନିମୟ ସମୟରେ ସେ ଏହା କହିଛନ୍ତି। ଏଥିସହିତ ମହାକାଶ ପ୍ରତିଭା ଓ ନିବେଶ କ୍ଷେତ୍ରରେ ଭାରତକୁ ବିଶ୍ୱସ୍ତରରେ ଏକ ଶକ୍ତିଶାଳୀ କେନ୍ଦ୍ର ରୂପେ ପରିଣତ କରିବା ଦିଗରେ ପ୍ରୟାସ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଶ୍ରୀ ମୋଦି କହିଛନ୍ତି ଏହି କ୍ଷେତ୍ର ଦ୍ୱାରା ପ୍ରଦର୍ଶିତ ହୋଇଥିବା ଆତ୍ମବିଶ୍ୱାସ ମହାକାଶ କ୍ଷେତ୍ରକୁ ଘରୋଇ କମ୍ପାନୀଗୁଡ଼ିକ ଲାଗି ଉନ୍ମୁକ୍ତ କରିବା ସମ୍ପର୍କିତ ସରକାରଙ୍କ ନିଷ୍ପତ୍ତିକୁ ସଶକ୍ତ କରିପାରିଛି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ମହାକାଶ କ୍ଷେତ୍ରରେ କାର୍ଯ୍ୟରତ ଯୁବ ଶିଳ୍ପୋଦ୍ୟୋଗୀ ଓ ନବସୃଜକମାନଙ୍କ ସହିତ ଆଲୋଚନାକୁ ପ୍ରଧାନମନ୍ତ୍ରୀ ଅତ୍ୟନ୍ତ ଫଳପ୍ରଦ ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଏହି ନୂତନ ତଥା ସମୟର ଆହ୍ୱାନ ରୂପେ ପରିଗଣିତ କ୍ଷେତ୍ରରେ ସାହସର ସହିତ ପ୍ରବେଶ କରି ଏହି ଶିଳ୍ପୋଦ୍ୟୋଗୀମାନେ ଅନେକ ବିପଦର ସଫଳତାର ସହ ମୁକାବିଲା କରିପାରିଛନ୍ତି। ଏହି କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପରେ ବିଶ୍ୱାସ ରଖି ନିଜର କଠୋର ଓ ନିରନ୍ତର ପ୍ରୟାସ ମାଧ୍ୟମରେ ଗତ କିଛି ବର୍ଷ ମଧ୍ୟରେ ସେମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏତଦ୍ବ୍ୟତୀତ କୃଷି, ପଶୁପାଳନ, ଦୁଗ୍ଧ ଉତ୍ପାଦନ, ପରିବେଶ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ମହାକାଶ ପ୍ରଯୁକ୍ତିବିଦ୍ୟାର କିଭଳି ସତ୍ ଉପଯୋଗ କରାଯାଇପାରିବ ସେ ସମ୍ପର୍କରେ ସକାରାତ୍ମକ

0: ଲମ୍ବା ସଙ୍ଗୀତ ଯାତ୍ରା ଥି ପ୍ରଣବ ଓଡ଼ିଆ ସିନେମା, ଭଜନ, ଓଡ଼ିଶୀ, ଗଜଲ ଆଉ ସେମି କ୍ଲାସିକାଲ ସଙ୍ଗୀତ ଥି ନିଜର ଖାସ ଛାପ ଛାଡ଼ି ଯାଇଛନ୍। ସେ ଗାଇଥିବା ଗୀତମାନଙ୍କର ଭିତରେ ଇନ୍ଦ୍ରଧନୁର ସପ୍ତରଙ୍ଗ, ଯାରେ ମାଝି ଯା, ତୁ ନୌକା ବାହି ଯା, ସୀମାହୀନ ଦରିଆ, ସାଥୀହୀନ ଦୁନିଆ, ଆରେ ମିତ ଆ, ସ୍ମୃତି ତୋର ଫେରେ ସଙ୍ଗୀତ ପ୍ରେମୀ ମନକେ କିନିଥିଲା। ପ୍ରଣବ ପଟ୍ଟନାୟକଙ୍କ ଲମ୍ବା ସଙ୍ଗୀତ ଯାତ୍ରା ଖାଲି ଜଣେ ବର୍ଷିଆନ ଗାୟକଙ୍କର ସଫଳତାର କାହାଣୀ ନୁହେଁ, ଇଟା ଓଡ଼ିଆ ସଙ୍ଗୀତର ବିକାଶ ଆଉ ପରିବର୍ତ୍ତନର ଗୋଟିଏ ଜୀବନ୍ତ ଫର୍ଦ୍ଦ। ତାଙ୍କର ସ୍ୱର ଓଡ଼ିଆ ସଙ୍ଗୀତ ପ୍ରେମୀଙ୍କର ମନଥି ସବୁଦିନ ଲାଗି ଅମର ହେଇକି ରହିବା। ସ୍ୱରର ଇ ଅମର ସାଧକଙ୍କୁ ଆକାଶବାଣୀ ତରଫୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି। ଆକାଶବାଣୀ ସମ୍ବାଦ ବିଭାଗ ତରଫୁ ସୁପ୍ରୀତି ମିଶ୍ର।
1: ବୌଦ୍ଧ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହ ପ୍ରାକ୍ ମେଟ୍ରିକ ଛାତ୍ରବୃତ୍ତି ଆଉ ମାଧୋ ସିଂ ହାତଖର୍ଚ୍ଚ ଯୋଜନା

0: ପଦକ୍ଷେପ ନେବାକୁ ଏହି ଷ୍ଟାର୍ଟଅପ୍ଗୁଡ଼ିକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଭବିଷ୍ୟତରେ ଭାରତର କ୍ଷମତା ନିର୍ମାଣ କ୍ଷେତ୍ରରେ ମହାକାଶ ଷ୍ଟାର୍ଟଅପ୍ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଦୃଷ୍ଟିରୁ ସରକାର ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ଶ୍ରୀ ମୋଦି ସୁନିଶ୍ଚିତ କରିଛନ୍ତି। ଏହାଦ୍ୱାରା ଭାରତ ମହାକାଶ କ୍ଷେତ୍ରରେ ଏକ ସଶକ୍ତ ନବସୃଜନ ଚିନ୍ତାଧାରାରେ ପରିପୂର୍ଣ୍ଣ ତଥା ବ୍ୟବସାୟିକ ଦୃଷ୍ଟିକୋଣରୁ ସଫଳ ମଡେଲ ଭାବେ ବିଶ୍ୱରେ ଉପସ୍ଥାପନ କରିବାରେ ସଫଳ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ବିଜେପି ସରକାର କେନ୍ଦ୍ରରେ କ୍ଷମତାସୀନ ହେବା ପରଠାରୁ ସୀମା ସୁରକ୍ଷା ଦାୟିତ୍ୱରେ ଥିବା ସେନାବାହିନୀର କଲ୍ୟାଣ ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଆଜି ପଶ୍ଚିମବଙ୍ଗର ସିଲିଗୁଡ଼ିସ୍ଥିତ ସଶସ୍ତ୍ର ସେନାବଳ ଏସ୍ଏସ୍ବିର ମୁଖ୍ୟାଳୟରେ 180 କୋଟି ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ କଲ୍ୟାଣକାରୀ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବା ଅବସରରେ ସେ ଏହା କହିଛନ୍ତି। ଯବାନମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି, ନେପାଳ ଓ ଭୁଟାନ ଭଳି ଦେଶଗୁଡ଼ିକ ସହିତ ଭାରତର ଉନ୍ମୁକ୍ତ ସୀମାକୁ ଜଗି ରହିବା ଭଳି ଆହ୍ୱାନମୂଳକ ଦାୟିତ୍ୱ ଏସ୍ଏସ୍ବି ନିର୍ବାହ କରୁଛି। ସିଲିଗୁଡ଼ି କରିଡର ଗୁରୁତ୍ୱକୁ ହୃଦୟଙ୍ଗମ କରି କେନ୍ଦ୍ର ସରକାର ଏହି ଅଞ୍ଚଳ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ଲାଗି ବିବିଧ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ସୀମା ସୁରକ୍ଷା ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ପାଇଛି। ଏପରିକି କାଗଜ କଲମରେ ସରକାରୀ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେବା ପୂର୍ବରୁ ଫୋନ୍ ମାଧ୍ୟମରେ ଅନେକ କାର୍ଯ୍ୟ ସମ୍ପନ୍ନ କରାଯାଇପାରୁଛି। ପଶ୍ଚିମବଙ୍ଗରେ ଅନୁପ୍ରବେଶକୁ ରୋକିବା ଲାଗି ଇତିମଧ୍ୟରେ ବିସ୍ତୃତ ଆଲୋଚନା କରାଯିବା ସହିତ ଆବଶ୍ୟକ ପଦକ୍ଷେପ ନିଆଯାଇଛି ବୋଲି ଶ୍ରୀ ଶାହା କହିଛନ୍ତି। ଏ ଦିଗରେ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି,
1: वादा कर कर जाता हूं कि 6 माह में आप सभी को हम नागरिकता दे देंगे। भारत सरकार के गृह मंत्रालय ने अपने सारे अधिकार बंगाल सरकार के 8 कलेक्टरों को दे दिए हैं। मगर मेरे भाषण को सुनकर घुसपैठिए खुश न हो जाए। एक एक घुसपैठिए को चुन चुन कर पश्चिम बंगाल से निकालने का मैं फिर से एक बार बंगाल की जनता को वादा करना चाहता हूं।
0: आपण माने संवाद सुनुचंती आकाशवाणी रो। ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍ ପରିମାଣର ଚିନି ଉତ୍ପାଦନ ହୋଇଥିବା ସତ୍ତ୍ୱେ ଦେଶରେ ପର୍ଯ୍ୟାପ୍ତ ପରିମାଣର ଚିନି ମହଜୁଦ ରହିଛି। ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ କହିଛି, ଦେଶରେ ଚିନି ଦର ସମ୍ପ୍ରତି ବୃଦ୍ଧି ପାଇଥିବା ଦୃଷ୍ଟିରୁ ଏହାର ଦରରେ ସ୍ଥିରତା ବଜାୟ ରଖିବା ସହ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ କରାଇବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀଠାରେ ମୋବାଇଲ୍ ଫୋନ୍ ବିନିର୍ମାଣ ଯୋଜନାର ଶୁଭାରମ୍ଭ କରିଛନ୍ତି। ଗତମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ଯୋଜନା ଅନୁମୋଦିତ ହୋଇଥିଲା। ଏଥିଲାଗି ବଜେଟ୍ରେ 62,500 କୋଟି ଟଙ୍କାର ପ୍ରସ୍ତାବ ରହିଛି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ଗତ ଏପ୍ରିଲ୍ 1ରୁ ଏହି ଯୋଜନା କାର୍ଯ୍ୟକାରୀ ହୋଇସାରିଛି। 2026-27 ବର୍ଷରୁ 2030-31 ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ଘରୋଇ ଉତ୍ପାଦନ କ୍ଷମତାକୁ ସୁଦୃଢ଼ କରିବା ସହିତ ମୋବାଇଲ୍ ବିନିର୍ମାଣ ଯୋଜନା ଶୃଙ୍ଖଳକୁ ଅଧିକ ସଶକ୍ତ କରିବା ଏବଂ ବିଶ୍ୱସ୍ତରରେ ଏ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତାକୁ ସଫଳତାର ସହ ମୁକାବିଲା କରିବା ହେଉଛି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ଏହି ଯୋଜନା ଅଧୀନରେ ଭାରତୀୟ ବ୍ରାଣ୍ଡର ମୋବାଇଲ୍ ନିର୍ମାଣ କରାଯିବା ସହିତ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରାଯିବ। 2025-26 ଆର୍ଥିକ ବର୍ଷରେ ବାର୍ଷିକ 10,000 କୋଟି ଟଙ୍କାର ବ୍ୟବସାୟ କରିଥିବା ଭାରତୀୟ ମୋବାଇଲ୍ ଫୋନ୍ ନିର୍ମାଣକାରୀ କମ୍ପାନୀଗୁଡ଼ିକ ଏହି ଯୋଜନାରେ ପଞ୍ଜିକୃତ ହୋଇପାରିବେ ବୋଲି ସେ କହିଛନ୍ତି। ଭାରତ ମରିସସ୍ ଶକ୍ତି ସୁରକ୍ଷା ତଥା ନିରନ୍ତର ସ୍ୱଚ୍ଛ ଇନ୍ଧନ କ୍ଷେତ୍ରରେ ସହଯୋଗକୁ ଅଧିକ ସମ୍ପ୍ରସାରିତ କରିବା ଲାଗି ସମ୍ମତି ପ୍ରଦାନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ ଏହି ସୂଚନା ଦେଇ କହିଛନ୍ତି, ବିଶେଷକରି ଭବିଷ୍ୟତର ଶକ୍ତି ସୁରକ୍ଷା, ସ୍ୱଚ୍ଛ ଇନ୍ଧନ ଏବଂ ପେଟ୍ରୋଲିୟମ୍ ଉତ୍ପାଦ କ୍ଷେତ୍ରରେ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ପକ୍ଷ କାର୍ଯ୍ୟ କରୁଛନ୍ତି। ଶ୍ରୀ ପୁରୀ କହିଛନ୍ତି, ବିଶ୍ୱ ଜୈବ ଇନ୍ଧନ ମେଣ୍ଟର ମରିସସ୍ ପ୍ରତିଷ୍ଠାତା ସଦସ୍ୟ ହୋଇଥିବା ଦୃଷ୍ଟିରୁ ମେଣ୍ଟର ସହାୟତାରେ ଜାତୀୟ ଜୈବ ଇନ୍ଧନ ନୀତି କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିଛି। ଭାରତ ମରିସସ୍ ମଧ୍ୟରେ ସ୍ୱଚ୍ଛ ଓ ନିରନ୍ତର ଇନ୍ଧନ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବାରେ ଏହି କାର୍ଯ୍ୟଖସଡ଼ା ସହାୟକ ହେବ। ସରକାର ଭାରତୀୟ ନାବିକ ସମ୍ପ୍ରଦାୟଙ୍କର କଲ୍ୟାଣ ଓ ସୁରକ୍ଷା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରିବା ଦିଗରେ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏହା କହିଛନ୍ତି। ସେ କହିଛନ୍ତି, ସମ୍ପ୍ରତି ପଶ୍ଚିମ ଏସିଆ ସ୍ଥିତି ଉପରେ ଭାରତ ନିରନ୍ତର ନଜର ରଖିଛି। ଦୁଇଟି ବିଦେଶୀ ପତାକା ବହନ କରିଥିବା ଜାହାଜ ଘଟଣା ଉପରେ ନିଜର ପ୍ରତିକ୍ରିୟା ଦେଇ ଶ୍ରୀ

0: ଦେଶୱାଲ କହିଛନ୍ତି ସେଥିରେ ଥିବା 22 ଜଣ ଯାକ ନାବିକ ସୁରକ୍ଷିତ ଅଛନ୍ତି। ସେମାନଙ୍କର ସୁରକ୍ଷା ଓ କଲ୍ୟାଣ ସୁନିଶ୍ଚିତ କରିବା ଦିଗରେ ସରକାର ସମ୍ପୃକ୍ତ ଅଧିକାରୀଙ୍କ ସହିତ ଯୋଗାଯୋଗରେ ଅଛନ୍ତି ବୋଲି ସେ କହିଛନ୍ତି। ସେନାଧ୍ୟକ୍ଷ ଧୀରଜ ସେଟ୍ଙ୍କର ନେପାଳ ଗସ୍ତ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଜୟସ୍ୱାଲ କହିଛନ୍ତି ଏହି ଗସ୍ତ ଅବସରରେ ସେନାଧ୍ୟକ୍ଷଙ୍କୁ ଅନରାରୀ ଜେନେରାଲ ର୍ୟାଙ୍କ ପ୍ରଦାନ କରାଯିବ। ଭାରତ ନେପାଳ ଏବଂ ସେମାନଙ୍କର ସଶସ୍ତ୍ର ବାହିନୀ ମଧ୍ୟରେ ଦୀର୍ଘଦିନର ବନ୍ଧୁତ୍ୱ ଏହାଦ୍ୱାରା ପ୍ରତିଫଳିତ ହେଉଛି ବୋଲି ସେ କହିଛନ୍ତି। ସେହିଭଳି କେନ୍ଦ୍ର ସରକାରଙ୍କ ସଚିବ ଶ୍ରୀ ପ୍ରିୟଙ୍କା ରଙ୍ଗନାଥନଙ୍କର ପାଲେଷ୍ଟାଇନ୍ ଗସ୍ତ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି ଏହି ଗସ୍ତ ଅବସରରେ ପାଲେଷ୍ଟାଇନ୍ର ଏକ ବିଶ୍ୱସନୀୟ ଭାଗିଦାରୀ ଭାବେ ଭାରତର ପ୍ରତିବଦ୍ଧତାକୁ ସେ ସେଠାକାର ସରକାରଙ୍କୁ ଅବଗତ କରାଇବେ। ଓଡ଼ିଶାର ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କର ଆଜି 88 ବର୍ଷ ବୟସରେ ପରଲୋକ ହୋଇଯାଇଛି। ତାଙ୍କ ବିୟୋଗରେ ସଙ୍ଗୀତ ଓ ସିନେମା ଜଗତ ତଥା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ପ୍ରଣବଙ୍କର ଓଡ଼ିଆ ସିନେମା ଜଗତକୁ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ ଓ ରାଜ୍ୟ ଚଳଚ୍ଚିତ୍ର ଏବଂ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯାଇଛି। ଆକାଶବାଣୀ କଟକ କେନ୍ଦ୍ରର ଜଣେ କଳାକାର ଭାବେ ସେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପରେ ଦୀର୍ଘ ସଙ୍ଗୀତ ଯାତ୍ରାରେ ପ୍ରଣବ ଓଡ଼ିଆ ସିନେମା, ଭଜନ, ଓଡ଼ିଶୀ, ଗଜଲ ଓ ସେମି କ୍ଲାସିକାଲ ସଙ୍ଗୀତ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଯାଇଛନ୍ତି। ବିଡବ୍ଲ୍ୟୁଏ ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିୟନ୍ସିପ୍ର ମହିଳା ଡବଲ୍ସ ବର୍ଗରେ ଭାରତର ତ୍ରିଶା ଜୋଲି ଓ ଗାୟତ୍ରୀ ଗୋପୀଚାନ୍ଦଙ୍କ ଯୋଡ଼ି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ଏହି ଯୋଡ଼ି ଚୀନ୍ର ଜିଆଇଇ ଫାନ୍ ଓ ଝାଙ୍ଗ ସୁ ଜିଆନ୍ଙ୍କ ଯୋଡ଼ିକୁ 16-21, 21-15 ଓ 21-13 ସେଟ୍ରେ ପରାସ୍ତ କରିଛନ୍ତି। ତ୍ରିଶା ଗାୟତ୍ରୀ ଯୋଡ଼ି ଆସନ୍ତାକାଲି ସେମିଫାଇନାଲରେ ଲିଉ ସେଙ୍ଗ୍ ସୁ ଓ ତାଙ୍ଗ ନିଙ୍ଗ୍ ଯୋଡ଼ିକୁ ଭେଟିବେ। ଇତିମଧ୍ୟରେ ମେନ୍ସ ଡବଲ୍ସ ଯୋଡ଼ିରେ ଭାରତର ସାତ୍ତ୍ୱିକ ସାଇରାଜ ରାଙ୍କି ରେଡ୍ଡି ଓ ଚିରାଗ ସେଟ୍ଟିଙ୍କ ଯୋଡ଼ି ପ୍ରି କ୍ୱାର୍ଟର ଫାଇନାଲରେ ମାଲେସିଆର ଜୁନାଇଦି ଆରିଫ ଓ ରୟ କିଙ୍ଗ୍ ୟାକ୍ ଯୋଡ଼ିକୁ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ମହାକାଶ ପ୍ରଯୁକ୍ତିର ପ୍ରୟୋଗ ମାଧ୍ୟମରେ ଜନସାଧାରଣଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଦିଗରେ ପ୍ରଚେଷ୍ଟା କରିବାକୁ ଏହି କ୍ଷେତ୍ରର ଷ୍ଟାର୍ଟଅପ୍ଗୁଡ଼ିକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଦେଶର ସୀମା ସୁରକ୍ଷା ଦାୟିତ୍ୱରେ ଥିବା ସେନାବାହିନୀର କଲ୍ୟାଣ ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇ ସରକାର କାର୍ଯ୍ୟ କରୁଛନ୍ତି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ବିଡବ୍ଲ୍ୟୁଏ ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିୟନ୍ସିପ୍ର ମହିଳା ଡବଲ୍ସ ବର୍ଗରେ ଭାରତର ତ୍ରିଶା ଜୁଲି ଓ ଗାୟତ୍ରୀ ଗୋପୀଚାନ୍ଦଙ୍କ ଯୋଡ଼ି ପ୍ରବେଶ କଲେ ସେମିଫାଇନାଲରେ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଭଦ୍ରକ ଜିଲ୍ଲା ସମ୍ପର୍କରେ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଭଦ୍ରକ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଭଦ୍ରକ ସମ୍ବାଦଦାତା ଅଶୋକ କୁମାର ନାୟକ ଏବଂ ଉପସ୍ଥାପନରେ ମୁଁ ସରିତା ସାହୁ। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାରେ ବନ୍ୟା ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ବନ୍ୟା ସ୍ଥିତି, ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟସଭା ସାଂସଦ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ହିମାଂଶୁ ଶେଖର ସାହୁ ଓ ଆକାଶ ଦାସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବନ୍ୟା ସ୍ଥିତି ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି,
3: ଆମେ ତିହିଡି ବନ୍ୟା ଯେଉଁମାନେ ଆଫେକ୍ଟେଡ୍ ଅଛନ୍ତି ସେମାନଙ୍କ ସହିତ କଥା ହେଲାବେଳେ ରିଲିଫ କାର୍ଯ୍ୟରେ ସେମାନଙ୍କର ସନ୍ତୁଷ୍ଟି ଅଛି। ଯେଉଁଠି ପିଇବା ପାଣିର ସମସ୍ୟା କଥା କଥା ହେଇଛନ୍ତି ସେ ସ୍ଥାନରେ ତୁରନ୍ତ ପିଇବା ପାଣି ଯୋଗାଇ ଦିଆଯିବା ପାଇଁକି ନିର୍ଦ୍ଦେଶ ଅଛି ଏବଂ ଟ୍ୟୁବୱେଲ କିଛି ଜାଗାରେ ଲୋକଙ୍କୁ ଦେବା ପାଇଁକି ବି ନିର୍ଦ୍ଦେଶ ସେ ଜାଗାରେ ଦିଆହେଇଛି। ଯେଉଁଠି ଅଙ୍ଗନବାଡ଼ି ସେଣ୍ଟରରେ ପାଣି ପଶିଛି ତାକୁ କେୟାର କରିକିରି ଅଙ୍ଗନବାଡ଼ିକୁ ମାନେ ଡିସ୍ଇନଫେକ୍ଟ କରିସାରିଲା ପରେ ପିଲାଙ୍କୁ ଆଣିବା ପାଇଁକି ନିର୍ଦ୍ଦେଶ ଦିଆଯାଇକି ଏବେ 346 ମାଗଣା ରୋଷେଇ କେନ୍ଦ୍ର ଯେଉଁଟା ଖୋଲିଥିଲା ସେଥିରୁ ଆଉ 29 ଏବେ ଚାଲୁଅଛି ଆଉ ସବୁଗୁଡାକ କ୍ଲୋଜ୍ ହେଇଗଲାଣି। ତାମାନେ ଲୋକ ତାଙ୍କ ନିଜ ଜାଗାକୁ ଫେରିଗଲେଣି।
2: ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଜିଲ୍ଲାର ଧାମନଗର ଓ ତିହିଡି ବ୍ଲକର ବିଭିନ୍ନ ପଞ୍ଚାୟତ ଓ ବନ୍ୟାଞ୍ଚଳ ଅନୁଧ୍ୟାନ କରିବା ପରେ କହିଥିଲେ,
4: ଯେଉଁଭଳି ଭାବରେ ପାଣି ବଢୁଛି କମୁଛି ବଢୁଛି କମୁଛି, ଯେଉଁମାନେ ଜଳ ଘେରରେ ଅଛନ୍ତି ସେମାନଙ୍କୁ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ ଏସବୁ ମଧ୍ୟ ଦିଆଯାଉଛି। ଗୃହପାଳିତ ପଶୁମାନଙ୍କୁ ଆଣିକି ରଖୁଛନ୍ତି ବନ୍ଧ ଉପରେ, ସେମାନଙ୍କୁ ମଧ୍ୟ ପଲିଥିନ୍ ଏବଂ ଯେଉଁମାନେ କଚ୍ଚା ଘରେ ଅଛନ୍ତି ସେମାନଙ୍କୁ

0: କରାଯାଉଛି। ତିନୋଟି ଓଡ୍ରାଫ୍ ଟିମ୍, ଗୋଟେ ଏନ୍ଡିଆର୍ଏଫ୍ ଟିମ୍ ଏବଂ ଗୋଟିଏ ସ୍ଥାନୀୟ ଫାୟାର ଫାଇଟିଂ ଟିମ୍, ଆଉ ଦୁଇଟି ଫାୟାର ଫାଇଟିଂ ଟିମ୍କୁ ନିକଟସ୍ଥ ଜିଲ୍ଲାରୁ ଅଣାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସାପ କାମୁଡ଼ା ଇଞ୍ଜେକ୍ସନ୍ ଯଥେଷ୍ଟ ପରିମାଣରେ ମହଜୁଦ ଅଛି। ଗୋଖାଦ୍ୟ ପଞ୍ଚାୟତ ଗୁଡ଼ିକ ନିକଟରେ ମହଜୁଦ ଅଛି ଏବଂ ଆହୁରି ମଧ୍ୟ ଗୋଖାଦ୍ୟକୁ ଆମେ ଇଣ୍ଟେଣ୍ଡ କରିଛୁ।
1: ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବନ୍ୟାଞ୍ଚଳରେ ସ୍ଥିତି ଅନୁଧ୍ୟାନ କରି ପ୍ରଭାବିତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲାଗି ବ୍ୟବସ୍ଥା ହୋଇଥିବା କହିଥିଲେ।
2: ଡାଇରିଆ ଏବଂ ବାକି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯେମିତି ନ ହବ, ସ୍ୱଚ୍ଛ ପାଣି ମିଳିପାରିବ, ଯଦି ଡାଇରିଆ ଇସ୍ୟୁ ଆସେ ତାକୁ ଆମେ କେମିତି ପ୍ରତିହତ କରିପାରିବା, ଆମର ସେଲୋ ଟ୍ୟୁବୱେଲ୍ ଅଛି ତାକୁ ଡିସ୍ଇନଫେକ୍ସନ୍ କରାଯିବ, ହାଲୋଜେନ୍ ଟାବ୍ଲେଟ୍ ଗୁଡ଼ା ଦିଆଯିବ, ସହିତ ହାଲୋଜେନ୍ ଟାବ୍ଲେଟ୍ ମହଜୁଦ ଅଛି କି ନାହିଁ, ସାପ କାମୁଡ଼ାରେ ଯଦି ସେମିତି କିଛି ଇସ୍ୟୁ ଆସେ ଆଣ୍ଟି ସ୍ନେକ୍ ଭେନମ୍ ଇଞ୍ଜେକ୍ସନ୍ ଅଛି କି ନାହିଁ, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କୁ ଯେ ସେମାନେ ପାଖାପାଖି 17 ଜଣ ଏଇ ଧାମନଗର ଏରିଆରୁ ନିଶ୍ଚିତ ଭାବରେ ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ, ଅନ୍ୟାନ୍ୟ ବିଭାଗ କାମ କରୁଛନ୍ତି, କିନ୍ତୁ ଆଉ ଥରେ ତାଙ୍କୁ ସଚେତନ କରାହେଉଛି।
1: ରାଜ୍ୟସଭା ସାଂସଦ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି,
3: 95% ଧାନ ଫସଲ ନଷ୍ଟ ହୋଇଛି। ବହୁତ ବଡ଼ ଚାଷୀମାନଙ୍କର ଆର୍ଥିକ ଦୃଷ୍ଟିରୁ ତାଙ୍କୁ ପୁଣି ରିଭାଇଭ୍ କରିବା ପାଇଁ ଯାହା ଯାହା ଦରକାର ଆବଶ୍ୟକ ପଦକ୍ଷେପ ସରକାର ନେବେ। ପାଣି ଯୋଡି ଯୋଡି କମିଲାଣି, କ୍ଷୟକ୍ଷତି ରିପୋର୍ଟ ଦେଲା ପରେ ରାଜ୍ୟ ସରକାର ନୀତିଗତ ଭାବରେ ନିଷ୍ପତ୍ତି ନେବେ କ'ଣ କ'ଣ କରିବେ। କାହା ଘରେ ପାଣି ପଶିଛି, ରାସ୍ତାଘାଟ ନଷ୍ଟ ହୋଇଛି, ତାକୁ ରେଷ୍ଟୋରେସନ୍ କରାଯିବ। ଗୋଖାଦ୍ୟ ବର୍ତ୍ତମାନ ପର୍ଯ୍ୟାପ୍ତ ପରିମାଣରେ ଦିଆହେଇଛି, ଆହୁରି ଦରକାର ପଡ଼ିଲେ ଆବଶ୍ୟକ ହେଲେ ଦିଆଯିବ।
1: ଭଦ୍ରକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ସୀତାଂଶୁ ଶେଖର ମହାପାତ୍ର ବନ୍ୟା ଘେରରେ ଥିବା ଲୋକଙ୍କୁ ଭେଟି ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି। ସେ କହିଛନ୍ତି,
4: ଲଗାତାର ଗୋଟିଏ ମାସ ମଧ୍ୟରେ ଭଦ୍ରକ ଜିଲ୍ଲାରେ ଅନେକ ବ୍ଲକରେ ପାଖାପାଖି 4 ଥର ବନ୍ୟା ଦ୍ୱାରା ଲୋକ ପ୍ରଭାବିତ ହେଲେଣି ଏବଂ ନିଶ୍ଚିନ୍ତ ଲୋକମାନଙ୍କ ପାଖରେ ଯେଉଁ ସରକାରୀ ସୁବିଧା ପହଞ୍ଚିବା କଥା କିଛି ଜାଗାରେ ପହଞ୍ଚିଛି ଏବଂ କିଛି ଜାଗାରେ ମଧ୍ୟ ଲୋକଙ୍କର ଅଭିଯୋଗ ଥିଲା ପାଲ ହଉ କିମ୍ବା ଶୁଖିଲା ଖାଦ୍ୟ ହଉ ତାହା ପହଞ୍ଚି ନାହିଁ। ତୁରନ୍ତ ତାର ବ୍ୟବସ୍ଥା କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେତେବେଳେ ବନ୍ୟାର ପ୍ରଭାବ କମିବ ଏହାର ସବୁ ମୂଲ୍ୟାୟନ ନିଶ୍ଚିନ୍ତ ତାହାକୁ ସରକାର ପୂରଣ କରିବେ।
1: ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ବାହାରି ନଗର ପରିକ୍ରମା କରିଥିଲା। ଶୋଭାଯାତ୍ରାରେ ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ।
5: କାର୍ଯ୍ୟକ୍ରମ ରିଲିକରି ଶୁଣିଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଆମ ପ୍ରିୟ କୃଷକ ଭାଇ ଭଉଣୀମାନଙ୍କର କାର୍ଯ୍ୟକ୍ରମ ଚାଷବାସ। ଚାଷବାସର ପରିସରକୁ ଯିବା ଏ ବିଜ୍ଞାପନ ପରେ।
6: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ-କେୱାଇସି ବାଧ୍ୟତାମୂଳକ। ଏଥିପାଇଁ pmkisan.gov.in ପୋର୍ଟାଲରେ ନିଜର ଇ-କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।

0: କରାହେଉଛି ଆପଣମାନଙ୍କୁ ସଚେତନ କରିବା ପାଇଁ। ଯଦି ଆପଣ ଏହିସବୁ ମଧ୍ୟରୁ କିଛି ବି କରିବାକୁ ଚାହୁଁନାହାନ୍ତି, ଆପଣଙ୍କ ପାଖରେ ଫୋନ୍ ଅଛି, ତେବେ ଆପଣ ଓଡ଼ିଶା ସରକାରଙ୍କର ଯେଉଁ ରହିଲା ଅଫିସିଆଲ ୱେବସାଇଟ୍ kruci.odisha.gov.in କିମ୍ବା ଯେଉଁ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ହେଲା ଫେସବୁକ୍ ହେଲା ତା ଥ୍ରୁରୁ ମଧ୍ୟ ଆପଣମାନେ ଜାଣିପାରିବେ।
1: ବହୁତ ସୁନ୍ଦର ଭାବରେ ତ ଆପଣ କହିଦେଲେ ଆମର ଚାଷୀ ଭାଇ ଭଉଣୀ ମାନେ କେନ୍ତା କରି ଆମର କେନ୍ କେନ୍ ମାଧ୍ୟମରେ ଆମର ଏସବୁ ବିଷୟ ଥି ଜାଣିପାରବେ। ତ ଦିଦି ଆର ଗୋଟେ ଜିନିଷ ମୁଇଁ ପଚାରବାର ଲାଗି ଚାହିଁବି, ଯେନ୍ଟା କି ଆମର କୃଷକ ଓଡ଼ିଶା ୟୁନିଫାଇଡ୍ ପୋର୍ଟାଲ, ସେଟା କାଣା ଆର ଇଟା ଆମର ଚାଷୀ ମାନଙ୍କର ଲାଗି କେତେ ଜରୁରୀ?
0: ୟୁନିଫାଇଡ୍ ପୋର୍ଟାଲ ଯେହେତୁ ଦେଖୁଛନ୍ତି ୟୁନିଫାଇଡ୍, ତା ମାନେ ତାର ଅର୍ଥ ହଉଛି ଅନେକ ସେବା ଗୋଟେ ଜାଗାରେ ଆପଣଙ୍କୁ ମିଳିବ। ଏଇଟା ହଉଛି ଗୋଟେ ସରକାରୀ ଡାଟାବେସ୍, ଏଠାରେ ଓଡ଼ିଶାରେ ଯେତିକି ବି ଚାଷୀ ଅଛନ୍ତି ତାଙ୍କ ନାଁରେ ଯେତେ ଜମି ଅଛି କି ତାଙ୍କ ବ୍ୟାଙ୍କ ଆକାଉଣ୍ଟ, ତାର ସବୁ ତଥ୍ୟ ସେଭ୍ ହେଇକି ଥାଏ। ତା ସହିତ ଆପଣମାନେ ଜାଣିଥିବେ ସିଏମ୍ କିଷାନ ହେଲା କି ଯେଉଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ହେଲା, ଏସବୁ ଯୋଜନାର ଆପଣଙ୍କ ଆବେଦନର ସ୍ଥିତି କ'ଣ ଅଛି ତା ବିଷୟରେ ମଧ୍ୟ ଜାଣିପାରିବେ। ଆଉ ଗୋଟେ ଭଲ ଜିନିଷ, ଯଦି ଆପଣଙ୍କ ଆଧାର କାର୍ଡ ଲିଙ୍କ ଥିବା ମୋବାଇଲ ଫୋନ ନମ୍ବର ଆପଣ ଯଦି ରେଜିଷ୍ଟ୍ରେସନ କରୁଛନ୍ତି, ତେବେ ଆପଣଙ୍କୁ ଅନ୍ୟ ସୁବିଧା ପାଇଁ ଆଉ ଥରେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ ନାହିଁ କି ବାରମ୍ବାର ଅନ୍ୟ ଅଫିସ ଯାଇକି କଥା ହେବାକୁ ପଡ଼ିବ ନାହିଁ। ତା ସହିତ ଯାହା ବି ଆପଣଙ୍କ ସବସିଡି ମିଳିବ କିମ୍ବା ଯେଉଁ ସହାୟତା ମିଳିବ, ତାହା ଆପଣଙ୍କ ଡାଇରେକ୍ଟ ଆକାଉଣ୍ଟକୁ ଆସିବ, କୌଣସି ମଧ୍ୟସ୍ଥି ବ୍ୟକ୍ତି ସେଠାରେ ଇନଭଲ୍ଭ ହେବେ ନାହିଁ।
1: ଠିକ୍ କଥା ଦିଦି, ଗୋଟେ ଚାଷୀ ଭାଇର ଲାଗି କେତନି କେତେ ସୁବିଧା ହେଇଗଲା ନା, ଆର ଆମେ ଏସବୁ ପୋର୍ଟାଲ ଆର ଆପ୍ ମାଧ୍ୟମ ଥି ଭିନ୍ ଭିନ୍ ଯୋଜନା ମାନଙ୍କର ଲାଭ ଆମେ ଉଠେଇ ପାରମୁ। ମାତ୍ର ଦିଦି, ଆମର ଓଡ଼ିଶାର ଗୋଟେ ଚାଷୀ ଭାଇ ନିଜର ପଞ୍ଜୀକରଣ କିମ୍ବା ତାର ଯାଞ୍ଚ କରବାର ଲାଗି କିମ୍ବା ସେଟାକେ ଅପଡେଟ୍ କରବାର ଲାଗି ସେ କାଣା କରିପାରବେ?
0: ଆପଣଙ୍କୁ ଦରକାର ଗୋଟେ ସ୍ମାର୍ଟଫୋନ, ଆଉ ତା ସହିତ ଯୋଉ ନମ୍ବରଟା ସେଇଠି ଥିବ ସେଟା ଆଧାର କାର୍ଡ ସହିତ ଲିଙ୍କ ହେବା କଥା। ତାର ମାଧ୍ୟମରେ ଆପଣ ରେଜିଷ୍ଟ୍ରେସନ ବା ପଞ୍ଜୀକରଣ କରିପାରିବେ। ଧରନ୍ତୁ ଆପଣ ପଞ୍ଜୀକରଣ କରିଦେଲେ, ଆଉ ଆପଣଙ୍କୁ ଦେଖିବାର ଅଛି ଆପଣଙ୍କ ସହିତ ଯୋଉ ତଥ୍ୟ ଅଛି ସେଟା ସଠିକ ଅଛି ନା ନାହିଁ, ତାକୁ ଜାଣିବା ପାଇଁ ଆପଣ ଯିବେ kruci.odisha.gov.in ୱେବସାଇଟ୍କୁ। ତାପରେ ସେଠି କରିବେ ଲଗ୍ଇନ୍। ଲଗ୍ଇନ୍ କେମିତି କରିବେ? ଆପଣଙ୍କ ଯେଉଁ ଫୋନ୍ ନମ୍ବର ଅଛି ଆଧାର କାର୍ଡ଼ ସହିତ ଲିଙ୍କ, ତାର ନମ୍ବର ଦେଇ କିମ୍ବା ଆଧାର କାର୍ଡ଼ ନମ୍ବର ଦେଇ ଆପଣ ଲଗ୍ଇନ୍ ପାଇଁ ଟ୍ରାଏ କରିବେ। ତାପରେ ଆସିବ ଆପଣଙ୍କ ପାଖକୁ ଗୋଟେ ଓଟିପି, ସେ ଓଟିପି ଦେଲେ ଆପଣ ଲଗ୍ଇନ୍ କରିବେ ନିଜ ଆକାଉଣ୍ଟରେ। ତାପରେ ସେଠାର ରାଇଟ୍ ହ୍ୟାଣ୍ଡ ସାଇଡ୍ କର୍ଣ୍ଣର୍ରେ ଦେଖିବେ ଗୋଟିଏ ଥିବ ପ୍ରୋଫାଇଲ୍ ଡିଟେଲ୍, ସେହି ପ୍ରୋଫାଇଲ୍ ଡିଟେଲ୍ରେ ଯାଇ ଆପଣ ନିଜର ନାଁ, ଆପଣଙ୍କ ନାଁରେ ଥିବା ଜମିର ବିବରଣୀ କିମ୍ବା ବ୍ୟାଙ୍କ ଆକାଉଣ୍ଟ ନମ୍ବର କି ଆପଣ ଫସଲ ସମ୍ପର୍କିତ ଯେଉଁ ତଥ୍ୟ ଦେଖିବାକୁ ଚାହୁଁଛନ୍ତି ତାହା ଦେଖିପାରିବେ। ଆଉ ଯଦି ଆପଣଙ୍କୁ ଲାଗିଲା କି ସେଇଠି କିଛି ତ୍ରୁଟି ରହିଯାଇଛି କି ଭୁଲ ରହିଯାଇଛି, ତେବେ ଆପଣ ସେଇଠି ଦୁଇଟା ଅପସନ୍ ରହିବ, ଅପଡେଟ୍ ପ୍ରୋଫାଇଲ୍ କିମ୍ବା ଏଡିଟ୍। ଆପଣ ସେଠାରେ ଯାଇ ନିଜର ତଥ୍ୟକୁ ସଠିକ୍ କରିପାରିବେ। ଧରନ୍ତୁ ଆପଣ ଜାଣିପାରୁନାହାନ୍ତି କିପରି ତାକୁ ଚେଞ୍ଜ କରିବେ, ତ ଆପଣ କେବେ ବି ମୋ ସେବା କେନ୍ଦ୍ର କିମ୍ବା ଜନସେବା କେନ୍ଦ୍ର ଯାଇ ସହାୟତା ନେଇପାରିବେ।
1: ନିଶ୍ଚିତ ଭାବରେ ଦିଦି, ଆରୁ ଯେନ୍ ହିସାବରେ ଆପଣ କହିଲେ ଯେ ଆମେ ନିଜର ପଞ୍ଜୀକରଣ କେନ୍ ହିସାବରେ କରିପାରମୁ ଆର୍ ସେଟାକେ ଆମେ ଅପଡେଟ୍ ଫୁନି କେନ୍ତା କରିପାରମୁ, ଆର୍ ଦରକାର ପଡ଼ିଲେ କିଛି ଜିନିଷର ପରିବର୍ତ୍ତନ କରିବାର ଥିଲେ ଆମେ ସେଟା ଫୁନି କରିପାରମୁ, ଆର୍ ଯେନ୍ତାକି ଆମର ମୋ ସେବା କେନ୍ଦ୍ର ଅଛି ଆମେ ସେଠାକେ ଯାଇକିନା ଫୁନି ସବୁ ଜିନିଷ ବୁଝିପାରମୁ। ତ ଦିଦି, ଆମେ ଆର୍ ଗୋଟେ ଜିନିଷ ଶୁଣିଛୁ ଯେ ଗୋ ସୁଗମ ପୋର୍ଟାଲ ବାବଦରେ, ଗୋ ସୁଗମ ପୋର୍ଟାଲର ବ୍ୟବହାର କରିବାର ଦ୍ୱାରା ଆମର ଚାଷୀ ଭାଇ ଭଉଣୀ ମାନଙ୍କେ କାଁ କାଁ ଏଇଟା ସୁବିଧା ମିଳିବା?
0: ଆଜ୍ଞା, ଗୋ ସୁଗମ ଆକ୍ଚୁଆଲି ହେଉଛି ଓଡ଼ିଶା ସରକାରଙ୍କର ଗୋଟେ ଭଲ ପଦକ୍ଷେପ, କାରଣ ଏଇଟା ଗୋଟେ ହେଉଛି ସିଙ୍ଗଲ ୱିଣ୍ଡୋ ୱେବସାଇଟ୍, ତା ମାନେ ଗୋଟେ ଜାଗାରେ ଆପଣ ସବୁ ସୁବିଧା ପାଇପାରିବେ। ଗୋଟେ ଜାଗାରେ ଆପଣ ଚାଷ ରିଲେଟେଡ୍ ହେଲା କି ମାଛ ଚାଷ ରିଲେଟେଡ୍ ହେଲା କି ଆପଣ ଗୋ ପାଳନ କରୁଛନ୍ତି କି କୁକୁଡ଼ା ପାଳନ କରୁଛନ୍ତି, ତା ରିଲେଟେଡ୍ ଯେତିକି ବି ସରକାରୀ ଯୋଜନା ଅଛି କି ସବସିଡି ଅଛି କି ସେବା ଅଛି, ଆପଣ ତା ବିଷୟରେ ଜାଣିପାରିବେ। ତା ସହିତ ଆପଣ ତା ପାଇଁ ଏଲିଜିବଲ୍ ଅଛନ୍ତି ନା ନାହିଁ ତାହା ବି ଚେକ୍ କରିପାରିବେ। ଆଉ ଆପଣଙ୍କୁ ବାର ବାର ବିଭିନ୍ନ ଅଫିସ ଯିବାକୁ ପଡ଼ିବ ନାହିଁ, ଆପଣ ନିଜ ଘରେ ବସି ସବସିଡି ପାଇଁ କି ସହାୟତା ପାଇଁ ଆବେଦନ ମଧ୍ୟ କରିପାରିବେ। ଧରନ୍ତୁ ଆପଣ ଯଦି ଆବେଦନ କଲେ, ଆପଣ ଜାଣିବାକୁ ଚାହୁଁଛନ୍ତି କି ଆପଣଙ୍କର ଆପ୍ଲିକେସନ ଆଉ ଆବେଦନ କୋଉ ପର୍ଯ୍ୟାୟରେ ଅଛି ତାହା ବି ଆପଣ ଟ୍ରାକିଂ କରିପାରିବେ। ତା ସହିତ ଯୋଉ ସହାୟତା ଆପଣଙ୍କୁ ମିଳିବ ତାହା ଡାଇରେକ୍ଟ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବ, ଏବଂ ଯଦି ଆପଣଙ୍କୁ କିଛି ସହାୟତା ଦରକାର, ଆପଣ ଆପଣଙ୍କର ଫାର୍ମରେ କିମ୍ବା ବ୍ୟବସାୟରେ ବିଜୁଳିର ବ୍ୟବସ୍ଥା ନେବାକୁ ଚାହୁଁଛନ୍ତି କି ଆପଣ ଇରିଗେସନ କି ଜଳସେଚନର ସୁବିଧା ନେବାକୁ ଚାହୁଁଛନ୍ତି, ତା ପାଇଁ ମଧ୍ୟ ଆପଣ ଏଠି ଆବେଦନ କରିପାରିବେ।
1: ବହୁତ ଭଲ କଥା କହିଲେ ଦିଦି, ଆରୁ ସବୁ ଜିନିଷ ଆପଣ ଜଣାଇଦେଲେ। ଆମେ ଦେଖୁଛୁ ଯେ ଦିଦି, ଆମର ଚାଷୀ ଭାଇ ଭଉଣୀ ମାନେ ଯେତେ ବି ଅଛନ୍, ସେମାନଙ୍କେ ଗୋଟେ ଋଣ ସୁବିଧା ସାଙ୍ଗେ ସାଙ୍ଗେ ଆମର ଫସଲର ପ୍ରାକୃତିକ ବିପର୍ଯ୍ୟୟ ଯେତେବେଳେ ଦେଖାଦେଉଛେ, ଫସଲର ହାନି ହଉଛେ, ତ ଇ ଫସଲ ହାନିର୍ ଲାଗି ସେ ଫସଲ ବୀମା ଗୋଟେ ଗୋଟେ ନିହାତି ଦରକାର ହେସି। ତ ଇ ଫସଲ ବୀମା ବିଶେଷ କରି PMABY ତାର ବାବଦନେ ଚାଷୀ ମାନେ ତାଙ୍କର ମୋବାଇଲ କିମ୍ବା କେନ୍ ପୋର୍ଟାଲ ମାଧ୍ୟମରେ ସେମାନେ ଜାଣିପାରବେ, ତାର ବାବଦନେ ଟିକେ କହିଲେ ଆମର ଚାଷୀ ଭାଇମାନେ ନିଶ୍ଚିତ ଭାବରେ ଉପକୃତ ହେତେ।
0: ଆଜ୍ଞା, PMFBY ମାନେ ହେଉଛି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା। ଆପଣ ଯାହା ବି କରୁଛନ୍ତି, ଧରନ୍ତୁ କିଛି ଜିନିଷ କିଣିଲେ ତାର ଇନ୍ସୁରାନ୍ସ ନେଉଛନ୍ତି, କାହିଁକି ଯଦି କିଛି ସେଠି ଭୁଲ ହେଇଗଲା କି କିଛି କ୍ଷତି ହେଇଗଲା ଆପଣ ତାର କ୍ଷତିପୂରଣ ପାଇପାରିବେ। ସେହିପରି ଚାଷ ସମୟରେ ଫସଲର ବି ବୀମା କରିବା ନିହାତି ଦରକାର। ତ ଚାଷୀମାନେ ଯଦି ଏଇ ଫସଲ ବୀମା ଯୋଜନା ବିଷୟରେ ଜାଣିବାକୁ ଚାହୁଁଛନ୍ତି ପୋର୍ଟାଲ

0: ଥ୍ରୁରୁ ତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଗୋଟେ ପୋର୍ଟାଲ ଅଛି, ସେଇଟା ହେଉଛି pmfby.gov.in। କିମ୍ବା ଆପଣ ଯଦି ଗୋଟେ ଆପ୍ରେ ଜାଣିବାକୁ ଚାହୁଁଛନ୍ତି ତେବେ କ୍ରପ୍ ଇନ୍ସୁରାନ୍ସ ଆପ୍ ଗୋଟେ ଆସୁଛି, ଯେଉଁଟାକି ଆପଣଙ୍କ ଫୋନ୍ରେ ପ୍ଲେ ଷ୍ଟୋର୍ ଅଛି, ସେଇଠି ଯାଇକି ଆପଣ ଡାଉନଲୋଡ୍ କରିପାରିବେ। ତ ଏଇ ଆପ୍ କି ପୋର୍ଟାଲ ଥ୍ରୁରେ ଆପଣ ଯେଉଁ ଆପଣଙ୍କ ଆପ୍ଲିକେସନ୍ର ଷ୍ଟେଟସ୍, ମାନେ ଆପଣ ଯେଉଁ ଆବେଦନ କରିଛନ୍ତି ତାର ସ୍ଥିତି କ'ଣ, ତା ସହିତ ଆପଣ ଯଦି କିଛି କ୍ଷତିପୂରଣ ପାଇଁ ଆବେଦନ କରିଛନ୍ତି ତାର ସ୍ଥିତି କ'ଣ, ଏବଂ ଆପଣ ଧରନ୍ତୁ ଆପଣଙ୍କ ଗୋଟେ ଜମି ଅଛି, ଆପଣ ଫସଲ ଲଗେଇବେ, କେତେ ଟଙ୍କା ବୀମା ଆପଣ ଦେବାକୁ ପଡ଼ିବ ପରେ କ୍ଷତିପୂରଣ ମାଙ୍ଗ କରିବା ପାଇଁ, ତା ବିଷୟରେ ମଧ୍ୟ ଜାଣିପାରିବେ। ଯଦି ଧରନ୍ତୁ କିଛି ବର୍ଷା ହେଲା, ବାତ୍ୟା ହେଲା କି ରୋଗ ପୋକ ଲାଗି ଆପଣଙ୍କ ଫସଲଟା ନଷ୍ଟ ହୋଇଗଲା, ତେବେ ଆପଣ 72 ଘଣ୍ଟା ଭିତରେ ଏଇ ଆପ୍ କି ପୋର୍ଟାଲ ଥ୍ରୁରେ ଆପଣ ସେଠାରେ ଅଭିଯୋଗ ଦେଇପାରିବେ। କିନ୍ତୁ ଗୋଟେ ଜିନିଷ ସବୁବେଳେ ମନେ ରଖିବା କଥା, ସମୟସୀମା ମଧ୍ୟରେ ଆପଣଙ୍କୁ ଆପ୍ଲାଏ କରିବାକୁ ପଡ଼ିବ, କାରଣ ସରକାରୀ ତାରିଖର ଶେଷ ତାରିଖ ପରେ ଯଦି ଆପଣ କରିବେ ତାର କିଛି ମୂଲ୍ୟ ନାହିଁ। ତା ସହିତ ଚାଷ ଆରମ୍ଭ କରିବା ପୂର୍ବରୁ ବୀମା ନେଇଯିବା ନିହାତି ଦରକାର, ଏବଂ ଯଦି ଆପଣ ସମୟ ପୂର୍ବରୁ ଆବେଦନ କରୁଛନ୍ତି ତେବେ ଆପଣଙ୍କୁ ରିହାତି ମିଳିବାର ବି ସୁବିଧା ଆପଣ ନେଇପାରିବେ।
1: ତ ଦିଦି, ଆପଣ ତ ଆମର କହିଦେଲେ ଆମେ କେନ୍ତା କରି ଫସଲ ବୀମା ଯୋଜନା ବାବଦନେ ସବୁ ଜିନିଷ କରିପାରମା। ଆର ଯେନ୍ତା ଆମେ କଥା ହଉଥିଲୁ ଯେ ପ୍ରାକୃତିକ ବିପର୍ଯ୍ୟୟ ବାବଦନେ, ତ ଇ ବର୍ଷା ହେଲା, ଝଡ଼ ହେଲା, ଇତାର ଲାଗି ଆମକେ ଆମର ଚାଷନେ ବହୁତ ସାରା ରୋଗ ପୋକ ଦେଖାଯାଇସି। ତ ଏଇ ଫସଲ ନେଇ ଯେନ୍ କୀଟପତଙ୍ଗ ତାର ପରିଚାଳନା କରବାର ଲାଗି କାଣା ଆପ୍ଲିକେସନ ଅଛେ, କାଣା ଆପ୍ ଅଛେ, ତାର ବାବଦନେ ଟିକେ କହିବେ।
0: ଆଜ୍ଞା, ଆପଣ ତ ଜାଣିଥିବେ କି ଫସଲର ରୋଗ ପୋକ କେତେ ବଡ଼ ସମସ୍ୟା ଅଟେ, ଆଉ ବହୁତ ସମୟରେ ଏମିତି ହୁଏ କି ଚାଷୀ ଭାଇମାନେ କି ଯେ ଚାଷ କରୁଛନ୍ତି କି ନିଜର ଫସଲ କରୁଛନ୍ତି, ସେମାନେ ବହୁତ ସମୟରେ ଜାଣିପାରନ୍ତିନି କେଉଁ ପୋକ ଲାଗିଛି କି କେଉଁ ରୋଗ ଲାଗିଛି। ତ ରୋଗ ପୋକ ବିଷୟରେ ଜାଣିବା ପାଇଁ NPSS ନାଁରେ ଗୋଟେ ଆପ୍ ଅଛି। NPSS ହେଲା ଆପଣଙ୍କର ନ୍ୟାସନାଲ ପେଷ୍ଟ ସର୍ଭେଲାନ୍ସ ସିଷ୍ଟମ। ଯଦି ସରଳ ଭାଷାରେ କହିବି, NPSS ଆପ୍ ହେଉଛି ଫସଲର ପୋକ ଓ ରୋଗ ଚିହ୍ନଟ କରୁଥିବା ଏକ ସରକାରୀ ମୋବାଇଲ ଆପ୍। ତ ଆପଣଙ୍କ ନେକ୍ସଟ ପ୍ରଶ୍ନ ଏଇଟା ଥିବ, ମୁଁ ଗୋଟେ ଆପ୍ରେ କେମିତି ଜାଣିପାରିବି କେଉଁ ରୋଗ ଲାଗିଛି କେଉଁ ପୋକ ଲାଗିଛି? କିଛି ନାହିଁ, ଆପଣଙ୍କୁ ଆକ୍ରାନ୍ତ ଫସଲର କେବଳ ଗୋଟେ ଫଟୋ ଉଠେଇକି ଏଇ ଆପ୍ରେ ଅପଲୋଡ଼ କରିବାକୁ ପଡ଼ିବ। ତାପରେ ସେ ଆପଣଙ୍କୁ ସଙ୍ଗେ ସଙ୍ଗେ କହିଦେବ କି ଆପଣଙ୍କ ଫସଲରେ କେଉଁ ରୋଗ ଲାଗିଛି କି କେଉଁ ପୋକ ହୋଇଛି, ତା ସହିତ ଆପଣ ତାର ନିବାରଣ କେମିତି କରିପାରିବେ ସହଜରେ, ତା ସହିତ କେଉଁ କୀଟନାଶକ ପକେଇବେ ଆଉ କେତେ ପରିମାଣରେ ପକେଇବେ ତାହା ମଧ୍ୟ ଜାଣିପାରିବେ। ତ କ'ଣ ହେଲା, ଏଇ ଜାଗାରେ ଆପଣ ଭୁଲ ଔଷଧ କେବେ ଆଣିବେନି, ଠିକ୍ ଔଷଧ ପକେଇବେ ଏବଂ ଆପଣଙ୍କ ଫସଲକୁ ବଞ୍ଚାଇ ପାରିବେ। ତା ସହିତ ଯଦି ଆପଣଙ୍କୁ ବିଶେଷଜ୍ଞଙ୍କ ସହାୟତା ଦରକାର ତାହା ମଧ୍ୟ ଆପଣ ଏଠାରେ ସେଇ ସୁବିଧାକୁ ବି ମଧ୍ୟ ନେଇପାରିବେ।
1: ନିଶ୍ଚିତ ଭାବରେ ଯେନ୍ ପ୍ରକାର ଆମର କୃତ୍ରିମ ବୁଦ୍ଧିମତା ଲଗେଇକରି ଆମର ଆପ୍ଲିକେସନ ଅଛେ, ସେ ଆପ୍ଲିକେସନ ଦ୍ୱାରା ସବୁ ପ୍ରକାର ରୋଗ ପୋକ ଚିହ୍ନଟ ହେଇପାରୁଛେ ଆର୍ ତାର ସମାଧାନ ପୁଣି ହେଇପାରୁଛେ, ଯେନ୍ଟା ଚାଷୀ ଭାଇ ଭଉଣୀ ମାନଙ୍କର ଲାଗି ବହୁତ ଉପଯୋଗୀ ହେଇପାରବା। ତ ଦିଦି, ଆମର ଇ ଯେନ୍ ପାଣିପାଗ ପରିବର୍ତ୍ତନ ହଉଛେ, ଇ ପାଣିପାଗ ପରିବର୍ତ୍ତନ ଆମର ଚାଷ ଉପରେ ବହୁତ ପ୍ରଭାବ ପକାଶି। ତ ଆମର ଚାଷୀ ଭାଇ ଭଉଣୀ ମାନେ ସେ ମୋବାଇଲ ଆପ୍ଲିକେସନ ମାଧ୍ୟମରେ ଏ ପାଣିପାଗର ସୂଚନା କେନ୍ତା ପାଇପାରବେ ତାର ବିଷୟରେ ଟିକେ କହିବେ।
0: ଆଜ୍ଞା, ପାଣିପାଗ ଉପରେ ଚାଷ ବହୁତ ନିର୍ଭର କରୁଛେ, ଏଟା ତ ଆମେ ସମସ୍ତେ ଜାଣିଛୁ। ମୁଁ କହିବି ସରକାରଙ୍କ ତରଫରୁ 2 ଆପ୍ ରହିଛି, ଗୋଟେ ହେଉଛି ମେଘଦୂତ ଆଉ ଗୋଟେ ହେଉଛି ମୌସମ। ମେଘଦୂତ ଯୋଉଟା ହେଉଛି ସେଟା କୃଷି କେନ୍ଦ୍ରିତ ଗୋଟେ ଆପ୍ଲିକେସନ, ତ ଆପଣ ଜାଣିପାରିବେ କି କୋଉ ପରିମାଣରେ ବର୍ଷା ହେବ, କୋଉ ପରିମାଣରେ ପବନ ହେବ, କି ଆଗକୁ ବାତ୍ୟା ଅଛି ବନ୍ୟା ଅଛି ସେ ବିଷୟରେ ଜାଣିପାରିବେ। ମୌସମ ହେଉଛି ଦୈନନ୍ଦିନ ପାଣିପାଗ ବିଷୟରେ ଜାଣିବାର ଗୋଟେ ସରକାରୀ ଆପ୍ଲିକେସନ। ଧରନ୍ତୁ ଯଦି ଆପଣ ଜାଣିଛନ୍ତି କି ଆଗକୁ ବର୍ଷା ହେବ କି ମରୁଡ଼ି ପଡ଼ିବ କି ବହୁତ ଖରା ହେବ, ତ ଆପଣ ନିଜର ବୁଣାବୁଣି କରିବା, ତଳି ରୋପଣ କରିବା କାର୍ଯ୍ୟକ୍ରମକୁ ସେହି ହିସାବରେ ରଖିପାରିବେ। ତା ସହିତ ଯଦି ବର୍ଷା ହେବାକୁ ଯାଉଛି କି ପବନ ହେବାକୁ ଯାଉଛି, ଆପଣ ସାର ଓ ଔଷଧ ସ୍ପ୍ରେ କେବେ କରିବେ ତାହା ବି ଜାଣିପାରିବେ। ତା ସହିତ ଯଦି ଅଧିକ ବର୍ଷା ହେବାକୁ ଯାଉଛି ତେବେ ଆପଣଙ୍କୁ ଜଳସେଚନ ବି କରିବାକୁ ପଡ଼ିବ ନାହିଁ। ତା ସହିତ ଯଦି ଆଗକୁ ବର୍ଷା ଅଛି କି ବାତ୍ୟା ଅଛି, ଆପଣ ଆପଣଙ୍କ ଫସଲକୁ ଅମଳ କରି ଗୋଟେ ସୁରକ୍ଷିତ ସ୍ଥାନରେ ରଖିପାରିବେ ଏବଂ ଆପଣ ପରାମର୍ଶ ମଧ୍ୟ ନେଇପାରିବେ କି କୋଉ ଫସଲରେ କ'ଣ କରିବାର ଅଛି।
1: ଦିଦି, ଆପଣ ଯେନ୍ କହିଲେ ଯେ ପରାମର୍ଶ ପୁଣି ନେଇପାରିବେ, ତ ହେନ୍ତା ଭିନ୍ ଭିନ୍ ସମୟଥି ସବୁ ଚାଷୀ ଭାଇ ଭଉଣୀ ମାନଙ୍କର ଲାଗି ପରାମର୍ଶ ନିହାତି ଜରୁରୀ ଥିସି ସବୁ ଜିନିଷ କରବାର ଲାଗି। ତ ସେନ୍ତା ଯେନ୍ କୃଷି ସମ୍ପ୍ରସାରଣ ଭଳିଆ ଯେନ୍ ମୋବାଇଲ ଆପ୍ ଅଛେ, ଇତାର ମାଧ୍ୟମରେ କେନ୍ତା କିନା ଗୋଟେ ଚାଷୀ ଭାଇ ଗୋଟେ କୃଷି ପରାମର୍ଶ କେନ୍ତା ନେଇପାରବା ସେଟା ଟିକେ କହିବେ।
0: ବହୁତ ସମୟରେ ଏମିତି ହୁଏ କି ଆପଣ କୃଷି ଅଧିକାରୀଙ୍କ ଅଫିସ ଯାଇଛନ୍ତି, ସେଠାରେ 2-3 ଜଣ କୃଷକ ସାଥୀ ଅଛନ୍ତି ଯିଏକି ଅନ୍ୟ ଜାଗାରେ ବ୍ୟସ୍ତ ଅଛନ୍ତି, ଧରନ୍ତୁ ତାଙ୍କର ଅନ୍ୟ କାମ ଅଛି, କିନ୍ତୁ ଆପଣଙ୍କୁ ତାଙ୍କୁ ପଚାରିବାର ଅଛି, ସେ ଆଭେଲେବଲ୍ ନାହାନ୍ତି। ତ ତା ପାଇଁ ଓଡ଼ିଶା ସରକାର କ'ଣ କରିଛନ୍ତି, ଏଗ୍ରି ଏକ୍ସଟେନ୍ସନ୍ କିମ୍ବା କୃଷି ସମ୍ପ୍ରସାରଣର ଗୋଟେ ମୋବାଇଲ୍ ଆପ୍ଲିକେସନ୍ ଅଛି, ତାହାକୁ ଆପଣ ଡିଜିଟାଲ୍ କୃଷି ବିଶେଷଜ୍ଞ ବୋଲି କହିପାରିବେ। ସେଠାରେ ଆପଣଙ୍କୁ କିଛି କରିବାର ନାହିଁ, ଆପଣଙ୍କର ଧରନ୍ତୁ ରୋଗ ଲାଗିଛି ପୋକ ଲାଗିଛି, ତାର ଫଟୋ ଉଠେଇକି ଅପଲୋଡ଼ କରିଦେବେ, ଆପଣଙ୍କୁ ଜଣାପଡ଼ିଯିବ କି କେଉଁ ରୋଗ ହେଇଛି କେଉଁ ପୋକ ଲାଗିଛି, ତା ସହିତ ତାର ନିବାରଣ କେମିତି କରିପାରିବେ। ଯେହେତୁ ମୁଁ କହିଲି ଡିଜିଟାଲ ବିଶେଷଜ୍ଞ, ତ ସେଠାରେ ଯେଉଁ ବିଶେଷଜ୍ଞଙ୍କ ସହିତ ଆପଣ ଡାଇରେକ୍ଟ କଥା ହେଇପାରିବେ, ଆପଣ କଲ୍ କରିପାରିବେ କିମ୍ବା ଆପଣଙ୍କ ମେସେଜରେ ମଧ୍ୟ କଥା ହେଇପାରିବେ।

0: ତା ସହିତ ଆପଣ ଯେଉଁ ସାର ପକାଉଛନ୍ତି କେତେ ମାତ୍ରାରେ ପକାଇବେ, କେବେ ପକାଇବେ, କେଉଁ ଫସଲରେ କେତେ ପରିମାଣରେ ପକାଇବେ ସେ ବିଷୟରେ ଜାଣିପାରିବେ। ଏବଂ ଆପଣଙ୍କ ସହାୟତା ପାଇଁ ଏଠାରେ ଅଛି ଓଡ଼ିଆ ଭାଷାରେ ଭିଡ଼ିଓ ଗାଇଡ଼। ଯେମିତି ଆପଣ ୟୁଟ୍ୟୁବରେ ଯାଇକି ଖୋଜି ଖୋଜି ଦେଖୁଛନ୍ତି ନା, ତାଠୁ ଭଲ ଆପଣ ଏଇ ଆପ୍ ଥ୍ରୁରେ ଡାଇରେକ୍ଟ ଆପଣଙ୍କୁ ଖୋଜିବାକୁ ପଡ଼ିବନି, ଆପଣଙ୍କୁ ଯେଉଁ ବିଷୟରେ ଜାଣିବାର ଅଛି ଆପଣ ତାର ଭିଡ଼ିଓ ଦେଖିକି ଉନ୍ନତ କୃଷି ପ୍ରଣାଳୀ ବିଷୟରେ ଶିଖିପାରିବେ।
1: ଏଇଟା ବହୁତ ବଢ଼ିଆ ଜିନିଷଟେ କହିଲେ ଦିଦି, ଯେନ୍ଟା ସବୁ ଚାଷୀ ଭାଇ ଭଉଣୀ ମାନେ ଇଂରାଜୀ ଭାଷା ଥି ନାଇଁ ଜାଣିପାରନ୍, ତ ସେମାନେ ନିଜର ମାତୃଭାଷା ଥି ପୁନି ସେମାନେ ସବୁ ଜିନିଷ ଜାଣିପାରବେ। ତ ଦିଦି ହେନ୍ତା ଆପଣ ତ ଆମକେ ବହୁତ ସାରା ଜିନିଷ କହିଲେ, ମାତ୍ର ଆର୍ ଗୋଟେ ଜିନିଷ ଦିଦି, ଯେ ଗୋଟେ ଚାଷୀ ଭାଇ ସବୁବେଳେ ଫସଲ କରବାର ଆଗରୁ ସେ ତାର ବିକ୍ରିର କଥା ଚିନ୍ତା କରିଥିସି, ଯେ ଫସଲ ବନେ ହେଲେ ସେ କେନ୍ତା ବିକ୍ରି କରବା। ତ ଫସଲ ବିକ୍ରି କରବାର ଲାଗି ପହିଲା ଆମକେ ଜାଣିବାକୁ ପଡ଼ବା ତାର ବଜାର ଦର କାଣା ଅଛେ। ତ ଏସବୁ ବାବଦ ନେ ଆମର କେନ୍ ପ୍ରକାରର ଆପ୍ଲିକେସନ ଅଛେ, ଆରୁ ଆମେ କେନ୍ତା କିନା ଡିଜିଟାଲି ସବୁ ଜିନିଷ ଜାଣିପାରମୁ ତାର ବାବଦ ନେ ଟିକେ କହିବେ।
0: ନିହାତି, ଗୋଟେ ଜିନିଷ ବିକ୍ରି କରିବା ଆଗରୁ ତାର ଦରଦାମ କ'ଣ ଅଛି ସେଟା ଜାଣିବା ନିହାତି ଦରକାର। ତ ଯଦି ଆପଣ ଘରେ ବସି ବିଭିନ୍ନ ମାର୍କେଟର ଦର ଜାଣିବାକୁ ଚାହୁଁଛନ୍ତି, ତେବେ ଫାର୍ଷ୍ଟ ତ ଆପଣଙ୍କର ଓଡ଼ିଶା ସରକାରଙ୍କ ଦ୍ୱାରା କୃଷି ଓଡ଼ିଶା ପୋର୍ଟାଲକୁ ଯାଇପାରିବେ, kruci.odisha.gov.in। ଆଉ ଗୋଟେ ଅଛି ଭାରତର ଯେତିକି ବଜାର ଅଛି ତାର ଦର ଜାଣିବା ପାଇଁ ଏଗମାର୍କ ନେଟ୍, ଯେଉଁଟା ହେଉଛି ଏଗ୍ରିକଲଚର ମାର୍କେଟ ନେଟୱାର୍କ, ତାର ପୋର୍ଟାଲ ଅଛି ଗୋଟେ agmarknet.gov.in। କିମ୍ବା ଯଦି ଆପଣ ମୋବାଇଲ ଫୋନ ଆପ୍ରେ ଜାଣିବାକୁ ଚାହୁଁଛନ୍ତି, ଇ ନାମ ଯେଉଁଟା ନ୍ୟାସନାଲ ଏଗ୍ରିକଲଚର ମାର୍କେଟର ଗୋଟେ ଆପ୍ ଅଛି, ତା ଥ୍ରୁରେ ଆପଣ ଅନଲାଇନ୍ ମାର୍କେଟ ପ୍ରାଇସ୍ ଜାଣିପାରିବେ।
1: ମାତ୍ର ଦିଦି, ଆମେ ଆଜିକାଲି ଦେଖୁଛୁ ମୋବାଇଲର ଯେତିକି ସୁବିଧା ଅଛେ ସେତିକି ଅସୁବିଧା ଫୁନି ଅଛେ। ତ ଏଇ ଯେନ୍ ମୋବାଇଲ ଆପ୍ ଅଛେ, ସରକାରୀ ପୋର୍ଟାଲ ଅଛେ, ଇ ସବୁ ବ୍ୟବହାର କରବାର ସମୟରେ ଚାଷୀ ଭାଇ ଭଉଣୀ ମାନେ କେନ୍ କେନ୍ ପ୍ରକାରର ସାବଧାନତା ଅବଲମ୍ବନ କରବେ ତାର ବାବଦରେ ଟିକେ କହିବେ।
0: ଆଜ୍ଞା, ଆଜିକାଲି ତ ଆପଣ ଜାଣିଛନ୍ତି ସବୁ ଜିନିଷ ଅନଲାଇନ୍ ହେଇଗଲାଣି, ତା ମାନେ ଆପଣ ନିଜର ଆଇଡେଣ୍ଟିଟି ହେଲା କି ନିଜ ପରିଚୟ ହେଲା କି ନିଜର ବ୍ୟାଙ୍କ ଆକାଉଣ୍ଟ ହେଲା, ସବୁ ଡିଟେଲ ଆପଣଙ୍କୁ ଅନଲାଇନ୍ ଦେବାକୁ ପଡ଼ୁଛି। ତ ସବୁଠୁ ବଡ଼ ପ୍ରୋବ୍ଲେମ୍ ହେଉଛି ଠକାମୀ, ଠକାମୀରୁ ବଞ୍ଚିବେ କେମିତି, ତା ପାଇଁ ଆପଣଙ୍କୁ ପ୍ରଥମ ହେଲା ଯେଉଁ ବି ଆପ୍ ୟୁଜ୍ କରୁଛନ୍ତି କି ଯେଉଁ ପୋର୍ଟାଲ ୟୁଜ୍ କରୁଛନ୍ତି ସବୁବେଳେ ଦେଖିବେ ସେଇଟା ଗୋଟେ ବିଶ୍ୱସନୀୟ ସୂତ୍ରରୁ ଆସିଛି ନା ନାହିଁ। ଯଦି ଆପଣ କିଛି ପୋର୍ଟାଲ ଅଛି କି ୱେବସାଇଟ୍ ଅଛି ସବୁବେଳେ ଦେଖିବେ ସେଇଠି .gov.in ଲାଗିଛି କି .nic.in ଲାଗିଛି କି ନାହିଁ, ସେଇ ଲିଙ୍କରେ କେବଳ ଆପଣ ବ୍ୟବହାର କରନ୍ତୁ। ଏବଂ ଗୁଗୁଲ ପ୍ଲେ ଷ୍ଟୋର୍ରୁ ବି ଯଦି ଆପଣ ଆପ୍ ଡାଉନଲୋଡ୍ କରୁଛନ୍ତି ସବୁବେଳେ ଚେକ୍ କରନ୍ତୁ ସେଇଟା ଗୋଟେ ଅଫିସିଆଲ ଆପ୍ ନା ନାହିଁ। ତାପରେ ଦ୍ୱିତୀୟ କଥା ହେଲା OTP ଆପଣଙ୍କ ପାଖକୁ ଯାହା ଆସିଲା କି କିଛି ପିନ୍ ଆସିଲା କି କିଛି ପାସୱାର୍ଡ କି ଆପଣଙ୍କ ବ୍ୟାଙ୍କର ଆକାଉଣ୍ଟ ନମ୍ବର କି ଆପଣ ଆଧାର ସମ୍ବନ୍ଧିତ ଯେଉଁ ଡିଟେଲ ଗୁଡ଼ାକ ଅଛି, କେହି ଅଜଣା ବ୍ୟକ୍ତିଙ୍କୁ ଫୋନ୍ରେ ମେସେଜ୍ରେ କି ଏମିତି ସେୟାର କରନ୍ତୁ ନାହିଁ। ତାପରେ ଆପଣମାନେ ସମସ୍ତେ ହ୍ୱାଟ୍ସଆପ୍ ୟୁଜ୍ କରୁଥିବେ, ଯଦି ସେଠାରେ କିଛି ଆସିଲା କି ସରକାର ଆପଣଙ୍କୁ 50,000 ଟଙ୍କା ଦେଉଛନ୍ତି, ଆପଣ ଏଇ ଲିଙ୍କରେ କ୍ଲିକ୍ କରନ୍ତୁ ଆଉ ଆପଣଙ୍କ ଆକାଉଣ୍ଟକୁ ଆସିବ। ସେହିପରି କିଛି ବି ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ, ସାବଧାନତା ନିଅନ୍ତୁ। ତା ସହିତ ଯଦି ଆପଣଙ୍କୁ କିଛି ବି ଡାଉଟ୍ ହେଉଛି, ଟିକେ ବି ଡାଉଟ୍ ହେଉଛି କି ଏଇ ଜିନିଷ ଯେଉଁ ଆପ୍ ହେଲା କି ପୋର୍ଟାଲ ହେଲା ସେଇଟା ସତ ନା ମିଛ, ତ ଆପଣ ସବୁବେଳେ ଭେରିଫାଏ କରିପାରିବେ ଯେଉଁ କୃଷକ ସାଥୀ ହେଲେ କି କୃଷି ଅଧିକାରୀ ହେଲେ ସେହି ବିଶେଷଜ୍ଞଙ୍କ ପାଖକୁ ଯାଇକି ଆପଣ ସବୁବେଳେ ଭେରିଫାଏ କରିପାରିବେ, କାରଣ କିଛି ହେବା ଆଗରୁ ଆମକୁ କିଛି ନ ହେବା ପାଇଁ ଦେଖିବାକୁ ପଡ଼ିବ।
1: ନିଶ୍ଚିତ ଭାବରେ ସଚେତନ ରହମା, ସୁରକ୍ଷିତ ରହମା ବୋଇଲେ ଯାଇକରି ଆମେ ସବୁ ଜିନିଷର ବ୍ୟବହାରର ଠିକ୍ ଲାଭ ଉଠେଇ ପାର୍ମା। ତ ଆମେ ଆଜ ବହୁତଟେ ଜିନିଷ ଜାଣିପାରିଲୁ ଆମର ଚାଷୀ ଭାଇ ଭଉଣୀ ମାନେ କେନ୍ତା ହିସାବରେ ନିଜର ମୋବାଇଲରେ ଘରେ ବସିକରି ନିଜର ଚାଷ ସମ୍ବନ୍ଧୀୟ ସବୁ ଜିନିଷ ବାବଦରେ ମୋବାଇଲ ଆପ୍ଲିକେସନ ଆର୍ ପୋର୍ଟାଲ ମାଧ୍ୟମରେ ସେମାନେ ସବୁ ଜିନିଷର ପଞ୍ଜୀକରଣ କରିପାରିବେ, ଲୋନ୍ର ସୁବିଧା ଉଠେଇ ପାରିବେ, ବୀମା କରିପାରିବେ, ଆର୍ ପୁଣି ନିଜର ସବୁ ଜିନିଷ ଜାଣିପାରିବେ। ତ ବହୁତ ସାରା ଜିନିଷ ଆଜି ଆମେ ଆମର ବିଶେଷଜ୍ଞ ଦିଦିନୁ ଜାଣିପାରିଲୁ। ତ ବିଶେଷଜ୍ଞ ଦିଦି, ଆମକେ ତ ଆପଣ ବହୁତ ସାରା ଜିନିଷ କହିଲେ, ମୁଇଁ ଶେଷରେ ଖାଲି ଆପଣଙ୍କୁ ଗୋଟେ ଜିନିଷ କହିବି ଯେ ଆମକେ ଯେତେ ବି ଚାଷୀ ଭାଇ ଭଉଣୀ ମାନେ ଶୁଣୁଛନ୍, ସବକେ ଆପଣ ଆପଣଙ୍କର ଆଡୁ କାଣ ବାର୍ତ୍ତା ଦେବାର ଲାଗି ଚାହିଁବେ?
0: ମୁଁ ତ କହିବି ସରକାର ସମସ୍ତ ଚାଷୀ ଭାଇମାନଙ୍କ ପାଇଁ ବହୁତ ସାରା ପଦକ୍ଷେପ ନେଉଛନ୍ତି। ଏବେ କୃଷିକୁ ଡିଜିଟାଲ କୃଷି କରିବା ପାଇଁ ଗୋଟେ ତତ୍ପର ଭାବରେ ବହୁତ ଗୁଡ଼େ ଆପ୍ ପୋର୍ଟାଲ ଆମ ପାଇଁ ବନେଇ ଦେଇଛନ୍ତି ସରକାର। ତ ମୁଁ ଚାହିଁବି କି କୃଷି ଭାଇମାନେ ଏଇସବୁ ଜିନିଷର ସୁବିଧା ନିଅନ୍ତୁ। ମୋବାଇଲ ଫୋନ କେବଳ ଆପଣଙ୍କ ମନୋରଞ୍ଜନ ପାଇଁ ନୁହେଁ, ଏହା ବହୁତ ବଡ଼ କାମର ଜିନିଷ। ଏହାକୁ ଆପଣ ଏକ ମିନି ଇନଫର୍ମେସନ ସେଣ୍ଟର କିମ୍ବା ସୂଚନା କେନ୍ଦ୍ର ଭାବରେ ବ୍ୟବହାର କରିପାରିବେ, କିନ୍ତୁ ସବୁବେଳେ ମନେ ରଖିବେ ସେଫ୍ ରହିବା ନିହାତି ଦରକାର। ନିଜର ପାସୱାର୍ଡ, ପିନ୍ କି ଆକାଉଣ୍ଟ ଡିଟେଲ କାହା ସହିତ ସେୟାର କରନ୍ତୁ ନାହିଁ, ସୁରକ୍ଷିତ ରୁହନ୍ତୁ। ଧନ୍ୟବାଦ।
1: ବହୁତ ବହୁତ ଧନ୍ୟବାଦ ଦିଦି, ଆମର ବୈଠକରେ ଆଜି ଆପଣ ବହୁତ ସାରା ଜିନିଷ କହିଲେ, ଯେନ୍ଟା ଆମର ଚାଷୀ ଭାଇ ଭଉଣୀମାନେ ନିଶ୍ଚିତ ଭାବରେ ସେମାନେ ବହୁତଟେ ଜିନିଷ ଶିଖିପାରିଥିବେ। ଯେନ୍ତା ଆମର ଆଧୁନିକ ଯୁଗରେ ଆମେ ଜ୍ଞାନ କୌଶଳର ସବୁ ଜିନିଷ ବଦଲୁଛେ, ଆମେ ବିଜ୍ଞାନ ବଦଲୁଛେ, ତ ଆଜିକାଲି ଆମେ ଡିଜିଟାଲ ଇଣ୍ଡିଆରେ ପାଦ ରଖିଲୁ ନା ଆମେ, ତ ଏଇ ଡିଜିଟାଲ ଇଣ୍ଡିଆରେ ଆମେ ସବୁ ଜିନିଷ ଡିଜିଟାଲି ଆମେ କରିପାରୁଛୁ। ତ ତାର ଲାଗି ଯେତେ ବି ଆପ୍ଲିକେସନ ଅଛେ ଆର୍ ପୋର୍ଟାଲ ଅଛେ, ତ ଆମର ଚାଷୀ ଭାଇ ଭଉଣୀମାନଙ୍କର ଲାଗି ଆଜି ଆମେ ଯେନ୍ ବିଷୟବସ୍ତୁ ଥିଲା କୃଷକମାନଙ୍କର ଲାଗି

0: ସ୍ମାର୍ଟ ଆପ୍ଲିକେସନ୍ ଅଛେ ଆରୁ ସରକାରୀ ପୋର୍ଟାଲ୍ ଅଛେ, ତାର୍ ବାବଦରେ ଆପଣ ପୁରା ଟିକିନିକି କରି ସବୁ ଜିନିଷ୍ କହିଦେଲେ। ତ ଆମର୍ ବୈଠକ ତରଫରୁ, ଆମର ଆକାଶବାଣୀ ତରଫରୁ ଆପଣଙ୍କେ ଢେର ସାରା ଧନ୍ୟବାଦ ଆରୁ ଜୁହାର ମ୍ୟାଡମ୍।
1: ନମସ୍କାର
2: ବାବୁରି। ହଁ ଦେଖୁଛୁ, ଏଜ୍ ମୁଇଁ ମୋବାଇଲ୍ ଘିନିଛେ,
3: ହଁ,
2: ଆର୍ ଏଜ୍ ଦିଦି ଖେଟଲେ,
3: ହଇ
2: ହଁ ଦେଖୁନୁ, ଇ ମୋବାଇଲ୍ ଗୁଟେ କର ଲାଗି ହଁ କେତେ ସୁଯୋଗ ନୁ ମୁଇଁ ବଞ୍ଚିତ ହଉଥିଲି ବୋଲୁ,
3: ହଇ ପରେ ଦଦା,
2: ଆରୁ ଏବେ ମୋବାଇଲ୍ ଫୁନି ଆଇଲା, ହଁ ତୁଇ ଫୁନି ମୋକେ ବତାବୁ, ଦିଦି ଫୁନି କେତେ ନି କେତେ ଜ୍ଞାନ କୁଶଳର କଥା କହିଲେ। ତ ବାବୁରି,
3: ହଁ
2: ଆର୍ ତ ଶିଖମା ବୋଲ,
3: ଏଇଟା
2: ନୂଆ କରି ମୁଇଁ ଆଣିଛେ ଯେ ତୋର ମୋର ତରଫନୁ ଦିଦିକେ ମୁଇଁ ଧନ୍ୟବାଦ ଗୁଡ଼େ ଦଉଛେ।
3: ହଁ ଦଦା, ଯେ ଶୁନୁ,
2: ହଁ ହଁ,
3: ଇ ମୁଖିଆ ଜିନିଷ ହେଲା ବୋଲନୁ,
2: ହଁ ହଁ,
3: ଇ ଯେନ୍ ମୋବାଇଲ କଥା କହିଲୁ,
2: ହଏ ହଏ ହଏ,
3: ଏଇଟା ସବୁନୁ ମୁଖିଆ ଜିନିଷ ହେଲା, ଆମକେ ଘରେ ବସି କରି ଆମେ ସବୁ ଜିନିଷ କରି ପାରମା। ତୋର ଯେନ୍ତା ବୟସ ହେଲା ନା ବୋଲନୁ, ଦଶ ଥର ତ ଇ ଅଫିସ ଅଫିସ ନେଇ ନରଦି
2: ବାବୁ,
3: ତୁ ଘରେ ବସି କରି ସବୁ ଜିନିଷ କରି
2: ପାରବି।
3: ଯେ ଦଦା,
2: ହଁ ହଁ,
3: ଏନ୍ତା ବସି ଥା ଆର ଗାନା ବାଜନା ଟିକେ ଶୁନ ବୋଲୁଛେ।
2: ମୁଇଁ ତ ଫୋନ ଘିନିଲି ବୋଲୁ, ମନ ତ ହେନ୍ତା ଏକା ଉଲ୍ଲାସ
3: ଶିଳ୍ପୀ ଦଦା ମାନକେ ଅନୁରୋଧ କରୁଛେ, ମନେ ଗାନା ବାଜନା ଗୁଟେ କରବେ।
2: ହଁ।

0: ବି
1: ହଏ ହଏ
0: ଯେ ଶୁଣନ୍ତୁ ଏତେ ସୁନ୍ଦର ଗାନା ଗୁଟେ ଆମର ଶିଳ୍ପୀ ଦଦା ମାନେ ଆମକେ ଗାଇ କରି ଶୁଣେଇ ଦେଲେ ଜି ଦଦା ମାନଙ୍କର ନା ଗାଁ ଥନେ କହି ଦେ
1: ଦଦା ହେଲେ ଆମର ବିଶ୍ୱନାଥ ନାୟକ ଦଦା ତାଙ୍କର ଦଲବ
0: ଏଡ଼େ
1: ସୁନ୍ଦର ପରିବେଶ ଉପରେ ଗୋଟେ ଗାନା ବାଜନା କଲେ ଦଦା ଧନବାଦ ତ ଦେଲୁ
0: ଦେଲୁ
1: ହଁ ମାତର ଦେଖ ସମିଆ ହେଦେ ହେବାଟେ ଚାଲ ଚାଲ ବୟଲାନା
0: ଯେ ବାବୁରି
1: ହଁ
0: ଆର ପଦେଖ
1: ଆର କାଣା
0: ଦେଖନୁ ନୂଆ ମୋବାଇଲ ଆଣିଛେ ଯେ ଘରକେ ଯିମି
1: ହଁ
0: ତ କାହିଁ ଫୋନ କରବି
1: ହଁ
0: ତୋର ନମ୍ବର କାଁଟା ଅଛି କେ
1: ହଁ
0: ମୋତେ ଗଲା ବେଲକେ ବାଟେ ଦେବୁ
1: ଦେବି
0: ହଁ
1: ଦେବି
0: ହଁ ଚାଲ ଯିମା
1: ଚାଲ ଯୋଉ
0: ହଁ
1: ତ ଦଦା
0: ହଁ
1: ଆମକେ ଯେତେ କକା ବୋବା ମା ଭୟନ ଚାଷୀ ଦଦା ଶୁଣୁଛ ସବକେ ଇ ଚୈତୁ ଦଦା
0: ଆର ଲେଗଡ଼ୁ ଦଦା
1: ଜୁହାର।

ଶେଷ ହେଲା କାର୍ଯ୍ୟକ୍ରମ ଚାଷବାସ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ଗୀତ ଗଜଲର କାର୍ଯ୍ୟକ୍ରମ। ଆଜି କାର୍ଯ୍ୟକ୍ରମର ଶିଳ୍ପୀ ହେଉଛନ୍ତି ପଙ୍କଜ ଉଦାସ। ଶିଳ୍ପୀ ପ୍ରଥମେ ଗାଇଛନ୍ତି ସୁନୀଲ ଯୋଗୀଙ୍କ ରଚନାରୁ। ସ୍ୱର ସଂଯୋଜନା କରିଛନ୍ତି ନିଖିଳ ବିନାୟକ।

ଗୀତ ଗଜଲର କାର୍ଯ୍ୟକ୍ରମ ଶୁଣୁଥିଲେ ଶିଳ୍ପୀ ଥିଲେ ପଙ୍କଜ ଦାସ। ଶିଳ୍ପୀ ଶେଷରେ ଗାଇଥିଲେ ସୁନୀଲ ଯୋଗୀଙ୍କ ଆଉ ଏକ ରଚନାରୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ଆଞ୍ଚଳିକ ଗୀତ କ୍ରମରେ କେତୋଟି ସମ୍ବଲପୁର ଅଞ୍ଚଳର ଗୀତ। କାର୍ଯ୍ୟକ୍ରମର ପ୍ରଥମେ ଶିଳ୍ପୀ ରାଜେନ୍ଦ୍ର କୁମାର ବେହେରା, କଣ୍ଠରେ କୃଷ୍ଣଙ୍କ ରଚନା।

କାର୍ଯ୍ୟକ୍ରମରେ ଥରେ ଦ୍ୱିତୀୟ କଣ୍ଠରେ ଶିଳ୍ପୀମାନେ ହେଲେ ରାଜେନ୍ଦ୍ର କୁମାର ବେହେରା ଓ ଉଷାରାଣୀ ବାରିକ ଗାଇଛନ୍ତି ଗୀତିକାରଙ୍କ ଆଉ ଏକ ରଚନାରୁ।

ପ୍ରଚାର କଲୁ ଆଞ୍ଚଳିକ ଗୀତ କ୍ରମରେ କେତୋଟି ସମ୍ବଲପୁର ଅଞ୍ଚଳର ଗୀତ। ଆଜି କାର୍ଯ୍ୟକ୍ରମର ଶିଳ୍ପୀମାନେ ଥିଲେ ରାଜେନ୍ଦ୍ର କୁମାର ବେହେରା ଓ ଉଷାରାଣୀ ବାରିକ। ଗୀତ ରଚନା କରିଥିଲେ କୃଷ୍ଣଚନ୍ଦ୍ର ବାରିକ। କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡ଼ିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଜ, ଏଫ୍ଏମ୍ରେ 100.3 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲିକରେ ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ସବନ ମଣିକ ଏହି କଥାଚିତ୍ରରୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଣ୍ଠଦାନ କରିଛନ୍ତି ସୁରେଶ ଅଣିକର। ଗୀତ ରଚନା ସ୍ୱରୂପ ନାୟକ, ସ୍ୱର ସଂଯୋଜନା କରିଛନ୍ତି ଭୁବନେଶ୍ୱରୀ ମିଶ୍ର। ଏହି ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଭୀଷ୍ମରାଜ ମେହେର, ଗଣ୍ଡାବାହେଲି, ସିନାପାଲି ଜିଲ୍ଲା, ନୂଆପଡ଼ାରୁ।

ଶୁଣୁଛନ୍ତି ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ନେଇଛୁ ପୂଜାରାଣୀ କଥାଚିତ୍ରର ଗୀତଟିକୁ। କଣ୍ଠଦାନ କରିଛନ୍ତି ଅନୁରାଧା ପଡ଼ୁଆଲ, ଗୀତ ରଚନା ନିଜାମ, ସ୍ୱର ସଂଯୋଜନା ଜେ ଆଦିନୀ। ଏହି ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ରଣପୁର ଜୁନାଗଡ଼ କଳାହାଣ୍ଡିରୁ ପୁରୁଷୋତ୍ତମ, ବର୍ଷା, ହେମନ୍ତୀ, କ୍ଷୀରାତ୍ରୀ ଏବଂ ସେମାନଙ୍କ ସାଙ୍ଗସାଥି।

କାର୍ଯ୍ୟକ୍ରମରେ ଗୀତଟି ପାଇଁ ଆମର ଅନୁରୋଧକାରୀ ଶ୍ରୋତାମାନେ ହେଲେ ଧୀରଜ, ନିରଜ, ପୂର୍ବୀ ଏବଂ ପଞ୍ଚାମୃତ। ଶୁଣିବାକୁ ଚାହିଁଛନ୍ତି ତ ବହି କଥା ଚିତ୍ରର ଗୀତଟିକୁ। କଣ୍ଠଦାନ କରିଛନ୍ତି ଗୀତା ପଟ୍ଟନାୟକ, ତୃପ୍ତି ଦାସ। ଗୀତ ରଚନା ବିନୋଦିନୀ ଦେବୀ। ସ୍ୱର ସଂଯୋଜନା ଅକ୍ଷୟ ମହାନ୍ତି।

ଏତେ ଆମର ଅନୁରୋଧକାରୀ ଶ୍ରୋତାମାନେ ହେଲେ ଶିବଗୋପ, ପ୍ରେମ ଗୋପ, କପିଳ ଗୋପ, ଶିବାଂଶ ଗୋପ, ସଙ୍ଗୀତା ଗୋପ, ଲିପି ଗୋପ ଏବଂ ଦୀପାଳୀ ଗୋପ। ଶ୍ରୋତାମାନେ ହେଉଛନ୍ତି ପଶ୍ଚିମ ସିଂହଭୂମ ଚାଇବାସା ଝାଡ଼ଖଣ୍ଡରୁ। ଶୁଣିବାକୁ ଚାହିଁଛନ୍ତି ତୋ ପାଇଁ କଥାଚିତ୍ରର ଗୀତଟିକୁ। କଣ୍ଠଦାନ କରିଛନ୍ତି କୁମାର ବାପି ଓ ତପୁ ମିଶ୍ର।

ଶୁଣୁଛନ୍ତି ଏହି ଗୀତଟି ଅନୁରାଗ କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି ଭୂପେନ୍ଦର ସିଂ। ଗୀତ ରଚନା ଶିବବ୍ରତ ଦାସ। ସ୍ୱର ସଂଯୋଜନା କରିଛନ୍ତି ଭୁବନ ହରି। ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଧର୍ମଗଡ଼ କଳାହାଣ୍ଡିରୁ ରାଜେଶ କୁମାର ଏବଂ ଅନାମିକା।

ଏଇଠି ଆପଣଙ୍କୁ ଆସନ୍ତାକାଲି ଆମର ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉଛୁ। ଆସନ୍ତାକାଲି ଶନିବାର ସକାଳ 6:10 ପ୍ରଚାର କରିବୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମ ଚେତନା ଚିନ୍ତନ ଶୁଣିବେ 6:30। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ ଭାଗବତ ପ୍ରଚାର କରିବୁ 6:35। ପରିକ୍ରମା 7:25। ଚାଷର କଥା ଶୁଣିବେ 7:40। ଭକ୍ତିଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି ପ୍ରଚାର କରିବୁ 7:45। ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଜୀବିକା ମିଶନ ଉପରେ ଆଧାରିତ ଏ କାର୍ଯ୍ୟକ୍ରମକୁ ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ 8:30। 8:35 ସଙ୍ଗୀତ ଲହରୀ, 8:45 କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶୀ ବିଳାସର ସଙ୍ଗୀତାତ୍ମକ ପରିବେଷଣ, 9:00 ହିନୀ କଥାଚିତ୍ରର ଗୀତ, 9:30 ଓଡ଼ିଆ କଥାଚିତ୍ରର ଗୀତ। 10:10 ଶୁଣିବେ ଆମର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଏଥିରେ ଆସନ୍ତାକାଲି ଆମର ପ୍ରଥମ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀ ପାଟଣା। ଏଥିସହିତ ଶେଷ କରୁଛୁ ଆଜିର ଅଧିବେଶନକୁ। ପୁଣି ଥରେ ଆପଣଙ୍କୁ ଭେଟିବୁ ଆସନ୍ତାକାଲି 5:55। ଶ୍ରୋତାବନ୍ଧୁ, ଆଜି ପାଇଁ ବିଦା ଦିଅନ୍ତୁ। ଶୁଭରାତ୍ର। ଜୟ ହିନ୍ଦ୍।